ଆକାଶବାଣୀ ଭବାନୀପାଟଣା। ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 11 ଦିନ 2026 ମସିହା ମଇ ମାସର 31 ତାରିଖ। ଏହି ସୁପ୍ରଭାତରେ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛି ଆଜିର ପ୍ରଥମ ଅଧିବେଶନ। ମେଡ଼ିଓ ମୁଭିରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ମିଟର ତଥା 1206 କିଲୋ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58 ସେକେଣ୍ଡ।

ଶ୍ରୋତବନ୍ଧୁ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ପ୍ରଦୀପ୍ତ ଷଡ଼ଙ୍ଗୀଙ୍କ ରଚନାରୁ କଣ୍ଠ ଦେଇଛନ୍ତି ବିଶ୍ୱକଲ୍ୟାଣୀ ମହାନ୍ତି।

ଏଇଠି ଶେଷ ହେଲା ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ରମାରାଣୀ ବାରିକ, ଉପେନ୍ଦ୍ର କୁମାର ମିଶ୍ର, ଗୋପାଳକୃଷ୍ଣ ବେହେରା, ବିଶ୍ୱକଲ୍ୟାଣ ମହାନ୍ତି ଏବଂ ଶଶାଙ୍କ ଶେଖର ମହାପାତ୍ର। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଚେତନା ଚିନ୍ତନ ଉପସ୍ଥାପନ କରିଛନ୍ତି ଭାଗୀରଥୀ ମିଶ୍ର।

ନିଜର ଭୁଲ ପାଇଁ ଅନ୍ୟକୁ ଦୋଷ ଦେବା ଏକ ସାଧାରଣ ଘଟଣା। ଆତ୍ମସମୀକ୍ଷା ପାଇଁ ଆବଶ୍ୟକ ପ୍ରଚୁର ସତ୍ସାହସ। ସେଇଥିପାଇଁ ବୋଧ ହୁଏ ନିଜ ଦୋଷ ନ ମାନି କିଛି ନା କିଛି ବାହାନା କରି ଅନ୍ୟକୁ ଦୋଷୀ କରି ଆମେ ଚେଷ୍ଟା କରୁ ନିଜ ଦେହରୁ ଧୂଳି ଝାଡ଼ିଦେବା ପାଇଁ। କେବଳ ସେତିକି ନୁହେଁ, ଆମେ ଚେଷ୍ଟା କରୁ କିଛି ସାକ୍ଷୀ ଗୋଟେଇବା ପାଇଁ, ଯେଉଁମାନେ କି କହିବେ ଆମେ କରିଥିବା ବା କହିଥିବା କାମଟି ଠିକ୍ ବୋଲି। କିଛି ଲୋକଙ୍କ ସ୍ୱୀକୃତିର ମୋହର କ'ଣ ପ୍ରକୃତରେ ଭୁଲକୁ ଠିକ୍

ବା ଠିକ୍କୁ ଭୁଲ ଭାବେ ସାବ୍ୟସ୍ତ କରିପାରିବ? ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ରାସ୍ତାରେ ଗଲାବେଳେ ଟ୍ରାଫିକ୍ ନିୟମ ମାନୁନା, ସେତେବେଳେ ଆମକୁ କେହି କହିଲେ ଆମେ ସାଙ୍ଗେ ସାଙ୍ଗେ ପାଲଟା ଜବାବ ଦେଉ, କେବଳ ମୁଁ କ'ଣ ଏକା ଭୁଲ କରୁଛି, ମୋଠାରୁ ବଡ଼ ଭୁଲ ଅନେକ କରୁଛନ୍ତି, ସେମାନଙ୍କୁ ନ କହି ମୋତେ କାହିଁକି କହୁଛ? ଏସବୁ ଦେଖି ଏବଂ ଶୁଣି ମନେ ହୁଏ ସତେ ଯେପରି ଯେକୌଣସି ଉପାୟରେ ଆମ ଅହଙ୍କାରକୁ ସାଇତି ରଖିବାକୁ ହେବ। ଆଜିର ଯୁଗରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ଆମେ ମଣିଷ ହେଇ ମଣିଷ ଭଳି ବଞ୍ଚିପାରୁ।

ଜୀବନ ବିତେଇବାର ପ୍ରଚେଷ୍ଟା ଆମର କି ଅଛି? ଯଦି ନାହିଁ, ତେବେ କାହିଁକି ନାହିଁ? ଏହାର ଉତ୍ତର ନିଜ ପ୍ରତି ଅନ୍ଧ ମୋହ ଏବଂ ନୀତି ପ୍ରତି ଅନ୍ଧ ସଦୃଶ ଆଚରଣ ବ୍ୟତୀତ ଆଉ କ'ଣ ବା ହେଇପାରେ? ଜଣେ ବିଶିଷ୍ଟ ବୈଜ୍ଞାନିକ କହିଥିଲେ, ଧର୍ମ ବିନା ବିଜ୍ଞାନ ପଙ୍ଗୁ ଏବଂ ବିଜ୍ଞାନ ବିନା ଧର୍ମ ଅନ୍ଧ। ଗଣିତ ଶାସ୍ତ୍ରରେ ଯେମିତି ଗୋଟିଏ ଛାତ୍ର ନିର୍ଦ୍ଦିଷ୍ଟ ପନ୍ଥାକୁ ଅନୁସରଣ କଲେ ସମସ୍ୟାର ସହଜରେ ସମାଧାନ କରିଦେଇପାରେ, ସେହିପରି ଶାସ୍ତ୍ର ବର୍ଣ୍ଣିତ ମାର୍ଗରେ ଜୀବନଯାପନ କଲେ ଜଣେ ନିଶ୍ଚିତ ଭାବରେ ସତ୍ ମାର୍ଗରେ ରହିପାରିବ। ଲଙ୍କାରେ ପହଞ୍ଚିଲା ପରେ ଯୁଦ୍ଧ କରିବା ପୂର୍ବରୁ ଶ୍ରୀରାମ ରାବଣ ପାଖକୁ ଦୂତ ପଠାଇଥିଲେ। ସମସ୍ତେ ଜାଣିଥିଲେ ଯେ ଯୁଦ୍ଧ ଅବଶ୍ୟ ହେବ, ଦୂତ ପଠାଇବାର କୌଣସି ଆବଶ୍ୟକତା ନାହିଁ, କାରଣ ତା କେବେ ହେଲେ ଫଳପ୍ରଦ ହେବ ନାହିଁ। ତଥାପି ରାମଚନ୍ଦ୍ର କୂଟନୀତିର ପରମ୍ପରା ପ୍ରତି ସମ୍ମାନ ଦେଖାଇବାକୁ ଭୁଲି ନଥିଲେ। ରାବଣର ଗୁପ୍ତଚରମାନେ ବାନର ବେଶ ଧରି ଶ୍ରୀରାମଙ୍କ ଶିବିରରେ ପ୍ରବେଶ କରିଥିଲେ ଏବଂ ତାଙ୍କ ସୈନ୍ୟମାନଙ୍କ ହାତରେ ଧରା ପଡ଼ିଥିଲେ। ରାମ ସେମାନଙ୍କ ପ୍ରତି ଯଥେଷ୍ଟ ସହନଶୀଳତା ଏବଂ ଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିଥିଲେ। କେବଳ ସେତିକି ନୁହେଁ, ସେ ନିର୍ଦ୍ଦେଶନାମା ଜରିଆରେ ଦୂତମାନଙ୍କ ପ୍ରତି ସୌଜନ୍ୟମୂଳକ ବ୍ୟବହାର ପ୍ରଦର୍ଶନ କରିବା ଲାଗି ତାଙ୍କ ଶିବିରର ସମସ୍ତଙ୍କୁ ଆଦେଶ ଦେଇଥିଲେ। ସବୁ ସମୟରେ ଧର୍ମ ଅନୁମୋଦିତ ଉଚିତ ମାର୍ଗ ଅନୁକରଣୀୟ, କୌଣସି ପରିସ୍ଥିତିରେ ବ୍ୟତିକ୍ରମ ଗ୍ରହଣଯୋଗ୍ୟ ନୁହେଁ। ଯେକୌଣସି ରାସ୍ତାରେ ହେଉ, ନିଜର ଲକ୍ଷ୍ୟ ସାଧନ ସାମ୍ପ୍ରତିକ ଜୀବନର ମୁଖ୍ୟ ଧାରା ଭଳି ମନେହୁଏ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ କୌଣସି ଯୁକ୍ତି ପ୍ରମାଣ କେବେ ହେଲେ ଭୁଲକୁ ଠିକ୍ର ରୂପ ଦେଇପାରିବ ନାହିଁ। ଅନେକଙ୍କ ମତରେ ଆମେ ଯେହେତୁ ରାମ ନୁହେଁ, ସେହି ହେତୁ ସବୁବେଳେ ଆଦର୍ଶ ମାର୍ଗରେ ରହିବା ଆମ ପକ୍ଷରେ ସମ୍ଭବ ନୁହେଁ। ଭଗବାନ ମାନବ ରୂପ ନିଅନ୍ତି ନିଜର ଗରିମା ବଢ଼ାଇବା ପାଇଁ ନୁହେଁ, ଆମମାନଙ୍କୁ ଉଚିତ ମାର୍ଗ ଧର୍ମର ପଥକୁ ପୁଣି ଥରେ ଫେରାଇ ଆଣିବା ଉଦ୍ଦେଶ୍ୟରେ। ଏଇ ଛୋଟ କଥାଟି ମନେ ରଖିଲେ ବାଧା ବିଘ୍ନ ସତ୍ତ୍ୱେ ଆମେ ଧର୍ମ ପଥରେ ସତ୍ ପଥରେ ଯାତ୍ରୀ ହୋଇପାରିବା।

ଶୁଣିଲେ ଚେତନା ଚିନ୍ତନ, ନିବେଦନ କରିଥିଲେ ଭାଗୀରଥୀ ମିଶ୍ର। ଆକାଶବାଣୀ ଭବାନୀପାଟଣା ପ୍ରେଜେଣ୍ଟ କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଳ ଚନ୍ଦ୍ର ମହାନ୍ତି।

ଯୋଗୀନ୍ଦ୍ର ତୃମିଳ କହିଛନ୍ତି, ରଜଗୁଣରୁ ବ୍ରହ୍ମା, ସତ୍ୱଗୁଣରୁ ବିଷ୍ଣୁ ଓ ତମଗୁଣରୁ ଶିବ ଭାବରେ ଭଗବାନ ପ୍ରଜାଙ୍କ ଉତ୍ପତ୍ତି, ସ୍ଥିତି ଓ ସଂହାର କରିଥାନ୍ତି। କାଳକ୍ରମେ ସେ ଧର୍ମଙ୍କ ଅରସରୁ ଦକ୍ଷ କନ୍ୟାମୂର୍ତ୍ତିଙ୍କ ଗର୍ଭରୁ ଋଷି ଶ୍ରେଷ୍ଠ ନର ଓ ନାରାୟଣ ଭାବରେ ଜନ୍ମିଥିଲେ। ତାହାଙ୍କ ତପ ସମାଧିରେ ବିଘ୍ନ ସୃଷ୍ଟି କରିବାକୁ ଉଦ୍ୟମ କରି ଇନ୍ଦ୍ର କନ୍ଦର୍ପ ଓ ଅପ୍ସରାଙ୍କୁ ପଠାଇଲେ।

ଶୁଣୁଥିଲେ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ସଙ୍ଗୀତ ପରିଚାଳନା ରାକଲ ଚନ୍ଦ୍ର ମହାନ୍ତି। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଳିତା ମହାନ୍ତି, ସୁହାସ ମହାନ୍ତି ଓ ବାଦଲ କୁମାର ଆଚାର୍ଯ୍ୟ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଉପରିପରି ଶୁଣିବେ ସଂସ୍କୃତିରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: चर्चिष्यति। पूर्वं ह्यः म्यान्मारदेशस्य राष्ट्रपतिः बिहारस्य गयायां गत्वा महाबोधिमन्दिरे प्रार्थनां कृतवान्। अवधेयं यत् राष्ट्रपतिः ह्लाइङ्गः पञ्चदिवसीय भारतयात्रायाम् अस्ति। दिल्ल्यारक्षिबलस्य विशेषप्रकोष्ठेन पाक आईएसआई मुंबई अंडरवर्ड्स जालेत्यस्य आदेशेन कार्यं कुर्वन्तः अष्टौ अभियुक्ताः निगडिताः। वार्ताहरान् संबोधयन् दिल्ल्यारक्षिबलस्य विशेषप्रकोष्ठस्य विशेष सीपी अनिलशुक्लः अवदत् यत् अभियुक्ताः दिल्लीनगरस्य महत्वपूर्णस्थानेषु सुरक्षाकर्मचारिषु च आक्रमणं कर्तुं नियुक्ताः आसन्। सः अवदत् यत् तैः सह शस्त्राणि विस्फोटकानि च प्राप्तानि सन्ति। श्रीशुक्लः सूचितवान् यत् अभियुक्ताः सीमापार निर्वाहकानां निर्देशानुसारं कार्यं कुर्वन्तः आसन्। ते दिल्ली महाराष्ट्र पुणे नगरेभ्यः निगडिताः। बैडमिंटन क्रीडायां सिंगापुर ओपन टूर्नामेंट इति स्पर्धायां भारतस्य सात्विक साईराज रंकीरेड्डी चिराग सेट्टी इत्यनयोः युगलं निर्णायक चक्रे प्रविष्टम्। उपान्त्यचक्रे भारतीय दलेन दक्षिण कोरिया दलं पराजितम्। महिलानां अन्ताराष्ट्रिय विंशतिं प्रतिविंशतिः द्वितीया क्रिकेट क्रीडायां भारत इंग्लैंड दलयोः मध्ये गत सायं जातायां स्पर्धायां इंग्लैंड दलेन भारतं 26 धावनांकैः पराजितम्। आईपीएल क्रिकेट क्रीडायां गुजरात टाइटन्स दलम् अद्य अहमदाबादस्य नरेन्द्र मोदी क्रीडांगणे निर्णायक स्पर्धायां रॉयल चैलेंजर्स बेंगलुरु दलेन सह स्पर्धिष्यति। स्पर्धायाः आरम्भः सायं 7:30 भविष्यति। प्रियाः श्रोतारः, संस्कृतजगता सम्बद्धैः विभिन्नैः क्रियाकलापैः संवलितस्य संस्कृतसाप्ताहिकीति विशिष्टकार्यक्रमस्य प्रसारणम् आकाशवाण्याः FM गोल्ड प्रवाहिकातः अद्य रविवासरे मध्याह्ने 12:30 भविष्यति। भवन्तः सर्वे श्रोतुं प्रभवन्ति। इति वार्ताः।
1: କାର୍ଯ୍ୟକ୍ରମରେ ଲେଖରି ଶୁଣିଲୁ ଆକାଶବାଣୀ ସମ୍ବଲପୁର ଓ ପରିପରି ଶୁଣିଲେ ସଂସ୍କୃତିରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିନେବା ଆମ କେନ୍ଦ୍ରରୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଜି ସକାଳ 7:25 ପ୍ରଚାର କରିବୁ କୁନି କୁନି ପିଲାଙ୍କ ପାଇଁ ସରଗଭଲ କାର୍ଯ୍ୟକ୍ରମ। ସକାଳ 8:30 ଶୁଣିବେ ସନ୍ଥ କବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ପ୍ରଚାର କରିବୁ ସକାଳ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ପୂର୍ବାହ୍ନ 11:00 ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ପରେ ପୂର୍ବାହ୍ନ 11:30 ପ୍ରଚାର କରିବୁ ଏହାର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 12:00 ରହିଛି କେତୋଟି ଦେଶାତ୍ମବୋଧକ ଗୀତ ସୁଗମ ସଙ୍ଗୀତ ଦିନ 12:30। ଚାଷର କଥା ଶୁଣିବି ଦିନ 1:10 ଓଡ଼ିଆ ଆଲବମ୍ ଗୀତ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ଚିଠି ପାଇଛୁ ଅପରାହ୍ନ 5:15। ଅପରାହ୍ନ 5:30 ଯୁବବାଣୀରେ ପ୍ରଚାର କରିବୁ ମନୋରଞ୍ଜନୀ। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ଜିଲ୍ଲା ହାଲଚାଲ କ୍ରମରେ ପ୍ରଚାର କରିବୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରାତି 7:30 ରାତି 8:00 ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:30 ସ୍ପଟ୍ ଲାଇଟ୍, ରାତି 9:15 ସ୍ପଟ୍ ଲାଇଟ୍, ରାତି 9:30 ଅଭିଲେଖ ଉପରେ ଆଧାରିତ କାର୍ଯ୍ୟକ୍ରମ ଅନୁଗୁଜ ଏବଂ ରାତି 10:00 ରବିବାସରୀୟ ସଙ୍ଗୀତ ସଭା। ଏହି କାର୍ଯ୍ୟକ୍ରମ ସବୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆମ କେନ୍ଦ୍ର।

ଖବରକୁ ଆଜି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଆଞ୍ଚଳିକ ସମ୍ବାଦ ଆମରି ଶ୍ରେଷ୍ଠ ପରେ ପରେ ଶୁଣିବେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ଗତକାଲି ପ୍ରଥମ ଦିନରେ 269,166 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଇଚ୍ଛୁକ ଭୋଟର ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ voters.eci.gov.in ଏହି ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ସହ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ହସ୍ତାନ୍ତର କରିପାରିବେ। ଏକ ସ୍ୱଚ୍ଛ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନେଇ ସହଯୋଗ ପ୍ରଦାନ କରିବାକୁ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଧାର୍ଯ୍ୟ ହୋଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରୁ 12ଟିରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସହମତ ହୋଇଛନ୍ତି। ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁଣାଣି ପାଇଁ ଉଭୟ ରାଜ୍ୟ ପକ୍ଷରୁ 15ଟି ପ୍ରସଙ୍ଗ ଦାଖଲ କରାଯାଇଥିଲା। ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗର ପରବର୍ତ୍ତୀ ଶୁଣାଣି ଆସନ୍ତା 6 ତାରିଖକୁ ଧାର୍ଯ୍ୟ କରାଯାଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଯାଜପୁର ଜିଲ୍ଲାରେ ଖରିଫ୍ ଓ ରବି ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ଯୋଜନା, ଇ କେୱାଇସି ପଦକ୍ଷେପ ଆଦି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଜିଲ୍ଲାରୁ 1,15,500 କ୍ୱିଣ୍ଟାଲ ରବି ଧାନ ସଂଗ୍ରହ

0: ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଜିଲ୍ଲାରେ ନିର୍ମିତ ହେବାକୁ ଥିବା ହୋମିଓପାଥି ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆୟୁଷ ଅଧୀନସ୍ଥ ସରକାରୀ ହୋମିଓପାଥି ଏବଂ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକରେ ସେବା ପ୍ରଦାନ ଏବଂ ଉନ୍ନୟନମୂଳକ ପଦକ୍ଷେପର ସମୀକ୍ଷା କରାଯାଇଛି। ଓଡ଼ିଶା ଜୁଡିସିଆଲ ସର୍ଭିସ ଓଜେଏସ୍ର ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ନୂତନ ତାରିଖ ଧାର୍ଯ୍ୟ ପରେ ସୂଚନା ପ୍ରଦାନ କରାଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ଓ ପିଏସ୍ସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁଲାଇ ମାସ 5 ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଓପିଏସ୍ସି ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ଏଥିସହ ଆବେଦନ ପ୍ରକ୍ରିୟାର ସମୟସୀମା ମଧ୍ୟ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଆଗାମୀ ରଥଯାତ୍ରା ପାଇଁ ରେଳବାଇର ପ୍ରସ୍ତୁତି ଏବଂ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ପୁରୀ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଗମନାଗମନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଛି। ଜାରି ରହିଥିବା ପ୍ରକଳ୍ପକୁ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ପ୍ରସ୍ତୁତି ଉପରେ ବୈଠକରେ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବନଖଣ୍ଡ ଅନ୍ତର୍ଗତ ନାୟକଗୁଡ଼ା ଅଞ୍ଚଳରେ ବନ ବିଭାଗ ପକ୍ଷରୁ 22ଟି କଇଁଛକୁ ଜବତ କରାଯାଇଛି। କଇଁଛଗୁଡ଼ିକୁ ବିକ୍ରି ପାଇଁ ଚାଲାଣ କରାଯାଉଥିବା ବେଳେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ 5ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଉପଯୋଗ ନେଇ ଏକ ମକ୍ଡ୍ରିଲ୍ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ନିଶାଦ୍ରବ୍ୟ ଓ ତମାଖୁ ଅଭ୍ୟାସକୁ ପ୍ରତିହତ କରିବା, ଆକର୍ଷଣର ପରଦାକୁ ଦୂରେଇ ଦେବା। ତମାଖୁରେ 7,000 ଅଧିକ ବିଷାକ୍ତ ପଦାର୍ଥ ରହିଛି, ସେଥିମଧ୍ୟରୁ 60ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ପୁରୀ ଶ୍ରୀମନ୍ଦିର ଛତିଶାନୀ ଯୋଗ ଏବଂ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୀଳାଦ୍ରି ଭକ୍ତନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶାନୀ ଯୋଗ ଏବଂ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 5 ଦିନ ମଧ୍ୟରେ କେରଳମ୍ ଏବଂ ତାମିଲନାଡୁର କେତେକ ଅଞ୍ଚଳ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
2: ଆଜି May 31 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସମଗ୍ର ବିଶ୍ୱରେ ଆଜିର ଦିବସକୁ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଅଛି। ଆସନ୍ତୁ ଜାଣିବା ତମାଖୁ କ'ଣ ଏବଂ ଏହା ଆମର କି କି କ୍ଷତି କରେ। ଧୂଆଁପତ୍ରର ଗଛର ପତ୍ରରୁ ତମାଖୁ ଉତ୍ପାଦନ ହୋଇଥାଏ। ଆମ ଦେଶରେ ବହୁ ପ୍ରାଚୀନ କାଳରୁ ତମାଖୁ ପ୍ରଚଳନର ପ୍ରମାଣ ରହିଅଛି। 12ଶ ଶତାବ୍ଦୀ ସମୟରେ ତମାଖୁ ଏକ ଉପଭୋଗ୍ୟ ପଦାର୍ଥ ହିସାବରେ ବ୍ୟବହାର କରାଯାଉଥିଲା। ଏବେ ମଧ୍ୟ ଆମ ଦେଶରେ ବିଭିନ୍ନ ରୂପରେ ତମାଖୁ ବ୍ୟବହାର ହୋଇଥାଏ। ବିଡ଼ି, ସିଗାରେଟ୍, ସିଗାର, ଚୁରୁଟ, ପିକା, ହୁକା ଆଦି ଧୂଆଁ ହିସାବରେ ଗ୍ରହଣ କରାଯାଉଥିବା ବେଳେ ଗୁଡ଼ାଖୁ, ଗୁଣ୍ଡିପାନ, ଗୁଟ୍ଖା, ଖଇନି, ପୁଡ଼ିଆ, ମିଶ୍ରି ପ୍ରଭୃତି ଖାଇବା ପଦାର୍ଥ ଭାବେ ସେବନ କରାଯାଇଥାଏ ଏବଂ ନାଶ ନାକ ଦ୍ୱାରା ଆଘ୍ରାଣ କରାଯାଇଥାଏ। ତମାଖୁରେ ଥିବା ନିକୋଟିନ୍ ନାମକ ପଦାର୍ଥ ସାମୟିକ ଭାବେ ମନକୁ ପ୍ରଫୁଲ୍ଲ କରୁଥିବାରୁ ମଣିଷ ବାରମ୍ବାର ତମାଖୁ ବ୍ୟବହାର କରି ନିଶାଗ୍ରସ୍ତ ହୋଇପଡ଼େ। ଫଳରେ ତମାଖୁରେ ନିକୋଟିନ୍ ସହିତ ରହିଥିବା ପ୍ରାୟ 1200 ରାସାୟନିକ ପଦାର୍ଥ ମଣିଷର ଜିନ୍ ତଥା ଜୀବକୋଷକୁ ପ୍ରଭାବିତ କରି ନାନା ପ୍ରକାର ରୋଗ ସୃଷ୍ଟି କରେ। ବେଞ୍ଜପାଇରିନ୍, ଫେନଲ୍, ପୋଲୋନିୟମ୍, ପଟାସିୟମ୍, ଆର୍ସେନିକ୍ ଆଦି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରେ। ଆପଣମାନେ ଜାଣନ୍ତି ଧୂମପାନ କରୁଥିବା ବ୍ୟକ୍ତି ଫୁସ୍ଫୁସ୍, ଗଳା, ଅଗ୍ନାଶୟ, ମୂତ୍ରାଶୟ ଆଦି କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ତମାଖୁ ସେବନ କରୁଥିବା ବ୍ୟକ୍ତି ମୁଖ ଗହ୍ୱର, ଜିହ୍ୱା, ଖାଦ୍ୟନଳୀ, ପାକସ୍ଥଳୀ, ବୃହତନ୍ତ୍ର ଆଦି କର୍କଟ ରୋଗର ଶିକାର ହୋଇଥାନ୍ତି। କର୍କଟ ରୋଗ ବ୍ୟତୀତ ହୃଦରୋଗ, ରକ୍ତଚାପ,

0: କଫ, ଶ୍ୱାସ ଆଦି ଫୁସ୍ଫୁସ୍ ରୋଗ, ପେଟମରା ଓ ଅମ୍ଳ ରୋଗ ଆଦି ବ୍ୟାଧି ତମାଖୁ ବ୍ୟବହାର ଯୋଗୁଁ ହୋଇଥାଏ। ଧୂମପାନ କଲେ ପୁରୁଷମାନେ ଯୌନ କ୍ଷମତା ହରାଇବା ସହିତ ମହିଳାମାନେ ଅନିୟମିତ ଋତୁସ୍ରାବର ଶିକାର ହୋଇଥାନ୍ତି। ଆଜିକାଲି ପରୋକ୍ଷ ଧୂମପାନ ଏକ ସମସ୍ୟା ରୂପେ ଦେଖାଦେଇଛି। ସାଧାରଣତଃ ଧୂମପାନ କରୁଥିବା ବ୍ୟକ୍ତି ଧୂମପାନ କରିବା ପରେ ବାୟୁମଣ୍ଡଳକୁ ଧୂଆଁ ଛାଡ଼ିଥାନ୍ତି, ଫଳରେ ସେହି ପରିବେଶରେ ଥିବା ଅନ୍ୟ ଲୋକ ବା ପିଲାମାନେ ଧୂଆଁ ମିଶା ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କଲେ ତାହାକୁ ପରୋକ୍ଷ ଧୂମପାନ କୁହାଯାଏ। ବୈଜ୍ଞାନିକ ଅନୁଧ୍ୟାନରୁ ଜଣାଯାଇଅଛି ଯେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପରି ପରୋକ୍ଷ ଧୂମପାନ କରୁଥିବା ବ୍ୟକ୍ତି ମଧ୍ୟ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବାକୁ ବାରଣ କରାଯାଇଅଛି। ଏହା ସହିତ ଆମ ସରକାର ବୈଧାନିକ ସତର୍କତା ଜାରି କରିଛନ୍ତି ଏବଂ ପ୍ରତି ସିଗାରେଟ୍ ଖୋଳ ଉପରେ ସତର୍କବାଣୀ ଲେଖାଯାଇଛି, ସିଗାରେଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆମ ସରକାର ପାନ, ଗୁଟ୍ଖା, ଗୁଡ଼ାଖୁ, ପୁଡ଼ିଆ ଆଦି ତମାଖୁ ଦ୍ରବ୍ୟ ଉପରେ କଟକଣା ଜାରି କରିଛନ୍ତି। ବିଦ୍ୟାଳୟ ପାଖରେ ତମାଖୁ ବିକ୍ରି ଦୋକାନ ରହିବ ନାହିଁ। ସର୍ବସାଧାରଣ ସ୍ଥାନରେ ଧୂମପାନ ଗ୍ରହଣୀୟ ନୁହେଁ। ଅଫିସ, ସିନେମା ହଲ୍, ମଲ୍ମାନଙ୍କରେ ଧୂମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ ବା ଗୃହ ରହିବା ବିଧେୟ। ଏହିପରି ଅନେକ ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏକ ସର୍ବେକ୍ଷଣରୁ ଜଣାଯାଇଅଛି ଯେ ଆମ ଦେଶରେ ପ୍ରାୟ 2 ନିୟୁତ ଲୋକ ତମାଖୁ ବ୍ୟବହାର କରୁଛନ୍ତି ଏବଂ ତହିଁରୁ ପ୍ରାୟ 90 ଜଣ ପ୍ରତି ଘଣ୍ଟାରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଧୂମପାନ ବା ତମାଖୁ ସେବନ ଯୋଗୁଁ ଶତକଡ଼ା 90 ଭାଗ ଲୋକ ଫୁସ୍ଫୁସ୍ କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ଶତକଡ଼ା 35 ଭାଗ ଲୋକ ହୃଦଘାତରେ ମୃତ୍ୟୁବରଣ କରିଥାନ୍ତି। ଆମ ରାଜ୍ୟରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଏବଂ ତମାଖୁ ସେବନ ଯୋଗୁଁ ଏହି ରୋଗ ହୋଇଥାଏ। ଉଭୟ ପୁରୁଷ ଓ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇଥାନ୍ତି। ସବୁ ପୁରୁଷ କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 50 ଭାଗ ଏବଂ ସବୁ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 25 ଭାଗ ତମାଖୁ ବ୍ୟବହାର କରିଥାନ୍ତି। ହିସାବ କରି ଦେଖାଯାଇଅଛି ଯେ କର୍କଟ ରୋଗ ଅର୍ଜନ କରିବା ପାଇଁ ତମାଖୁ ଦ୍ରବ୍ୟ କିଣିବାକୁ ଯେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ତାହାର 6 ଗୁଣରୁ ଅଧିକ ଟଙ୍କା କର୍କଟ ରୋଗର ଚିକିତ୍ସା ପାଇଁ ଦରକାର ହୋଇଥାଏ। ଅତଏବ ଆସନ୍ତୁ ଏଥର ସଚେତନ ହେବା ଏବଂ ତମାଖୁ ବର୍ଜନ କରି କର୍କଟ ତଥା ଅନ୍ୟାନ୍ୟ ରୋଗରୁ ନିଜକୁ ରକ୍ଷା କରିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କୋପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। 5 ଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ଗତକାଲି ବିହାରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ମ୍ୟାମାର ରାଷ୍ଟ୍ରପତି ବିହାରର ଗୟା ଗସ୍ତ କରିଥିଲେ ଏବଂ ମହାବୋଧି ମନ୍ଦିରରେ ପ୍ରାର୍ଥନା କରିଥିଲେ। ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ

ରାଷ୍ଟ୍ରବୃନ୍ଦଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ମ୍ୟାମାର ରାଷ୍ଟ୍ରପତି ହ୍ଲାଇଙ୍କ ଏହା ପ୍ରଥମ ଭାରତ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ସନ୍ଧ୍ୟାରେ ଶ୍ରୀ ହାଇଙ୍କୁ ସାକ୍ଷାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ମ୍ୟାମାର ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଦୃଢ଼ କରିବା ପ୍ରତି ସକାରାତ୍ମକ ଭାବନାକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ସହଭାଗିତାକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଶ୍ରୀ ହ୍ଲାଇଙ୍କ ସାକ୍ଷାତକୁ ସେ ଅପେକ୍ଷା କରିଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିବେ। ମ୍ୟାମାର ରାଷ୍ଟ୍ରପତି ଏକ ବ୍ୟବସାୟିକ ମଞ୍ଚରେ ମଧ୍ୟ ଅଂଶଗ୍ରହଣ କରିବେ। ସେ ମଙ୍ଗଳବାର ଦିନ ମୁମ୍ବାଇ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ଆୟୋଗ ନୂଆଦିଲ୍ଲୀରେ ପରାମର୍ଶଦାତାଙ୍କ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରିଛନ୍ତି। ଆୟୋଗର ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ନିରପେକ୍ଷ ଭୋଟର ତାଲିକା ଦ୍ୱାରା ହିଁ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇଥାଏ। ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତିରେ ବୁଥସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଶ୍ରୀ କୁମାର ଆସାମ, କେରଳ, ପୁଡୁଚେରୀ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଉଚ୍ଚସ୍ତରୀୟ ପ୍ରତିଯୋଗିତା ଉପରେ ଆଲୋଚନା କରିଥିଲେ। ଦେଶର ବିଭିନ୍ନ ନ୍ୟାୟାଳୟରେ କମିଶନଙ୍କ ପ୍ରତିନିଧିତ୍ୱ କରିବାରେ ପରାମର୍ଶଦାତାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ ସୁପ୍ରିମକୋର୍ଟ ଏବଂ ଦେଶର ବିଭିନ୍ନ ହାଇକୋର୍ଟରେ କମିଶନଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍କାଏ କାଷ୍ଟ ବ୍ୟବସ୍ଥା ଆରମ୍ଭ କରାଯିବାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସ୍କାଏ କାଷ୍ଟ ଭଳି ଉନ୍ନତ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା କୁହୁଡ଼ି ଏବଂ ପ୍ରତିକୂଳ ପାଣିପାଗ ସମୟରେ ବିମାନ ଉଡ଼ାଣ ପରିଚାଳନାରେ ସହାୟକ ହେବ। ସେ କହିଛନ୍ତି ଏହି ପ୍ରଯୁକ୍ତିବିଦ୍ୟା ଦେଶର ଅନ୍ୟାନ୍ୟ ବିମାନ ବନ୍ଦରରେ କାର୍ଯ୍ୟକାରୀ କରାଯିବ, ଯାହାଫଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ନିରାପଦ ଯାତ୍ରା ସମ୍ଭବ ହୋଇପାରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ନୌସେନା ପାକିସ୍ତାନ ନୌସେନାକୁ ଏହାର ବନ୍ଦର ମଧ୍ୟରେ ସୀମିତ ରଖିବାରେ ସଫଳ ହୋଇଥିଲା। ଲକ୍ଷ୍ନୌରେ ନୌସେନା ଶୌର୍ଯ୍ୟ ବାଟିକା ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଭାରତୀୟ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ନୌସେନାକୁ ଆରବ ସାଗରରେ ମୁତୟନ କରାଯାଇଥିଲା, ଯାହାଫଳରେ ପ୍ରତିପକ୍ଷ ଉପରେ ଭାରତର ଚାପ ବୃଦ୍ଧି ପାଇଥିଲା। ସେ କହିଛନ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ ମାସ 5 ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଥିଲା, ଯେଉଁଥିରେ ଭାରତୀୟ ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀର ସମେତ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି ଭାରତୀୟ ନୌସେନା ଅପରେସନ୍ ସିନ୍ଦୁର ସମୟରେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦର୍ଶନ କରିଥିଲା। ସେହି ଅଭିଯାନ କାଳରେ ନୌସେନା, ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ସମନ୍ୱୟପୂର୍ବକ କାର୍ଯ୍ୟ କରିଥିଲେ। ଆସନ୍ତା ମାସ ପହିଲାରୁ ଚଳିତ ବର୍ଷ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସରକାର କପା ଉପରେ ଆମଦାନୀ ସୀମା ଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। କେନ୍ଦ୍ର ବୟନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ କପା ଚାଷୀଙ୍କ ସ୍ୱାର୍ଥ ଏବଂ କପା ମୂଲ୍ୟ ଶୃଙ୍ଖଳକୁ ବିଚାରକୁ ନିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ରିହାତି ଫଳରେ ବୟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ କପା ଉପଲବ୍ଧତା ସୁନିଶ୍ଚିତ କରାଯିବା ସହ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଏହା ସହାୟକ ହେବ। ସୀମା ଶୁଳ୍କ ହ୍ରାସ ଫଳରେ ଭାରତୀୟ ବୟନ ଶିଳ୍ପ ଆନ୍ତର୍ଜାତିକ ବଜାରରେ ଦୃଢ଼ ପ୍ରତିଯୋଗିତା କରିପାରିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ ବୋଲି ମନ୍ତ୍ରଣାଳୟ କହିଛି। ଇବୋଲା ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁ ଦେଶଗୁଡ଼ିକ କଙ୍ଗୋ ଗଣରାଜ୍ୟ ଏବଂ ଉଗାଣ୍ଡାକୁ ଯାତ୍ରା ପ୍ରତିବନ୍ଧକ ଜାରି କରିଛନ୍ତି କିମ୍ବା ସୀମା ବନ୍ଦ ରଖିଛନ୍ତି, ସେହି ଦେଶଗୁଡ଼ିକ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧନମ୍ ଘେବ୍ରିସିୟସ୍ କହିଛନ୍ତି। ସେ କହିଛନ୍ତି ଏଭଳି ପ୍ରତିବନ୍ଧକ ଜାରି କରିବା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହେବ।

0: ଆଶଙ୍କା ରହିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ 900ରୁ ଅଧିକ ଇବୋଲା ମାମଲା ଚିହ୍ନଟ ହୋଇଥିବା ବେଳେ 220ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡାରେ ଇବୋଲା ସଂକ୍ରମଣରେ ପୀଡ଼ିତ 9 ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଚିକିତ୍ସା ବ୍ୟବସ୍ଥା ନଥିବାରୁ ସମୟୋଚିତ ଭାବେ ଉନ୍ନତମାନର ଡାକ୍ତରୀ ଯତ୍ନ ଯୋଗାଇଦେଲେ ରୋଗରୁ ଉପଶମ ମିଳିବ ବୋଲି କୁହାଯାଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ପାକିସ୍ତାନ ଆଇଏସ୍ଆଇ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା 8 ଜଣ ଅଭିଯୁକ୍ତକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସିପି ଅନିଲ ଶୁକ୍ଲା କହିଛନ୍ତି, ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ସେ କହିଛନ୍ତି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ଗିରଫ କରାଯାଇଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ 2026 ସିଜିନ୍ର ଫାଇନାଲରେ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। 7:30 PM ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ଗୁଜରାଟ ଟାଇଟନ୍ସ 2022 ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2025 ଏହି ଟ୍ରଫି ହାସଲ କରିଥିଲା। ମହିଳା କ୍ରିକେଟରେ ଗତକାଲି ରାତିରେ ବ୍ରିଷ୍ଟଲରେ ଅନୁଷ୍ଠିତ ଦ୍ୱିତୀୟ T20 ଆନ୍ତର୍ଜାତିକ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ 26 ରନ୍ରେ ଭାରତକୁ ପରାସ୍ତ କରିଛି। 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ 1-1 ସମାନ ରହିଛି। ସିରିଜର ତୃତୀୟ ଏବଂ ଶେଷ T20 ଆସନ୍ତା ମଙ୍ଗଳବାର ଟାଉନ୍ଟନ୍ରେ ଖେଳାଯିବ। ଗୁଜରାଟର ଭଲସାଡ ଜିଲ୍ଲାର 18 ବର୍ଷୀୟ ରାହୁଲ ଜାଖଡ ହଂକଂରେ ଅନୁଷ୍ଠିତ 22ତମ ଏସୀୟ 20 ବର୍ଷରୁ କମ୍ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଡେକାଥଲନ୍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 20 ବର୍ଷରୁ କମ୍ ବୟସ ବର୍ଗରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ପାଣିପାଗ ବିଭାଗ କେରଳ, ତାମିଲନାଡ଼ୁ ଓ ପୁଡୁଚେରୀରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଓଡ଼ିଶା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣେଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ପ୍ରଚାର କରିଛୁ କୁନି କୁନି ପିଲାଙ୍କ ପାଇଁ ସରଗୋପଲ କାର୍ଯ୍ୟକ୍ରମ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସ୍ନିଗ୍ଧାରାଣୀ ପଣ୍ଡା।

ଦୃଢ଼ ଇଚ୍ଛାଶକ୍ତି ବୋଲି କହିଥାଉ। ଏହି ଦୃଢ଼ ଇଚ୍ଛାଶକ୍ତି ବଳରେ ଅସମ୍ଭବ ସମ୍ଭବ ହୋଇଥାଏ। ଯେଉଁଠାରେ ଏହା ଦୁର୍ବଳ ଅର୍ଥାତ୍ ଇଚ୍ଛାଶକ୍ତି ରୁଗ୍ଣ ସେଠାରେ ସଫଳତା ଆକାଶ କୁସୁମ ଭଳି ଦେଖାଦେଇଥାଏ। ଫ୍ରାନ୍ସର ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଐକାନ୍ତିକ ଇଚ୍ଛା ସମ୍ପର୍କରେ ଅନେକ ପ୍ରାୟ ଜାଣିଥିବେ। ଦୁର୍ଲଙ୍ଘ୍ୟ ଆଲ୍ପସ୍ ପର୍ବତମାଳା ସେନାବାହିନୀ ସହ ଅତିକ୍ରମ କରିବାକୁ ସେ ଚେଷ୍ଟା କରିଥିଲେ। ଏହା କିଛି କମ୍ କଥା ନଥିଲା, ଅବିଶ୍ୱସନୀୟ ଥିଲା କହିଲେ ଚଳେ। ଏହା ଅନ୍ୟମାନଙ୍କ ଦୃଷ୍ଟିରେ ଅସମ୍ଭବ ଥିଲା ନିଶ୍ଚୟ, ହେଲେ ନେପୋଲିଅନଙ୍କ ପାଇଁ ଦୁର୍ଜୟ ନଥିଲା। ଏଇଠାରେ ସେ କହିଥିଲେ, ଅସମ୍ଭବ ଏକ ଶବ୍ଦ ଯାହା କେବଳ ନିର୍ବୋଧମାନଙ୍କ ଭାଷାକୋଷରେ ହିଁ ଦେଖିବାକୁ ମିଳିଥାଏ। ଦୃଢ଼ ଇଚ୍ଛାଶକ୍ତି ନେଇ ସେ ଲକ୍ଷ୍ୟ ହାସଲରେ ଆଗେଇଥିଲେ ଓ ଶେଷରେ ସଫଳ ହୋଇଥିଲେ ମଧ୍ୟ। ଏଥିରୁ ଐକାନ୍ତିକ ଇଚ୍ଛା ବା ଦୃଢ଼ ଇଚ୍ଛାଶକ୍ତିର ପରାକାଷ୍ଠା ସହଜରେ ଜଣାପଡ଼ିଥାଏ। ବିଖ୍ୟାତ ଇଂରେଜ ଲେଖକ ସ୍ମାଇଲ୍ ସେଲ୍ଫ ହେଲ୍ପ ଶୀର୍ଷକ ଏକ ପୁସ୍ତକରେ ଏ ସମ୍ପର୍କରେ ସୁନ୍ଦର ବାସ୍ତବ ପ୍ରସଙ୍ଗର ଅବତାରଣ କରିଛନ୍ତି। ଏଥିରେ ଜଣେ ବାଳକର ଦୃଢ଼ ଇଚ୍ଛାଶକ୍ତି ସମ୍ପର୍କରେ ଲେଖାଯାଇଛି। ପରିବାର ପ୍ରତିପୋଷଣର ଭାର ଖୁବ୍ କମ୍ ଦିନରୁ ସେହି ବାଳକଟି ଉପରେ ପଡ଼ିଥିଲା, କାରଣ ପିତା ଅସମୟରେ ଦେହତ୍ୟାଗ କରିଥିଲେ। ପିତା ଥିଲେ ବଢ଼େଇ। ବାଳକଟି ସମୟ ସମୟ ପିତାଙ୍କ ସହ ଯାଇ ଏହି କାମ ଶିଖିଥିଲା। ବାଳକଟି ଦିନେ ଜଣେ ବିଚାରପତିଙ୍କ ଚୌକି ମରାମତି କରିବାକୁ ଯାଇଥିଲା। ସେହି ବିଚାରପତିଙ୍କ ନିକଟକୁ କୌଣସି ଏକ କାମରେ ଯାଇଥିଲେ ସ୍ମାଇଲ୍। ସ୍ମାଇଲ୍ ଲକ୍ଷ୍ୟ କଲେ ବାଳକଟି ଚୌକି ମରାମତି କରିବାକୁ ଯାଇ ଦୀର୍ଘ ସମୟ ଧରି ଏକାଗ୍ର ଚିତ୍ତରେ ତାକୁ ପର୍ଯ୍ୟବେକ୍ଷଣ କରୁଛି। ସ୍ମାଇଲ୍ ସାହେବଙ୍କ ଦୃଷ୍ଟିରେ ପଡ଼ିଥିଲା ଏହା। କୌତୂହଳୀ ହୋଇ ପଚାରିଲେ, ବାଳକ, ତୁମେ ସାମାନ୍ୟ ଚୌକି ମରାମତି କରିବାକୁ ଆସି ଏତେ ସମୟ ହେଲାଣି, କ'ଣ ଏମିତି ମନୋଯୋଗ ସହକାରେ ଦେଖୁଛ ଯେ? ବାଳକ ନିର୍ଭୟରେ ତତ୍କ୍ଷଣାତ୍ ଉତ୍ତର ଦେଇଥିଲେ, ମୁଁ ଯେତେବେଳେ ବିଚାରପତି ହେବି ସେତେବେଳେ ଏହି ଆସନଟି କିପରି ଭାବେ ତିଆରି ହେଲେ ମୋ ପକ୍ଷରେ ସୁବିଧାଜନକ ହେବ ତାହା ହିଁ ବିବେଚନା କରି ଦେଖୁଥିଲି। ସ୍ମାଇଲ୍ ଏହା ଶୁଣି ବିସ୍ମିତ ହୋଇ କହିଥିଲେ, ଏହା ତୁମ ପକ୍ଷରେ ଦୁରାଶା ନୁହେଁ କି ବାଳକ? ଏହା ଶୁଣି ତତ୍କ୍ଷଣାତ୍ ପିଲାଟି କହିଥିଲା, ନା ସାହେବ, ଏହା ମୋର ଦୁରାଶା ନୁହେଁ, ମୋର ଐକାନ୍ତିକ ଇଚ୍ଛା ଅଛି ଓ ମୋର ଉଚ୍ଚ ଆଶାକୁ ସଫଳ କରିବାକୁ ଚେଷ୍ଟା ବି ରହିଛି। ମୋତେ ବିଚାରପତି ହେବାକୁ ପଡ଼ିବ। ନିଜର ଦୃଢ଼ ଇଚ୍ଛାଶକ୍ତି ଶେଷରେ ସାକାର ହୋଇଥିଲା। ବାଳକଟି ପରବର୍ତ୍ତୀ ସମୟରେ ବିଚାରପତି ଆସନ ଅଳଙ୍କୃତ କରିଥିଲେ। ସ୍ଥିର ଲକ୍ଷ୍ୟ ଏହାର ପ୍ରଥମ ସୋପାନ, ଧୈର୍ଯ୍ୟ ଶକ୍ତି ଆନ୍ତରିକ ଇଚ୍ଛାପୂର୍ତ୍ତିର ସହଚର। ସକଳ ପ୍ରକାର କାର୍ଯ୍ୟରେ ଐକାନ୍ତିକତା ଅଭିନିବେଶ ନଥିଲେ ସଫଳତା ଆଶା ଦୁରାଶା ମାତ୍ର। ସେଥିପାଇଁ ସବୁବେଳେ ଚେଷ୍ଟା କରିବ ପିଲାଏ ନିଜର ଇଚ୍ଛା ମୁତାବକ କିଛି କାମ କରିବା ପାଇଁ, ଆଉ ସେଇଠି ତୁମକୁ ନିଜର ମନ ପୂର୍ଣ୍ଣ ମାତ୍ରାରେ ଦେବାକୁ ପଡ଼ିବ। ତାହେଲେ ଆସ ଏବେ ଗୀତଟିଏ ଶୁଣିବା।

ପିଲେ, ଜୀବନରେ ସଫଳତା ପ୍ରାପ୍ତି ମୂଳରେ ଥିବା ପ୍ରମୁଖ ଆୟୁଧ ହେଲା ଐକାନ୍ତିକ ଇଚ୍ଛା, ଯାହାକୁ ଆମେ

0: ପିଲେ, ଏବେ ତୁମର ଖରା ଛୁଟି ଚାଲିଛି, ଏତେ ଖରା ଘରୁ ତ ବାହାରି ପାରୁନଥିବ, ସାଙ୍ଗସାଥି ହେବା ଭାରି କଷ୍ଟ ଥିବ ନୁହେଁ? ଆଉ ଏଇ ଖରା ଛୁଟିଟା ତୁମମାନଙ୍କ ପାଇଁ ବହୁତ ବଡ଼ ସମୟ ନିଜର ରୁଚି ଅନୁଯାୟୀ କାର୍ଯ୍ୟ କରିବା ପାଇଁ, ତେଣୁ ଚେଷ୍ଟା କରିବ ଏଇ ସମୟକୁ ସୁବିନିଯୋଗ କରିବା ପାଇଁ। ମନ ଦେଇ ପାଠ ପଢ଼ିବ, ଖେଳିବ, ଆଉ ଯାହା କିଛି ତୁମର ରୁଚି ଅଛି ସେସବୁ କରିପାରିବ। ଆସ, ତୁମର ଜଣେ ସାଥୀଙ୍କୁ ଭେଟିବା, ସେ ତାଙ୍କର ଏ ଖରା ଛୁଟି କିଭଳି କାଟୁଛନ୍ତି, କ'ଣ ସବୁ କରୁଛନ୍ତି ସେ ସମ୍ପର୍କରେ ଜାଣିବା। ଆସ, ଭେଟିବା ତୁମ ସାଥୀଙ୍କୁ।
1: ନମସ୍ତେ।
2: ନମସ୍ତେ ବାବା, ତୁମ ନାଁ କ'ଣ?
1: ଶ୍ରିୟାଂଶ କୁମାର ପାତ୍ର, ମୁଁ ବିକାଶ ରେସିଡେନ୍ସିଆଲ ସ୍କୁଲର ସପ୍ତମ ଶ୍ରେଣୀରେ ପଢୁଛି।
2: ତୁମ ବିଦ୍ୟାଳୟ ତୁମକୁ କେମିତି ଲାଗେ?
1: ମତେ ବହୁତ ଭଲ ଲାଗେ।
2: କୋଉଥିପାଇଁ ଏତେ ଭଲ ଲାଗେ?
1: ଟିଚର୍ସ ମୋ ସାଙ୍ଗରେ ଏତେ ଫ୍ରେଣ୍ଡଲି ଅଛନ୍ତି, ମୁଁ ସବୁବେଳେ ମୋର ସାଙ୍ଗମାନଙ୍କ ସାଙ୍ଗରେ ସେ ମସ୍ତି କରୁଛି ଲଞ୍ଚ ବ୍ରେକ୍ରେ।
2: ଭଲ ଶିକ୍ଷକ ଆଉ ତୁମ ସାଙ୍ଗମାନଙ୍କ ପାଇଁ ବିଦ୍ୟାଳୟଟା ବେଶୀ ଭଲ ଲାଗେ ନା?
1: ହଁ,
2: ଆମେ ଯୋଉ ପରିବେଶରେ ବି ରହିବା ସେଠି ଯୋଉମାନେ ରୁହନ୍ତି ସେମାନଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର ଯଦି ଆମେ ପାଇବା ତାହେଲେ ସେଇଟା ଆମକୁ ବେଶୀ ଭଲ ଲାଗେ ନୁହେଁ। ଘରେ ବାପା ମା ଭାଇ

0: ଭଉଣୀଙ୍କ ସହିତ, ବିଦ୍ୟାଳୟରେ ଶିକ୍ଷକ ଆଉ ସାଙ୍ଗମାନଙ୍କ ସହିତ? ନା ତୁମ ବିଦ୍ୟାଳୟରେ କଣ କଣ ସବୁ ଫଙ୍କସନ୍ ହୁଏ?
1: ମୋ ବିଦ୍ୟାଳୟରେ ବହୁତ ଫଙ୍କସନ୍ ହୁଏ।
0: କଣ କଣ?
1: ଗଣେଶ ପୂଜାରେ ସେଲିବ୍ରେସନ୍ କରନ୍ତି, ଦୁର୍ଗା ପୂଜାରେ ସେଲିବ୍ରେସନ୍ କରନ୍ତି, ସ୍କୁଲ ଟ୍ରିପ୍ସ ବି କରନ୍ତି।
0: ଆଉ ତୁମର ଆନୁଆଲ ଫଙ୍କସନ୍, ସ୍ପୋର୍ଟ ସବୁ ହୁଏ ନା ନାହିଁ?
1: ଆନୁଆଲ ଫଙ୍କସନ୍ ହୁଏ, ସ୍ପୋର୍ଟ ଡେ ହୁଏ, ବହୁତ କିଛି ହୁଏ।
0: ତୁମେ ସେ ସବୁଥିରେ ଭାଗ ନିଅ? କୋଉ
1: ପାର୍ଟିସିପେଟ କରେ? ମୁଁ ସଙ୍ଗ ରେ ପାର୍ଟିସିପେଟ କରେ, ବହୁତ କିଛି ସ୍ପୋର୍ଟସ ରେ ପାର୍ଟିସିପେଟ କରେ।
0: ଆଚ୍ଛା, ସ୍ପୋର୍ଟସ ଆମ ପାଇଁ କେତେ ଜରୁରୀ କହିଲ?
1: ସ୍ପୋର୍ଟସ ଆମ ପାଇଁ ବହୁତ ଜରୁରୀ, ମୋର ବଡିକୁ ଷ୍ଟ୍ରଙ୍ଗ ବନାନ୍ତି, ଆମକୁ ହେଲ୍ଦି ରଖନ୍ତି।
0: ଆମେ ଖେଳିବା ଦ୍ୱାରା ଆମ ସାରା ଶରୀରରେ ଅମ୍ଳଜାନ ବହୁତ ଭଲ ଭାବରେ ଯାଇପାରେ, ସେଥିପାଇଁ ଆମେ ସୁସ୍ଥ ବି ରହିପାରୁ। ଆଉ ତୁମେ କହିଲ ଗୀତ ଗାଅ, ଗୋଟେ ଗୀତ ଗାଇପାରିବ?
1: ମୁଁ ପୋଏମ ଜାଣିଛି।
0: ହଁ ହଁ କୁହ।
1: ଆସିଲା ଗ୍ରୀଷ୍ମ, ଖରା ତତେଇଲା, ଗାଁ ଦାଣ୍ଡ ସବୁ ଧୂଳି ଉଡିଲା, ପଡିଲା ମେଘ ଯେ ଝାଡ଼ ବୋହିଲା, ଗରମରେ ଦେହ ହାଲିଆ ହେଲା, ଆମ୍ବ ପାଚିଲାଣି, ବାସ୍ନା ଛୁଇଲାଣି, ପଣସ ମହକ ସବୁଆଡେ ଜାଣି, ଥଣ୍ଡା ପାଣି ପିଇ କରିବା ମଜା, ଖେଳିବା ବହୁତ ଖେଳଣାଣି।
0: ବହୁତ ସୁନ୍ଦର କବିତାଟେ, ଏଇଟା କୋଉଠୁ ମନେ ରଖିଲ?
1: ଏଇଟା ମୁଁ ବହିରୁ ମନେ ରଖିଲି।
0: କିଏ ଲେଖିଛନ୍ତି ଦେଖିଛ?
1: ନୋ ମ୍ୟାମ।
0: ଯେତେବେଳେ ବି ପଢିବ ସେ ସମୟରେ ଯିଏ ଲେଖିଛନ୍ତି ତାକୁ ମନରେ ରଖିବ, ଏଇଟା ଅଭ୍ୟାସ କରିବା ଦରକାର। ଆଚ୍ଛା, ଏବେ ଖରାଦିନ ଆସିଯାଇଛି, କି ଖରା ହଉଛି, ଏଇ ସମୟରେ ତମେ କେତେ ନିଜକୁ ଠିକ ଭାବରେ ରଖିବାକୁ ଚେଷ୍ଟା କର?
1: ଯେଉଁମାନେ ବି ଖରାରେ କାମ କରନ୍ତି ସେମାନେ ORS, ଥଣ୍ଡା ପାଣି, ଦହି, ଲେମ୍ବୁ ପାଣି ଏଇସବୁ ନିଅନ୍ତୁ। ଓ ଯେବେ ଆପଣଙ୍କୁ ଟିକେ ଭଲ ନ ଲାଗେ, ଡକ୍ଟରଙ୍କ ସାଙ୍ଗରେ ପରାମର୍ଶ କରନ୍ତୁ ଓ ଛାଇ ଜାଗାକୁ ଯାଆନ୍ତୁ।
0: ଆଚ୍ଛା, ଘରେ ବି ଆମକୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡେ, ଘର ଭିତରେ ବି ବେଳେବେଳେ ଅଂଶୁଘାତ ହେଇଯାଏ, ତ ଆମେ ଘରେ ଥାଇକି କିଛି ସାବଧାନତା ଅବଲମ୍ବନ କରିବା କଥା ନା ନାହିଁ?
1: ଭଲ ମାତ୍ରାରେ ପାଣି ପିଅନ୍ତୁ ଓ ଯେଉଁମାନେ ବହୁତ ଆଇସକ୍ରିମ ଖାଉଛନ୍ତି ସେମାନଙ୍କୁ ବି ମନା କରନ୍ତୁ, ଆଇସକ୍ରିମ ଆମ ପାଇଁ ଭଲ ନାହିଁ, ଆମ ଦାନ୍ତ ସରିଯିବ, ସେଥିପାଇଁ ଫଳ ଖାଆନ୍ତୁ, ଯେମିତି ତରଭୁଜ, ଆମ୍ବ ଏଇସବୁ ଖାଆନ୍ତୁ।
0: ବହୁତ ଭଲ ଅଭ୍ୟାସ ରଖିଛ, ଫଳ ଖାଇବା କଥା, ପଇଡ଼ ପାଣି, ତରଭୁଜ, ଲେମ୍ବୁ ସର୍ବତ ବା ଆମର ତୋରାଣି, ଏଗୁଡା ସବୁ ପିଇବା କଥା ନୁହେଁ?
1: ୟେସ୍ ମ୍ୟାମ୍। ଏମିତି ଖରାରେ ସକାଳ 11ଟାରୁ ସନ୍ଧ୍ୟା 5ଟାକୁ ବାହାରକୁ ଯାଆନ୍ତୁ ନାହିଁ। ଏମିତି ଖରାରେ ଇନ୍ଡୋର ଗେମ୍ସ ଖେଳନ୍ତୁ, ଚେସ୍, ଲୁଡ଼ୋ, କ୍ୟାରମ୍, ବହୁତ ଇନ୍ଡୋର ଗେମ୍ସ ଅଛି।
0: ଆଚ୍ଛା, ତୁମେ ଖେଳ?
1: ହଁ ଖେଳୁଛି।
0: କା ସହିତ ଖେଳୁଛ?
1: ମୋ ଭାଇ ସାଥିରେ।
0: ବହୁତ ବଢିଆ କଥା, ଖେଳଟା ଖାଲି ଖେଳ ନୁହେଁ, ଆମ ଭିତରେ ଗୋଟେ ମଧୁର ସମ୍ପର୍କ ବି ରଖେ ସେ, ତା ସହିତ ଆମର ହାର ଜିତ ରହେ, ହାରିବାକୁ ବି ଭଲ ଭାବରେ ଆମେ କେମିତି ନେଇପାରିବା, ଜୀବନରେ ସବୁବେଳେ ଆମେ ଜିତୁନଥିବା, କେବେ କେବେ ହାରିବା ବି, ତ ଖେଳ ଆମକୁ ଶିଖାଏ ଯେ ହାରିକି ବି ଆମେ ଖୁସିରେ ରହିପାରିବା।
1: ଓ ଖେଳରୁ ଡୋପାମାଇନ୍ ସିକ୍ରେସନ୍ ବି ହୁଏ, ଡୋପାମାଇନ୍ରୁ ଆମେ ହାପି ଓ ହେଲ୍ଦି ରୁହନ୍ତି।
0: ବହୁତ ଭଲ କଥା ଜାଣିଛୁ, ଯେ ଡୋପାମାଇନ୍ଟା ଆମ ସମସ୍ତଙ୍କ ପାଇଁ ବହୁତ ଜରୁରୀ, ଯୋଉଟା କି ଆମେ ଆମ ମନ ପସନ୍ଦର କିଛି ଖେଳ ଖେଳିବା କି କିଛି ଆକ୍ଟିଭିଟିଜ କରିବା, ତାହେଲେ ନିଶ୍ଚୟ ଆମେ ଖୁସିରେ ରହିପାରିବା।
1: ୟେସ୍ ମ୍ୟାମ୍।
0: ଆଚ୍ଛା, ଖରା ଛୁଟି ହେଇଛି, ଏଇଟା ବହୁତ ବଡ଼ ଛୁଟିଟେ, ଏଇ ଛୁଟିରେ ତୁମେ କଣ କର?
1: ଆମକୁ ଏତେ ସାରା ସମୟ ଖାଇ ମିଳେ, ସେଥିପାଇଁ ମୁଁ ମୋ ଭାଇ ସାଙ୍ଗରେ କୋଡିଂ, AI, ପାଇଥନ ଓ ପାଠ ପଢୁଛି। ଯେବେ ସ୍କୁଲ ଖୋଲିବ ମତେ ଇଜି ହେବ ସବୁ ଜାଣିବା ପାଇଁ।
0: ପଢାପଢିରେ କେତେ ସମୟ ଦଉଛ ଏବେ?
1: ପଢାପଢିରେ ସକାଳରୁ 2ଟା ପର୍ଯ୍ୟନ୍ତ।
0: କେତେ ସମୟ ପଢୁଛ? ତାହେଲେ ତ ତୁମ ସ୍କୁଲ ଖୋଲିଲା ବେଳକୁ ତୁମେ ସବୁ ବିଷୟରେ ବହୁତ କିଛି ଜାଣି ଯାଇଥିବ ନା? ଏବେ ଖରା ଛୁଟିରେ ତୁମେ ଘରେ ଏତେ ସବୁ ପଢୁଛ, ତମେ ନିଜ ଖୁସିରେ ପଢ ନା ମା କହିଲେ ପଢ?
1: ମୁଁ ନିଜ ଖୁସିରେ ପଢେ।
0: ଆମେ ଯଦି ନିଜ ଖୁସିରେ ପଢିବା ତାହେଲେ ଆମର ଶୀଘ୍ର ମନେ ରହେ ନା? ତମେ ଖରା ଛୁଟିରେ କୁଆଡେ ଯାଅ ନା ନାହିଁ?
1: ମୁଁ ଖରା ଛୁଟିରେ କୋଉଠି ଯାଉ ନାହିଁ।
0: କୁଆଡେ ଯାଉନ,
1: ସବୁବେଳେ ଘରେ ହିଁ ରହେ।
0: ଭଲ କଥା, ଖରାଦିନେ ଏତେ ଗରମ ହଉଛି, ଯୋଉଠିକି ବି ଯିବା ଆମେ ବହୁତ ଅସୁବିଧା।

0: ଅସୁବିଧା ହବ, ତେଣୁ ଆଉ ନିଜର ସ୍ୱାସ୍ଥ୍ୟ ସମସ୍ୟା ବି ହେଇପାରେ, ତେଣୁ ଘରେ ରହିବାଟା ବହୁତ ଭଲ, ବାହାରକୁ ବାହାରିବନି, ଘରେ ନିଜର ପଢ଼ାପଢ଼ି ଆଉ ଘର ଭିତରେ ରହି କିଛି ଖେଳରେ ଯଦି ମନ ଦବ ତାହେଲେ ନିଶ୍ଚୟ ତୁମ ଦେହ ତୁମ ମନ ସବୁ ଠିକ ରହିବ ନୁହେଁ।
1: ଏମିତି ଗରମରେ ସଠିକ ମାତ୍ରାରେ ପାଣି ପିଅନ୍ତୁ, ଥଣ୍ଡା ପାଣି ହେଉ ଓ ନର୍ମାଲ ପାଣି ହେଉ, ଲେମ୍ବୁ ପାଣି ବି ହେଉ, ସବୁବେଳେ ପାଣି ପିଅନ୍ତୁ, କେବେ ବି କୋଲ୍ଡ ଡ୍ରିଙ୍କ୍ସ ପିଅନ୍ତୁ ନାହିଁ, ମୋ ଦେହ ପାଇଁ ଭଲ ନାହିଁ।
0: ବହୁତ ଜଣ ଭାବନ୍ତି ଯେ ଖରାରେ ଗରମରେ ଆମେ ଯାଉଛୁ ତ ଥଣ୍ଡା ପାନୀୟ କିଛି ପିଇ ଦବା ବୋଲି, କିନ୍ତୁ ପ୍ରକୃତରେ ସେଇଟା ଦେହ ପାଇଁ ବେଶୀ ହାନିକାରକ। ଆଉ ଅତି ଖରାରୁ ଯାଇ କେବେ ବି ଥଣ୍ଡା ପାନୀୟ ପିଇବା କଥା ନୁହେଁ, ଆମେ ସାଦା ପାଣି ପିଇବା କଥା, କିମ୍ବା ଘରକୁ ଆସିଲା ପରେ କିଛି ତୋରାଣୀ ପାଣି ହଉ କି ଲେମ୍ବୁ ସର୍ବତ ପିଇବା କଥା ନୁହେଁ।
1: ୟେସ୍ ମ୍ୟାମ୍,
0: ଆମେ ବହୁତ ଗୁଡ଼େ ଗଛ କାଟିକିରି ଅନେକ ଘର ଅଫିସ ରାସ୍ତାଘାଟ ସବୁ କରୁଛେ, ସେଥିପାଇଁ ଗଛ କମିଯିବାରୁ ଗରମଟା ବହୁତ ପରିମାଣରେ ବଢି ଯାଉଛି।
1: ଗଛ ସବୁ କାର୍ବନ ଡାଇଅକ୍ସାଇଡ ଅବଜର୍ବ କରେ, ସେଥିପାଇଁ ଆମକୁ ଥଣ୍ଡା ଲାଗେ।
0: କାହିଁକିନା ଆମେ ଅମ୍ଳଜାନ ନଉ, ଅଙ୍ଗାରକାମ୍ଳ ଛାଡୁ, ଗଛ ଆମର ଅଙ୍ଗାରକାମ୍ଳକୁ ଗ୍ରହଣ କରେ ଆଉ ଆମକୁ ଅମ୍ଳଜାନ ଦିଏ। ଯଦି ଗଛ ନ ରଖିବା ତାହେଲେ ଆମକୁ ଅମ୍ଳଜାନ ମିଳିବ କୋଉଠୁ?
1: ଗଛ ଆମକୁ ଅମ୍ଳଜାନ ଦିଏ, ଔଷଧ ଦିଏ, ଖାଦ୍ୟ ଦିଏ, ଛାଇ ଦିଏ, ବହୁତ କିଛି ଦିଏ।
0: ଖାଲି ଆମକୁ ଦିଏନି, ସେ ଜୀବ ଜନ୍ତୁ ସମସ୍ତଙ୍କୁ ଦିଏ। କୌଣସି ଜୀବ ଜନ୍ତୁ ଗଛ ପତ୍ରଙ୍କୁ ନଷ୍ଟ କରନ୍ତିନି, ଆମ ମଣିଷ ମାନେ ହିଁ ବେଶୀ ନଷ୍ଟ କରୁ, ସେଇଥିପାଇଁ ଆମକୁ ହିଁ ଗଛ ଲଗେଇବା ଦରକାର। ତୁମେ ଗଛ ଲଗାଅ।
1: ଜାଣିଛ ଆମର ଯୋଉ ଏସି ଅଛି ସେ ରୁମ କୁ ଥଣ୍ଡା କରିପାରିବ, ବଟ ବାହାରେ ଆଉ ବି ଗରମ କରିବ।
0: ବହୁତ ବଢିଆ କଥା ଜାଣିଛ, ସେଥିପାଇଁ ଏସି ବି ବହୁତ କମ ବ୍ୟବହାର କରିବା କଥା, ଆଉ ସେଇଥିପାଇଁ ଆମକୁ ବହୁତ ଗଛ ଲଗେଇବା ଦରକାର।
1: ହଁ ମ୍ୟାମ, ଏସି ଟା ଖାଲି ଲିମିଟେଡ ଏରିଆକୁ ଥଣ୍ଡା କରିପାରିବ, ଟ୍ରିଜ୍ ଟା ଅନଲିମିଟେଡ ଥଣ୍ଡା କରିପାରିବ, ସେଥିପାଇଁ କୁହନ୍ତି ଗଛ ଲଗାନ୍ତୁ, ପୃଥିବୀ ଥଣ୍ଡା ରହିବ।
0: ଆମେ ଯଦି କେତେବେଳେ ବହୁତ ଗଛ ଥିବା ଜାଗାକୁ ଯାଉ ସେଠି ବଢିଆ ଲାଗେ ନା?
1: ହଁ,
0: କାର୍ରେ ଯାଅ, ବାଇକ୍ରେ ଯାଅ ବା ଚାଲିକି ଯାଅ, ରାସ୍ତାରେ ଯେତେବେଳେ ଯାଉ ଯଦି ଗଛ କିଛି ପଡିଗଲା ରାସ୍ତାରେ ତାହେଲେ କେତେ ଭଲ ଲାଗେ ନା, ଥଣ୍ଡା ଲାଗେ।
1: ହଁ,
0: କିନ୍ତୁ ରାସ୍ତାରେ ଯଦି ଗଛ ନଥାଏ ତାହେଲେ ସେଠି କେତେ ଗରମ ଲାଗେ ନା।
1: ହଁ,
0: ସେଇଥିପାଇଁ ଆମେ ସମସ୍ତେ ବହୁତ ପରିମାଣରେ ଗଛ ଲଗେଇବା ଦରକାର। ବହୁତ ପରିମାଣରେ ଗଛ ଲଗେଇବା ଦରକାର।
1: ହଁ,
0: ଗଛ ତ ଆମେ ଲଗେଇବା, ଆଉ ଜାଣିଛୁ ଆଉ ଗୋଟେ ଜିନିଷ, ଖରାଦିନେ ଆମକୁ ପାଣି ବହୁତ ଦରକାର ହୁଏ।
1: ହଁ,
0: ତ ପାଣିକୁ ଆମେ କେମିତି ସୁରକ୍ଷିତ ରଖିପାରିବା?
1: ପାଣିକୁ ପାଣିକୁ ଆମେ ମାଟି ହାଣ୍ଡିରେ ଷ୍ଟୋର କରିପାରିବା।
0: ପାଣିକୁ ଆମେ ରଖିବା ତ ସେମିତି, ଆମ ପାଇଁ ପାଣି କେତେ ଜରୁରୀ, କିନ୍ତୁ ଆମେ ବହୁତ ସମୟରେ ବହୁତ ପାଣି ନଷ୍ଟ କରିଥାଉ ନା, ଯୋଉଥିପାଇଁ କି ଖରାଦିନେ ଆମକୁ ପାଣିର ଅଭାବ ବି ହେଇଥାଏ।
1: ହଁ ମ୍ୟାମ୍,
0: ତ କଣ କଲେ ଆମେ ପାଣିର ସୁବିନିଯୋଗ କରିପାରିବା?
1: ଆମେ ରେନ୍ ୱାଟରକୁ ବହୁତ ୱେଜରେ ପ୍ରିଜର୍ଭ କରିପାରିବା, ଆମେ ତାକୁ ଗରମ କରିପାରିବା, ସବୁ ବ୍ୟାକ୍ଟେରିଆ ମାରିବା ପାଇଁ ଆମେ ତାକୁ ଫିଲ୍ଟରରୁ ପାସ୍ କରିପାରିବା, ସବୁ ଇନସଲ୍ୟୁବଲ ପାର୍ଟିକଲ୍ସ କୁ ରିମୁଭ କରିବା ପାଇଁ।
0: ଆଚ୍ଛା, ମାନେ ବର୍ଷା ଜଳକୁ ବି ଆମେ ସୁରକ୍ଷିତ ରଖିପାରିବା। ତା ସହିତ ଆମେ ଯୋଉ ଘରେ ଯେତେବେଳେ ଅଯଥାରେ ଟେପ୍ ଖୋଲିକି ବ୍ରସ୍ କରୁ, ପାଣିକୁ ଛାଡି ଦଉ, ସେ ନ କରିବା କଥା, ଯେତିକି ଦରକାର ସେତିକି ପାଣିର ବ୍ୟବହାର କରିବା, ଅଯଥାରେ ପାଣିକୁ ବୋହିବାକୁ ଦବାନି।
1: ହଁ,
0: ତାହେଲେ ଆମେ ନିଶ୍ଚୟ ପାଣିର କିଛି ସଞ୍ଚୟ କରିପାରିବା।
1: ହଁ,
0: ଛୋଟ ଛୋଟ ପ୍ରୟାସ, କିନ୍ତୁ ସେଗୁଡିକ ବହୁତ ମୂଲ୍ୟ ରଖେ।
1: ପାଣି ଆମ ପାଇଁ ବହୁତ ଜରୁରୀ।
0: ତମକୁ କଣ ପଢିବାକୁ, କୋଉ ବିଷୟଟି ବେଶୀ ଭଲ ଲାଗେ?
1: ମତେ ବାୟୋଲୋଜି।
0: କାହିଁକି ଏତେ ଭଲ ଲାଗେ?
1: ଆମେ ହ୍ୟୁମାନ ପ୍ରୋସେସେସ୍ ଜାଣିପାରିବା, ପ୍ଲାଣ୍ଟ ପ୍ରୋସେସେସ୍, ହ୍ୟୁମାନ ବଡି ପାର୍ଟ, ବହୁତ କିଛି ଜାଣିପାରିବା।
0: ହ୍ୟୁମାନ ବଡି ପାର୍ଟ ଉପରେ ପଢିବା ପାଇଁ ବେଶୀ ଭଲ ଲାଗେ ନା?
1: ୟେସ୍ ମ୍ୟାମ୍।
0: ବଡ ହେଇ କଣ ହବ ଭାବିଛ?
1: ବଡ ହେଇ କମର୍ସିଆଲ ପାଇଲଟ।
0: ଆରେ ବା, ତାହେଲେ ତ ତୁମର ଫିଜିକାଲ ଫିଟନେସ୍ ଉପରେ ବି ବହୁତ ଗୁରୁତ୍ୱ ଦବା ଦରକାର।
1: ହଁ ମ୍ୟାମ୍,
0: ତା ସହିତ ବହୁତ ପଢିବାକୁ ବି ପଡିବ।
1: ହଁ,
0: ବହୁତ ସୁନ୍ଦର ଲକ୍ଷ୍ୟ ରଖିଛ, ସେଥିପାଇଁ ତୁମକୁ ମନ ଦେଇ ଆଜିଠୁ ପଢିକି ଆଗକୁ ଯିବାକୁ ହବ।
1: ହଁ, ମୁଁ ମୋ ଭାଇ ସାଙ୍ଗରେ ସକାଳ 11:00 ଆଫ୍ଟରନୁନ୍ 2:00 / 1:50 କୁ ଫିଜିକ୍ସ ଓ ମ୍ୟାଥ୍ସ ପଢେ।
0: ଭାଇ ତୁମକୁ ଗାଇଡ କରନ୍ତି?
1: ହଁ, ଯେବେ ବି ଡାଉଟ ଅଛି ଭାଇ ମତେ ଗାଇଡ କରନ୍ତି।
0: ଭାଇଙ୍କ କଥା ମାନ।
1: ହଁ।

0: ସବୁବେଳେ ଭାଇଙ୍କ କଥା ମାନିବ, ଭାଇ ଯାହା କହିବ ଯଦି ଶୁଣିବ ନିଶ୍ଚୟ ତୁମେ ଆଗକୁ ଯିବ, କାହିଁକିନା ଭାଇ ତୁମଠୁ ବେଶୀ କଥା ଜାଣନ୍ତି। ବାପା ମାଙ୍କ କଥା ମାନ, ବଡ ମାନଙ୍କ କଥା ଯଦି ଆମେ ମାନିବା ଶୁଣିବା ତାହେଲେ ଆମେ ନିଶ୍ଚୟ ଭଲ ରାସ୍ତାରେ ଯାଇପାରିବା। ଯଦି ଆମେ ବୁଝି ନ ପାରିବା ଗୋଟେ କଥାକୁ ତାହେଲେ ସେମାନେ ଆମକୁ ସୁନ୍ଦର ଭାବରେ ବୁଝେଇ ଦେଇପାରିବେ। ତାହେଲେ ତୁମେ ଏମିତି ଖରା ଛୁଟିରେ ଭଲ ଭାବରେ ନିଜର ଶରୀରର ଯତ୍ନ ନେଇ ପାଠରେ ମନ ଦିଅ। ଯେତେବେଳେ ବିଦ୍ୟାଳୟ ଖୋଲିବ ବହୁତ ଭଲ ଭାବରେ ସବୁ ପାଠ ତୁମର ହେଇଯାଇଥିବ, ସହଜରେ ସବୁ ଜିନିଷକୁ ଗ୍ରହଣ କରିପାରିବ। ତ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ।
2: ପିଲା, ଇଏ ଥିଲେ ତୁମ ସାଥୀ ଶ୍ରେୟାଂଶ କୁମାର ପାତ୍ର, ଯିଏକି ତାଙ୍କ ଖରା ଛୁଟିକୁ ବହୁତ ସୁନ୍ଦର ଭାବରେ ବିନିଯୋଗ କରୁଛନ୍ତି। ସେ ତାଙ୍କର ପଢ଼ାପଢ଼ିରେ ମନ ଦେଇଛନ୍ତି, ଘରେ ବାପା ମା ଭାଇ ସହିତ ବିଭିନ୍ନ ପ୍ରକାର ଖେଳ ଖେଳୁଛନ୍ତି, ଆଉ ନୂଆ ନୂଆ କିଛି ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ବିଭିନ୍ନ ପ୍ରକାର କାମରେ ସେ ନିଜକୁ ନିୟୋଜିତ କରିଛନ୍ତି। ତୁମେମାନେ ବି ତୁମର ଯାହା ରୁଚି ଅଛି, ଯାହା ଜାଣିବାକୁ ଇଚ୍ଛା ଅଛି, ଏହି ସମୟରେ ହିଁ କରିପାରିବ। ତେଣୁ ମନ ଦେଇ ଏହି ସମୟକୁ ଉପଭୋଗ କର, ତା ସହିତ ତାର ସୁବିନିଯୋଗ କର। ଆସ ଏବେ ଗୀତଟିଏ ଶୁଣିବା।

ହଁ ପିଲେ, ଏ ଖରାରେ ସତର୍କତାର ସହିତ ରହିବ, ପ୍ରଚୁର ମାତ୍ରାରେ ପାଣି ପିଇବାକୁ ଚେଷ୍ଟା କରିବ, ତରଭୁଜ କାକୁଡ଼ି ଭଳି ଫଳ ଖାଇବ, ଶୋଷ ହେବା ପୂର୍ବରୁ ପାଣି ପିଇବ, ତାହେଲେ ଯାଇ ଆମ ଶରୀର ଠିକ୍ ରହିବ। ଆଜି ପାଇଁ ଏତିକି। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ନିଶ୍ଚୟ ଜଣାଇବ ଏଇ ନମ୍ବରରେ, ନମ୍ବରଟି 8895994143। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା।

ଶୁଣୁଥିଲେ କୁନି କୁନି ପିଲାଙ୍କ ପାଇଁ ସରଗଫୁଲ କାର୍ଯ୍ୟକ୍ରମ, ଉପସ୍ଥାପନାରେ ଥିଲେ ସ୍ନିଗ୍ଧାରାଣୀ ପଣ୍ଡା। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ମିଡିୟମ୍ ୱେଭ୍ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ୍ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଶ୍ରୋତବନ୍ଧ ଶୁଣନ୍ତୁ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ ଏବଂ ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଖୋଳ, ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ ଏବଂ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ।

ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରି କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାମାନଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଶ୍ରୋତାବନ୍ଧୁ, ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

ସନ୍ଧ୍ୟାର ନିରବ ମୂର୍ଚ୍ଛିତ ଅନ୍ଧାର ଯେତେବେଳେ ଓହ୍ଲାଇ ଆସେ, ଦୂର ଦେବାଳୟରୁ ଭାସି ଆସେ ଶଙ୍ଖଧ୍ୱନି, ଓଡ଼ିଶାର ପଲ୍ଲୀର ପଣତଳେ ଖଞ୍ଜିଣୀର ତାଳେତାଳେ ଶୁଭୁଥାଏ ଭୀମଭୋଇଙ୍କ ଭଜନ, ସେହି ନିଶବ୍ଦର ଆବେଗକମ୍ପିତ ଉଚ୍ଚାରଣ, ଆଧ୍ୟାତ୍ମିକତାର ଝଙ୍କାର ଅନୁରଣିତ ହୁଏ ଆମର ଶରୀର ମନ ଓ ଆତ୍ମାର ଗଭୀର ଉପତ୍ୟକାରେ। ସତେ ଯେପରି ବଣ ପାହାଡ଼ ଘେରା ଅଜଣା ଭୂମିର ସ୍ନିଗ୍ଧ ସବୁଜ ସୁଷମା, କେଉଁ ବଣୁଆ ଫୁଲର ମହକ ଭେଦି ଯାଉଛି ଅନ୍ତଃସ୍ଥଳକୁ। ସନ୍ଥକବି ଭୀମଭୋଇଙ୍କ କାବ୍ୟାତ୍ମା ଅବତରଣ କରିଥାଏ ସବୁଜ ପଲ୍ଲୀ ପ୍ରାଣକୁ ଆଧ୍ୟାତ୍ମିକ ଭାବବିହ୍ୱଳତାରେ ଭରିଦେଇ। ମନେ ହୁଏ ସବୁ ମଣିଷଙ୍କ ଦୁରିତ ଆରତର ବାଣୀ ଝଙ୍କୃତ ହେଉଛି ସେହି ଭଜନରେ। ଶୁଖିଯାଉଥାଏ ମଣିଷର କଣ୍ଠସ୍ୱର, ଚାତକ ପକ୍ଷୀ ଯେପରି ଆକୁଳ ପ୍ରତୀକ୍ଷାରେ ଚାହିଁ ରହିଥାଏ ମେଘକୁ, ସୁର ଝଙ୍କାରେ ଝରିପଡ଼େ ସେହି ଆବେଗ। ଯେଉଁ ତ୍ରିଲୋକ ଗୋସାଇଙ୍କ କରୁଣାରେ ପରିଚାଳିତ ହେଉଛି ଅନନ୍ତକୋଟି ବ୍ରହ୍ମାଣ୍ଡ, ସେହି ପ୍ରଭୁଙ୍କ ପାଖରେ ସବୁ ମଣିଷଙ୍କ ଅସୀମ ବେଦନାକୁ ସମର୍ପଣ କରିଛନ୍ତି କବି। ଡାକ ନଶୁଣ କିମ୍ପାଇଁ ଭବସିନ୍ଧୁ ଜଳେ ପଡ଼ି ଭାସୁଅଛି ମୁହିଁ।

ଜନସାଧାରଣରେ ପରିଚିତ କୁମ୍ଭୀପଟିଆ ଧର୍ମ ବା ମହିମା ଧର୍ମ ହେଉଛି ଏକ ଜନଧର୍ମୀ ଆଧ୍ୟାତ୍ମିକ ଚେତନା। ମହିମା ସ୍ୱାମୀ ହେଉଛନ୍ତି ଏହି ଧର୍ମ ପ୍ରବର୍ତ୍ତକ। ସନ୍ଥକବି ଭୀମ ଭୋଇ ଏହି ସାଧନାଧାରାର ଆଧ୍ୟାତ୍ମିକ କଣ୍ଠସ୍ୱର ଭାବରେ ସ୍ୱୀକୃତ। ତାଙ୍କ ଭଜନର ତାଳେ ତାଳେ ଶିଶିରସ୍ନାତ ଶୁଚିଶୁଭ୍ର ପଦ୍ମଫୁଲ ପରି ଜାଗି ଉଠିଛି ସନ୍ଥକବିଙ୍କ କାବ୍ୟ ଚେତନା। ଯେଉଁ କାବ୍ୟର ଆବେଗ ସ୍ଫୁରିତ ହୋଇଥିଲା ତାଙ୍କ ହୃଦୟ କମଳରେ, ମହିମା ଧର୍ମ ସତ୍ୟାନୁଭୂତି ତାଙ୍କ ଭଜନଗୁଡ଼ିକରେ କାବ୍ୟରୂପ ପରିଗ୍ରହ କରିଛି। ଅଲେଖକୁ ବ୍ରହ୍ମର ପାରିଭାଷିକ ଶବ୍ଦ ଭାବରେ ଓଡ଼ିଆ ସାହିତ୍ୟରେ ମହାକବି ଶାରଳରସ ପ୍ରଥମେ ଉପଯୋଗ କରିଛନ୍ତି। ଭୀମ ଭୋଇ ତାଙ୍କର ପୂର୍ବସୂରୀ ପ୍ରାଚୀନ ଓ ମଧ୍ୟଯୁଗୀୟ ସାଧକବିଙ୍କ ଅନୁପ୍ରେରଣାରେ ମହିମା ଧର୍ମ ଓ ଦର୍ଶନକୁ ପରିପୃଷ୍ଟ କରିଛି। ଏହାଦ୍ୱାରା ଓଡ଼ିଶାର ବାଣୀଭଣ୍ଡାର ସମୃଦ୍ଧିଶାଳୀ ହୋଇଛି। ଭୀମ ଭୋଇଙ୍କ ସାଧନା ହେଉଛି ଅନ୍ତର୍ମୁଖୀ ସାଧନା। ହୃଦୟର ଦ୍ୱାର ଖୋଲି ଅନ୍ତଃପ୍ରଦେଶରେ ଅନୁପ୍ରବେଶ କଲେ ସେଠାରେ ସେ ଯେ ପରମବ୍ରହ୍ମ ବିଜେ ହୋଇଛନ୍ତି ତାହା ବୁଝି ହୁଏ। ଭୀମ ଭୋଇ ବ୍ରହ୍ମଙ୍କୁ ମହିମା ନାମରେ ଅଭିହିତ କରିଛନ୍ତି। ମହିମା ସନ୍ନ୍ୟାସୀ ବିଶ୍ୱନାଥ ବାବାଙ୍କ ମତରେ ଏହି ମହିମା ହେଉଛନ୍ତି ମହତ୍ତ୍ୱର ଚରମ ତତ୍ତ୍ୱ। ମହିମା ଧର୍ମ ଓ ଦର୍ଶନରେ ବ୍ରହ୍ମର ସ୍ୱରୂପ ହେଉଛି ତଦ୍ଦୂରେ ତଦନ୍ତିକେ। ମହିମା ଧର୍ମ ଓ ଦର୍ଶନରେ ଏହି ଉପନିଷ୍ଠିତ ଚିନ୍ତା ଓ ଚେତନା ବହୁ ଭାବରେ ପରିସ୍ଫୁଟ। ତେଣୁ କବିକଣ୍ଠ ଝଙ୍କୃତ ହେଉଛି ଫେଡ଼ି କବାଟ ଯାଇ ପଶ ଭିତରେ।

ଉପକୂଳ ଅଞ୍ଚଳରେ ଯେପରି ଜଗନ୍ନାଥ ଦାସଙ୍କ ପ୍ରବର୍ତ୍ତିତ ଭାଗବତ ଟୁଙ୍ଗିମାନ ସାଂସ୍କୃତିକ ପ୍ରବାହକୁ ଚଳଚଞ୍ଚଳ କରି ରଖିଥିଲା, ମାଳ ଅଞ୍ଚଳରେ ନିର୍ଜନ ପଲ୍ଲୀରେ ସେହିପରି ପ୍ରଚଳନ ହୋଇଆସିଛି ଭଜନ ଟୁଙ୍ଗି। ଏବେ ମଧ୍ୟ ସେହି ପରମ୍ପରାର ବିଲୋପ ଘଟିନାହିଁ। ଏହା ଯଥାର୍ଥରେ ବୈଦିକ ଓ ଆଦିବାସୀ ସଂସ୍କୃତିର ସେତୁବନ୍ଧ। ଏହି ମିଳନ ମଣ୍ଡପରେ ବିରାଜୁଛି ଭୀମଭୋଇଙ୍କ ଅମର ଆତ୍ମା। ଆଜି ମଧ୍ୟ ଜୀବନ ସଂଗ୍ରାମରେ କ୍ଳାନ୍ତ ଶ୍ରାନ୍ତ ପଲ୍ଲୀବାସୀଗଣ ଭୀମଭୋଇଙ୍କ ଭଜନ ଓ ଜଣା ମଧ୍ୟରେ ଫେରିପାଆନ୍ତି ନିଜର ହଜିଲା ଆତ୍ମାକୁ। ମାଟିଘଟ ପଞ୍ଜୁରୀରେ ସୁବର୍ଣ୍ଣ ଶୁଆ ପରି ଖେଳୁଥିବା ଭାବବିନୋଦିଆ ଭାବଗ୍ରାହୀ ହରିଙ୍କୁ ଭାବବିହୋଳ ହୋଇ ପ୍ରାଣ ଆବେଗରେ ବାରବାର ଅନୁଭବ କରିଥାନ୍ତି। ଗୁରୁଙ୍କୁ ଆଶ୍ରୟ ନକଲେ କିଏ ବା କଳିପାରିବ ଏହି ଗହନ ଆତ୍ମତତ୍ତ୍ୱ।

ଭିତରେ ଅଛନ୍ତି ଆତ୍ମା, ସେହି ପରମ ପୁରୁଷ। ଦୁଇ ସଖା ପରି ହଂସ ଓ ପରମହଂସ ଯିବା ତୁ ପରମାତ୍ମା ଜୀବନ ବୃକ୍ଷରେ ବାସ କରନ୍ତି। ଓଡ଼ିଆ ଶରୀର ଭେଦ ଭଜନରେ ଅଛି, ଓଲଟା ବୃକ୍ଷେ ଖେଳୁଛି ଲୋଟଣୀ ପାରା, ଅଠାଖାଟି ପିଞ୍ଜରାରେ ନ ପଡ଼େ ଧରା, ସେପାରାର ଡେଣା ନାହିଁ ଲକ୍ଷ ଯୋଜନ ଉଡ଼ଇ, ଅଠାଖାଟି ପିଞ୍ଜରାରେ ନ ପଡ଼େ ଧରା, ଓଲଟା ବୃକ୍ଷେ ଖେଳୁଛି ଲୋଟଣୀ ପାରା। ମାତ୍ର ସେ ଜୀବାତ୍ମା ପାରାଟି ଅଠାକାଠି ପିଞ୍ଜରା ରୂପୀ ଏହି ଶରୀର ବନ୍ଧନରେ ଧରା ପଡ଼ିଯାଇଛି, ଭୁଲିଯାଇଛି ନିଜ ସ୍ୱରୂପ। ସେହି ଆକାଶବାସୀ ଆତ୍ମାଟି ଓହ୍ଲାଇ ପଡ଼ିଛି ଦେହର ବନ୍ଧନ ଭିତରେ। ଅନ୍ତସ୍ଥ ଆତ୍ମାନ ଅଜନ୍ମ ଦୃଷ୍ଟା ଭ୍ରମନ୍ତି ମୂଢ଼ା ଗିରିଗହ୍ୱରେଷୁ। ଆତ୍ମା ଯେ ଅଜନ୍ମା ଏହା ବୁଝି ନପାରି କିଛି ମୂଢ଼ ସାଧକ ଗିରିବନରେ ବୁଲୁଛନ୍ତି। ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ଏହି ସପ୍ତାଙ୍ଗ ଯୋଗ ସାଧନା କରି ଅଷ୍ଟାଙ୍ଗ ଯୋଗ ସମାଧି ସାଧନା କଲେ ଦେହାତୀତ ଅବସ୍ଥା ଆସିଯାଏ। ମାତ୍ର ସେଠାରେ ଯଦି ଜ୍ଞାନ ନ ରହେ ବ୍ରହ୍ମଜ୍ଞାନ କିପରି ହେବ? ବ୍ରହ୍ମଜ୍ଞାନ ପାଇଁ ତାଙ୍କୁ ଅନୁଭବ କରିବାକୁ ହେବ ପ୍ରତିବୋଧ ବିଦିତମ ମତମ ଅମୃତତ୍ୱଂ ହି ବିନ୍ଦତେ। ଗ୍ରନ୍ଥ ପଢ଼ି ମଧ୍ୟ ବ୍ରହ୍ମଜ୍ଞାନ ମିଳେ ନାହିଁ। ନାୟମାତ୍ମା ପ୍ରବଚନେ ନ ଲଭ୍ୟ ନ ମେଧୟା ନ ବହୁନା ସୁତେନ ଯ ଏବଂ ବୃଣୁତେ ତେନ ଲଭ୍ୟ। ଶ୍ରୁତି ନିଷେଧ ଗୀତାରେ ସନ୍ଥକବି ଭୀମବୋଇ କହିଛନ୍ତି, ଘଟରେ ବ୍ରହ୍ମକୁ ନ ଚିହ୍ନି ବାହ୍ୟରେ ଭ୍ରମୁଥାନ୍ତି।

ପ୍ରାଣୀ। ସ୍ତୁତି ଚିନ୍ତାମୟରେ ବ୍ରହ୍ମଜ୍ଞାନୀ ସାଧକ ସନ୍ଥକବି ଭୀମବୋଇ କହିଛନ୍ତି, ସକଳ ଘଟରେ ପୁରୀ ସମାନରେ ନୁହେଁ ସାନ ବଡ଼ କରି। ତାଙ୍କ ସାଧନାରେ ସମନ୍ୱିତ ହୋଇଛି ପିଣ୍ଡ ବ୍ରହ୍ମାଣ୍ଡବାଦ, ଶରୀର ତତ୍ତ୍ୱ ଓ ଯୋଗ ସାଧନା। ଶାରଳାଦାସ ଯେପରି ମହାଭାରତରେ ବ୍ରହ୍ମଙ୍କୁ ଅଲେଖ, ଅଣାକାର, ଶୂନ୍ୟପୁରୁଷ, ନିରଞ୍ଜନ, ନିରାକାର, ନିର୍ଗୁଣ ବୋଲି ଅଭିହିତ କରିଛନ୍ତି, ଭୀମ ଭୋଇ ହେଉଛନ୍ତି ସେହି ପରମ୍ପରାର ଉତ୍ତର ପୁରୁଷ। ତେଣୁ କବିଙ୍କ କଣ୍ଠରୁ ନିଃସୃତ ହୋଇଛି ସେହି ସ୍ୱର, ଅନାଦି ବ୍ରହ୍ମ ଅଣରୂପ ହରି ସକଳ ଘଟରେ ବିଜୟ କରେ।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ପ୍ରଯୋଜନା କରିଥିଲେ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ସନ୍ତୋଷ ପେଇ। ପ୍ରସ୍ତୁତି ଓ ଉପସ୍ଥାପନ କରିଥିଲେ ଡକ୍ଟର ରାଘବାନନ୍ଦ ନାୟକ ଏବଂ ସଙ୍ଗୀତ ପରିଚାଳନାରେ ଥିଲେ ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଖବରପାଟଣା ଶ୍ରୋତାବନ୍ଧୁ, ଏଥିରେ ଶୁଣନ୍ତୁ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍। ଉପସ୍ଥାପନାରେ ଅଛନ୍ତି ନମିତା ମିଶ୍ର, ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

0: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ନମିତା ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜିର ହେଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଓଃ, କି ପ୍ରଚଣ୍ଡ ଖରା! ଖରା ସାଙ୍ଗକୁ ତାତିରେ ସମଗ୍ର ପରିବେଶ ଏବେ ଅସ୍ତବ୍ୟସ୍ତ। ସକାଳୁ ହିଁ ତୀବ୍ର ରୌଦ୍ରତା, ଦିନ ବଢ଼ିବା ସହ ଅସହ୍ୟ ଗରମ। ଏମିତି ପରିସ୍ଥିତିରେ ନିଜର ଓ ପରିବାରର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଅତ୍ୟନ୍ତ ଜରୁରୀ। ପ୍ରଚୁର ପାଣି ପିଅନ୍ତୁ, ଅପରିହାର୍ଯ୍ୟ କାମ ଛାଡ଼ି ଦିନବେଳେ ବାହାରକୁ ଯିବାରୁ ଦୂରରେ ରୁହନ୍ତୁ। ଛୋଟ ଶିଶୁ, ଗର୍ଭବତୀ ମହିଳା, ବୟସ୍କମାନଙ୍କର ବିଶେଷ ଯତ୍ନ ନିଅନ୍ତୁ। ଏହା ସହିତ ଆଜିର ଦିନଟି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତାର ସନ୍ଦେଶ ନେଇ ଆସିଛି, ବିଶ୍ୱ ତମାଖୁ ବର୍ଜନ ଦିବସ। ହଁ, ଏହି ଅବସରରେ ଆମ ସମସ୍ତଙ୍କ ପାଇଁ ଏକ ଛୋଟ ବାର୍ତ୍ତା। ନିଶା କେବେ ବି ଜୀବନର ସମାଧାନ ନୁହେଁ। ତମାଖୁ କ୍ଷଣିକ ଅଭ୍ୟାସ ହୋଇପାରେ, କିନ୍ତୁ ତାହାର ପ୍ରଭାବ ଜୀବନ ଭରି ରହିଯାଏ। ସୁସ୍ଥ ଶରୀର, ସୁନ୍ଦର ପରିବାର ଓ ନିରାପଦ ଭବିଷ୍ୟତ ପାଇଁ ତମାଖୁକୁ ନା କହିବା, ହଁ, ଆଜିର ସବୁଠୁ ବଡ଼ ସଚେତନତା। ତେବେ ଏହି ସଚେତନତାର ସନ୍ଦେଶ ସହ ଆରମ୍ଭ କରିବା ଆଜିର ହେଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଶୀଘ୍ର ଶୀଘ୍ର ଫୋନ୍ କରନ୍ତୁ, କଥା ହୁଅନ୍ତୁ ଏବଂ ଆପଣଙ୍କ ମନପସନ୍ଦର ଗୀତ ଶୁଣନ୍ତୁ।
1: ହ୍ୟାଲୋ
0: ହ୍ୟାଲୋ
1: ନାନୀ, ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଁ ଯଶବନ୍ତ ପାଇକ କହୁଥିଲି, ବରଗଡ଼ ଜିଲ୍ଲା ନୁ। ନାନୀ,
0: ଆଉ କେମିତି ଅଛନ୍ତି?
1: ଭଲ ଅଛେ ନାନୀ, ଆପଣ କେନ୍ତା ଅଛନ୍?
0: ମୁଁ ବି ବହୁତ ଭଲ ଅଛି।
1: ଧନ୍ୟବାଦ ନାନୀ, ସେଥିଲାଗି ଭଲ ହେଇକରି ଥାଉନ୍। ଆମକୁ ତାମାନେ ଭଲ ଭଲ କାର୍ଯ୍ୟକ୍ରମ ଶୁଣଉଥନ୍ ତ ନାନୀ?
0: ନିଶ୍ଚିତ ଭାବରେ, ଯେତିକି ବି କାର୍ଯ୍ୟକ୍ରମ ଗୁଡିକ ଆମେ ପରସି ଦଉଛୁ ସବୁ ତ ଆପଣଙ୍କ ପାଇଁ।
1: ଆଜ୍ଞା,
0: ଆଉ ଆଜି କେଉଁ ଗୀତଟି ଶୁଣିବାକୁ ଚାହିଁବେ?
1: ଆଜି ତାମାନେ ଦିବାନା କଥା ଚିତ୍ରର ଗୋଟେ ଦେଇଦେବ।
0: ଦିବାନା କଥା ଚିତ୍ରର ଯେକୌଣସି ଗୀତ?
1: ହଁ, ଯେକୌଣସି ଗୀତ।
0: ଓଡିଆ ନା ହିନ୍ଦୀ?
1: ହିନ୍ଦୀ, ହିନ୍ଦୀର ଦିବାନା।
0: ହଁ ହଁ, ନା ଦୁଇଟା ଅଛି ନା, ଓଡିଆ ବି ଅଛି,
1: ଓଡିଆରେ ଗୋଟେ ଦିବାନା ଗୋଟେ ଅଛି।
0: ହଁ ହଁ
1: ହଁ,
0: ସେଥିପାଇଁ ପଚାରିଲି। ଆଉ କାମଧାମ ସବୁ ଠିକଠାକ ଚାଲିଛି?
1: ହଁ, କାମ ଧାମ ଚାଲିଛେ, ବାକି ଖରାପ ଲାଗି ଟିକେ ନାନୀ, ବେଶୀ ବେଲ ତ ବସିକରି ବୁନି ନେଇ ହେବା,
0: ବହୁତ ଗରମ ହଉଛି।
1: ହଁ ନାନୀ,
0: ମାନେ ସବୁ ବର୍ଷ ଅପେକ୍ଷା ଏଇ ବର୍ଷ ଗରମଟା ଅଧିକ ବଢି ଯାଇଛି।
1: ହଁ,
0: ସେଥିପାଇଁ
1: ଗୋଟେ କଥା ଏଠାନେ କହିବାର କେ ଚାହିଁବି ଯେ ନାନୀ,
0: ହଁ,
1: ଇ ଯେ ଆମର ତାମାନେ ଆକାଶବାଣୀ ନୂଆ ନବେ ଗୋଟେ ତାମାନେ ନବେ ବର୍ଷର ପୂର୍ତ୍ତି ଅବସରରେ ପାଳନ କଲେ ଯେ, ଆପଣ ପାଳନ କଲେ କି ନେ କରି?
0: ନାଇଁ, ଆମର ତ ସେମିତି କିଛି କାର୍ଯ୍ୟକ୍ରମ ହେଇନି ଏଠାରେ।
1: ହଁ,
0: ଯାହା ଆମେ କାର୍ଯ୍ୟକ୍ରମ ଗୁଡିକ ଭେଟି ଦେଇଛୁ, କିନ୍ତୁ କାର୍ଯ୍ୟକ୍ରମ କିଛି ସେମିତି କରାଯାଇନି ଆମର।
1: ଆକାଶବାଣୀ ସମ୍ବଲପୁର, ତାପରେ କଟକ, ଏଇଟା ତାମାନେ କରିଥିଲେ, ତାପରେ ଜୟପୁର ବି କରିଥିଲେ ତ ନୂଆ ନବେ।
0: ହଁ ହଁ, ଯଦି ଆଗକୁ ଆସିବ ତାହେଲେ କରିପାରନ୍ତି।
1: ଆଜ୍ଞା,
0: ତ ଯେଉଁ ସମୟରେ ବି ଯଦି ହବ ତାହେଲେ କରାହବ।

0: ନାନୀ ବୋଲେ
1: ଆଉ
0: ଏତିକି ଦିନୁ ମୁଇଁ ତାମାନେ ଆପଣଙ୍କୁ ଅନୁରୋଧ କରୁଛେ ଯେ କି ନି, ଯେହେତୁ ତାମାନେ ଆକାଶବାଣୀ ଶ୍ରୋତା ମାନଙ୍କୁ ନେଇକରି ତାମାନେ ଆକାଶବାଣୀ ହେ, ତ ପ୍ରତ୍ୟେକ ଶ୍ରୋତାକୁ ତାମାନେ ନିମନ୍ତ୍ରଣ କରବାର୍ ଲାଗି ମୋର ତାମାନେ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁରୋଧ ହେ ନାନୀ।
1: ନିହାତି ନିହାତି, ଯଦି ଆମେ ସେଭଳି କିଛି କାର୍ଯ୍ୟକ୍ରମ କରିବୁ ତାହେଲେ ଆମର ଶ୍ରୋତାମାନଙ୍କୁ ଆମେ ଜଣେଇବୁ।
0: ନାନୀ
1: ଠିକ୍ ଅଛି, ଶୁଣିବା ଆପଣଙ୍କ ମନ ପସନ୍ଦର ଗୀତଟି।
0: ନମସ୍କାର ନାନୀ।
1: ନମସ୍କାର।

0: ଆପଣ ଫୋନ ଉଠେଇଥିଲେ, ମୁଁ ଆପଣଙ୍କୁ ଗୋଟେ ଗୀତଟେ କହିଲି, ଆପଣ ମୋ ସହିତ କଥା ବି ଭଲ କରି ନେଇ ଲାଗିଲେ, ଅନ୍ୟ ମାନଙ୍କ ସହିତ ଭଲ କରି କଥା ଲାଗିଲେ, ମୁଁ କାହିଁକି ନା ରେକର୍ଡିଂ ଶୁଣିଲି, ମୋନ ସହିତ ଯେମିତି କଥା ଲାଗିଲେ ମୋ ସହିତ ସେମିତି କଥା ବି ନେଇ ଲାଗିଲେ, ଆଉ ମୁଁ ଯୋଉ ଗୀତ କହିଲି ସେ ଗୀତ ବି ମୋତେ ନେଇ ବଜାଲେ, ଅନ୍ୟ ଗୋଟେ ଗୀତ ବଜେଇଦେଲେ, ଯେଉଁଥିରେ କି ମୋର ମନ ବହୁତ ଦୁଃଖ ହେଲା।
1: ତାହେଲେ ଠିକ ଅଛି, ଆପଣ ତ ଆପଣଙ୍କ ଅଭିଯୋଗଟି କହିଲେ, ବର୍ତ୍ତମାନ ମୁଁ ଆପଣଙ୍କ ଅଭିଯୋଗକୁ କ୍ଲିୟର କରିବାକୁ ଚାହୁଁଛି ଯେ ଆପଣ ଯୋଉ କହୁଛନ୍ତି ନା ଇନ୍ସାଫି, ସେଇଟା ତ ଆମେ କଦାପି କରିପାରିବୁ ନାହିଁ। କାରଣ ଦେଖନ୍ତୁ, ସବୁ ଶ୍ରୋତା ଆମ ପାଇଁ ସମାନ, କିନ୍ତୁ ହୁଏତ ସେଦିନ ସମୟ ବହୁତ ହେଇଯାଇଥିବ। ଦେଖନ୍ତୁ ନା, ଆମେ କଥା ହେଲା ବେଳକୁ ତ କଥା ହେଇଯାଉଛୁ, କିନ୍ତୁ ଯେତେବେଳେ ଏଡିଟିଂର ସମୟ ଆସେ, ଏଡିଟିଂ ସମୟରେ ପୁଣି ଗୀତ ସେଠି ଭରାଯାଏ, ତ ସେହି ସମୟରେ ହୁଏତ ଆମ କଥାବାର୍ତ୍ତାଟା ଅଧିକା ହେଇଯାଇଥିବ, ସେଥିପାଇଁ ବୋଧେ ଏଡିଟିଂରେ କଟି ଯାଇଥିବ। କିନ୍ତୁ ଆପଣ ମନ ଦୁଃଖ ଜମାରୁ କରନ୍ତୁନି।
0: କଣ ହଉଛି ନା, ଦେଖନ୍ତୁ ମ୍ୟାଡମ, ମୁଁ ଏବେ ସତ କଥା କହିଲେ ମୁଁ ଟିକେ ଏବେ ଡିପ୍ରେସନ ଟାଇପ୍ରେ ଅଛି, ବୁଝିଲେ କି ନାହିଁ? ଆପଣଙ୍କ ସହିତ କଥା ଲାଗିଲେ ଟିକେ ମନକୁ ଟିକେ ହାଲକା ଲାଗେ, ଭଲ ଲାଗେ, ସେଥିଲାଗି ଟିକେ ବହୁତ କଷ୍ଟରେ ଫୋନଟା ଲାଗେ ମ୍ୟାଡମ। ଲାଗିଲେ ଭଲ ଲାଗେ ଟିକେ।
1: ନାଇଁ, ସେମିତି କେବେ ବି ଆପଣ ଭାବିବେନି। ଆଉ ଯଦି କହୁଛନ୍ତି ଗୀତ କଥା, ତାହେଲେ ଆପଣ ଯେଉଁ ଗୀତ ଗୁଡିକ କହିଲେ ଆମ ପାଖରେ ସେହି ଗୀତ ନଥିଲା, ତ ବାଧ୍ୟରେ ଆମେ ଆମ ପସନ୍ଦର ଗୋଟିଏ ଗୀତ ସେଠି ବଜେଇଲୁ। ନହେଲେ ସମସ୍ତେ ଯଦି କହୁଛନ୍ତି ସମସ୍ତଙ୍କ ଗୀତ ବଜଉଛୁ, ଆପଣ ଭାବନ୍ତୁ ଆପଣଙ୍କ ଗୀତ କାହିଁକି ବଜେଇବୁନି?
0: କାହିଁକି ନା ମ୍ୟାଡମ, ଦେଖନ୍ତୁ ମୋତେ ମୋର ଏବେ ଦୁଃଖ ଅଛି, ମୋତେ ଟିକେ ଦୁଃଖ ଟାଇପ୍ର ଗୋଟେ ଗୀତରେ ଶୁଣିଲେ କି ଭଗବାନ ଟିକେ ଗୋଟେ ଗୀତରେ ଶୁଣିଲେ ମୋତେ ଭଲ ଲାଗେ।
1: ବୁଝିଲି ମୁଁ, କିନ୍ତୁ କଣ କରିବା, ସେ ଆପଣଙ୍କୁ ମନେ ପକାନ୍ତୁ, ମୁଁ 2-3 ଆପଣଙ୍କୁ ଅପସନ୍ ଦେଲି, କିନ୍ତୁ ସେହି ଅପସନ୍ ମଧ୍ୟରୁ କୌଣସି ବି ଗୋଟେ ଗୀତ ନଥିଲା, ବାଧ୍ୟ ହେଇକି ଆମେ ଅନ୍ୟ ଗୀତ ବଜେଇଲୁ।
0: ସେଇ ଟାଇପ୍ର ଗୋଟେ ଗୀତ ବଜେଇଦେବେ, ଯଦି ବି ନେଇଥିବ ବୋଲି ସେଇ ଟାଇପ୍ର ଗୋଟେ ଗୀତ ବଜେଇଦେବେ।
1: ଠିକ ଅଛି, ଆମର ମନେ ରହିଲା, ଆଗକୁ ଆମେ ଏଥିପ୍ରତି ଧ୍ୟାନ ଦେବୁ। ତାହେଲେ ଆପଣ ବୁଝିପାରିଲେ ତ ଆମର ପ୍ରୋବ୍ଲେମ କଣ ଥିଲା? ବହୁତ ବହୁତ ଧନ୍ୟବାଦ। ଆଉ ଧନ୍ୟବାଦ ମୁଁ ଦେବାକୁ ଚାହିଁବି ଯେ ଆପଣଙ୍କ ଫୋନ ଲାଗିଯାଇଛି ଆଉ ଆପଣ କ୍ଲିୟର ହେଇଯାଇଛନ୍ତି, ଆପଣଙ୍କ ମନରେ ଆଉ ଦ୍ୱନ୍ଦ ରଖିବେନି।
0: ଦ୍ୱନ୍ଦ ନାହିଁ ମ୍ୟାଡମ, ମୋର ଯେତିକି ଥିଲା ଆମେ ଗୋଟେ ଶ୍ରୋତା, ଆପଣଙ୍କୁ ଆମର କାମ କରିଦେବା ଖରାପ ଲାଗେ
1: ନାଇଁ, ଭଲ ହେଲା ଆପଣ କହିଦେଲେ ନା,
0: ସେଟା ଆପଣ କ୍ଲିୟର କଲେ, ଏବେ ମୁଁ ବୁଝିଗଲି, ସେଟା ମୋର ମନରେ ସେତିକି କିଛି ଦୁଃଖ ବି ନାହିଁ।
1: ଯା ହଉ, ବହୁତ ବହୁତ ଧନ୍ୟବାଦ, ଏମିତି ସବୁବେଳେ ଫୋନ କରୁଥିବି। କିନ୍ତୁ ଆଜି କେଉଁ ଗୀତଟି ଶୁଣିବେ କହିଲେ ନିଜେ?
0: ମିଳିବ କି? ହଁ ହଁ,
1: ଦୋସ୍ତି କଥା ଚିତ୍ରର କହିଲେ ନା,
0: ରାହି ମନବା ଦୁଃଖ କି ଚିନ୍ତା କ୍ୟୁଁ ସତାତି ହେ।
1: ଠିକ ଅଛି, ଆମେ ଶୁଣିଦେବୁ।
0: ଆଉ ଏଇଟା ଆପଣଙ୍କୁ ଡେଡିକେଟ ଅଛି, ଆଉ ସମସ୍ତ ଯେତିକି ଆମର ଶୁଣୁଛନ୍ତି ଭବାନୀ ପାଟନା ସମସ୍ତଙ୍କୁ ଡେଡିକେଟ ଅଛି।
1: ଠିକ ଅଛି, ସମସ୍ତଙ୍କୁ ଆମେ ଡେଡିକେଟ କରିଦଉଛୁ, ତାହେଲେ ଆସନ୍ତୁ।
0: ଖରାପ ନାଇଁ ଭାବିକରି ମୁଁ ଏମିତି ଗୀତ ଶୁଣେଇଦେବି ଆଉ।
1: ନାଇଁ ନାଇଁ, ଖରାପ କାଇଁ ଭାବିବୁ, ଆପଣ ମାନେ ନିହାତି କହିବେ ଆମେ ଶୁଣିବୁ।
0: ଠିକ ଅଛି,
1: ଠିକ ଅଛି, ଧନ୍ୟବାଦ ଫୋନ କରିଥିବାରୁ।
0: ଧନ୍ୟବାଦ।

0: କଥାବାର୍ତ୍ତା ଏମିତି ଜାରି ରହିଥିବ, ହେଲେ ଏଇଠି ଆସନ୍ତୁ ନେଇଯିବା ଏକ ବିଜ୍ଞାପନ ବିରତି।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ହ୍ୟାଲୋ,
1: ହ୍ୟାଲୋ,
0: କିଏ କହୁଥିଲେ?
1: ମୁଇଁ ଲୋକନାଥ ପ୍ରଧାନ କହୁଥିଲି, ପତ୍ରାପଲ୍ଲୀ ପଦମପୁର ଜିଲ୍ଲା ବରଗଡ଼ରୁ।
0: କେଉଁ ଗୀତଟି ଶୁଣିବାକୁ ଚାହିଁବେ?
1: ହିନ୍ଦୀ ଚଳଚ୍ଚିତ୍ର ହେଲୋ ବ୍ରଦର ର ଦିଦି।
0: ଠିକ ଅଛି, କୋଉ ଗୀତଟି?
1: ହେଲୋ ବ୍ରଦର ର ଯୋଉ ସର୍କି ଯୋଉ ସର୍ସେ ଧୀରେ ଧୀରେ।
0: ଠିକ ଅଛି, ଆଉ ବର୍ତ୍ତମାନ କଣ କରୁଥିଲେ?
1: ମୁଁ ତ କେନ୍ଦୁଲିପିରେ ସିଗ୍ନାଲ କର୍ମଚାରୀ, ଚାଷ କରେ। ଏବେ କେନ୍ଦୁଲିପି ଆମ ଯୋଉ ପତ୍ର ଗୁଡାକ ଆମେ ଏବେ ପଡ଼ିରେ ସାଇତି ରଖିଛୁ।
0: ମାନେ ଯୋଉଠି କଲେକ୍ଟ କରିକି ରଖାଯାଏ ସେ ପାଖରେ ଅଛନ୍ତି ଆପଣ?
1: ଆମେ କଲେକ୍ଟ ନା କଲେକ୍ଟ କରୁ, ପବ୍ଲିକ ଲୁକ୍ ରେ କିଣିକି ରଖୁ ଆମେ ସାଇତି ରଖୁ।
0: ହଁ ହଁ, ତାକୁ ଗଚ୍ଛିତ ରଖିବା ପାଇଁ ତ ଏମିତି ଘର ଥିବ ନା?
1: ହଁ, ଘର ରଖାଯାଇଛି, ତା ଡ୍ରାଇଂ ଆଡ୍ରେ ଆମେ ଶୁଖେଇକି ଆଣିକି ଏବେ ଗଚ୍ଛିତ ଆମ ଗୋଦାମରେ ସବୁ ଗଚ୍ଛିତ ରଖୁ।
0: ହଁ ହଁ,
1: ଲେବଲ ଲଗେଇକି ସାର
0: ଆପଣ କେତେବେଳେ ସମୟ ପାଆନ୍ତି ରେଡିଓ ଶୁଣିବା ପାଇଁ?
1: ହଁ, ମୁଁ ପ୍ରାୟ ରେଡିଓ ଶୁଣିବା ସମୟ ତ ମିଳେ, କାମକୁ ସମୟ ମିଳେ,
0: ପଟେ କାମ ଚାଲିଥାଏ, ରେଡିଓ ଶୁଣା ବି ଚାଲିଥାଏ।
1: ଶୁଣିବା ସମ୍ଭବ ମାଧ୍ୟମରେ
0: କଣ କହିଲେ?
1: ଆପ୍ ରେ ଶୁଣିବାର ବହୁତ ସମ୍ଭବ ହଉଛି ଆଜି।
0: ହଁ ହଁ ହଁ, ନା ମୁଁ ସେଇଆ ତ କହୁଛି, କାମ ପଟେ କାମ ଚାଲିଛି, ରେଡିଓ ଶୁଣା ବି ଚାଲିଛି। ଆଉ ଆପଣ ଆମ କେନ୍ଦ୍ରର କେଉଁ କେଉଁ କାର୍ଯ୍ୟକ୍ରମ ଶୁଣନ୍ତି?
1: ବେଶୀ ଫୋନ ପ୍ରୋଗ୍ରାମ ବେଶୀ ଶୁଣା, ଫୋନ ଇନ୍ ପ୍ରୋଗ୍ରାମ ବେଶୀ ମନ ଭଲ ଲାଗେ, ଶ୍ରୋତା ମାନଙ୍କର ସମସ୍ତଙ୍କର ଭାବନା ବେଶୀ ବହୁତ ଭଲ ଲାଗେ।
0: ଧନ୍ୟବାଦ। ଆଉ କାର୍ଯ୍ୟକ୍ରମ ଆଉ କିଭଳି ଆପଣଙ୍କୁ ଦରକାର, ମାନେ ଆମେ କିଭଳି କାର୍ଯ୍ୟକ୍ରମ କଲେ ଆହୁରି ଭଲ ହବ ବୋଲି ଆପଣ ଭାବୁଛନ୍ତି?
1: ହଁ, ସେଟା ଆମ ଶ୍ରୋତା ମାନଙ୍କର ମନରେ ଜାଣିକି ମନକେ ଜାଣିକି ଭଲ କାର୍ଯ୍ୟକ୍ରମ ମାନେ ହେବା ବହୁତ ଭଲ ଲାଗବା।
0: ସେଇଆ ତ କହୁଛି ମୁଁ, କେଉଁଭଳି କାର୍ଯ୍ୟକ୍ରମ ହେଲେ ଭଲ ହବ?
1: ବେଶୀ କି ଆମର ଲୋକ ସମ୍ପର୍କ କାର୍ଯ୍ୟକ୍ରମ ବେଶୀ ଭଲ ଲାଗବା ଆଜ୍ଞା।
0: ଧନ୍ୟବାଦ ଆପଣଙ୍କର ମତାମତ ପାଇଁ।
1: ଆମର ଶ୍ରୋତା ମଣ୍ଡଳୀ ଅଛନ୍ତି ଯେତେ ଟିକେ ଡେଡିକେଟ୍ କରନ୍ତି ମୋର ଟିକେ।
0: ହଁ ହଁ ହଁ,
1: ଯେ ମୋର ସାଙ୍ଗେ କାମ କରୁଛନ୍ତି ଆଜ୍ଞା, ଜଣେ ମୋର ସାଙ୍ଗେ ମୋର ସହପାଠୀ କାମ ସେ ଅଛନ୍ତି ଇନ୍ଦ୍ରଜିତ ବରିହା ଆମର ଗାଁର, ଆଉ ମୋର ମିତ ଲୋକନାଥ ସାହୁ, କରମ ସାହ୍ନି ସାହୁ, ସୁବଲ କୁମାର ସାହୁ, କ୍ଷମା ସାଗର ସାହୁ, ଉମେଶ ସାହୁ, ଭକ୍ତ ଚରଣ ଭୋଇ, ରାଧାକାନ୍ତ ଭୋଇ, ନାଗୁ ପାତ୍ର, ହରେଶ ପରୁଆ, ଚୈତନ୍ୟ ପଟେଲ, ମନୋଜ ପଟେଲ, ଗୋଲକ ପ୍ରଧାନ, ନାରାୟଣ ପ୍ରଧାନ, ଯଶବନ୍ତ ପାଇକ, ଚିତ୍ରସେନ ସବର, ପଞ୍ଚାନନ ପଞ୍ଚବିହାର, ଉପେନ୍ଦ୍ର ସୁନା, ଜଗପାଲ ବେହେରା, ମୁନା ପଣ୍ଡା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ସୁନ ପ୍ରଭାକର, ଦୀକ୍ଷା ଗୋପାଳ, ଗୋବିନ୍ଦ ମେହର, ରବୀନ୍ଦ୍ରନାଥ ମେହର, ନାରାୟଣ ମେହର, ଲିଙ୍ଗରାଜ ମେହର, ଆଉ ଆନନ୍ଦ ମେହର, ସମସ୍ତଙ୍କୁ ଆଜ୍ଞା ଆମର ଡେଡିକେଟ୍ କରିଦେବେ।
0: ଠିକ ଅଛି, ଏଇ ଗୀତଟି ଆମେ ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡାମ ନମସ୍କାର,
0: ନମସ୍କାର,
1: ମୁଁ ଚିତ୍ର ସମସଭା କହୁଛି କଳାହାଣ୍ଡି ଜିଲ୍ଲା ଭାନିପାଟନା ଜଗନ୍ନାଥପୁର।
0: ଆଉ କେମିତି ଅଛନ୍ତି?
1: ମୁଁ ତ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ଆମେ ସମସ୍ତେ ବହୁତ ଭଲରେ ଅଛୁ।
1: ଧନ୍ୟବାଦ ମ୍ୟାଡାମ।
0: ଆଜି କେଉଁ ଗୀତଟି ଶୁଣିବେ?
1: ତୁନେ କିସି ସେ କଭି ପ୍ୟାର କିଆ ହେ ବୁଲୁ ବୁଲୁ, ଏଇ ଗୀତ ଶୁଣେଇଦେବେ। ଧର୍ମାତ୍ମା
0: ଧର୍ମାତ୍ମା, ଠିକ ଅଛି, ଶୁଣେଇଦେବୁ। ଆଉ ବର୍ତ୍ତମାନ କେଉଁଠି ଅଛନ୍ତି?
1: ବର୍ତ୍ତମାନ ମୁଁ ଘରେ ଏକା ଅଛି।
0: କାମ ସରିକି?
1: ହଁ, କାମ ସରେଇ କରି ଆଜି ତ ଲାଇଟ ଟିକେ ଅସୁବିଧା ହେଇଛି, ତ ଟିକେ ପ୍ରୋବ୍ଲେମ ଆଜି ବିରି ବୁରା ଟିକେ ବାଟ ବାଟା ଅସୁବିଧା, ଏବେ ଏକା ଲାଇଟ ଆସିଲା।
0: ହଁ ହଁ ହଁ, ତାହେଲେ
1: ବର୍ଷା ଟିକେ ହେଲା ତ,
0: କାଲି ଟିକେ ବର୍ଷା ହେଲା ଯୋଉ ଟିକେ ଭଲ ଲାଗିଲା।
1: ହଁ ହଁ,
0: ପୁଣି ଆଜି ଯେମିତିକୁ ସେମିତି, ହେଲେ ବି ଯେତେ ଖରା ବଢି ଚାଲିଛି ନିଜ ଶରୀର ପ୍ରତି ଯତ୍ନ ନିଅନ୍ତୁ।
1: ହଁ ମ୍ୟାଡାମ।
0: ଆଉ ଘରେ ସମସ୍ତେ ଭଲ ଅଛନ୍ତି ତ?
1: ହଁ, ଘରେ ସମସ୍ତେ ଭଲ ଅଛନ୍ତି।
0: ଠିକ ଅଛି, ତାହେଲେ ଶୁଣିବା ଆପଣଙ୍କ ମନ ପସନ୍ଦର ଗୀତଟି।
1: ହଁ ମ୍ୟାଡାମ,
0: ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ, ରହିଲେ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର।

0: ନମସ୍କାର
1: ନମସ୍କାର
0: ମୁଁ ସୁବଲ କୁମାର ସାର କହୁଥିଲି ଗ୍ରାମପୋଷ୍ଟ ପଣ୍ଡି ଭାଇଆ ବିଜେପୁର ଜିଲ୍ଲା ବର୍ଗରୁ କହୁଥିଲି ନାନୀ ଆପଣ ମାନେ କେନ୍ତା ଅଛନ୍ତି ନାନୀ
1: ସମସ୍ତେ ଭଲରେ ଅଛୁ
0: ଧନ୍ୟବାଦ ନାନୀ
1: ଆଜି କେଉଁ ଗୀତଟି ଶୁଣିବାକୁ ଚାହିଁବେ
0: ଆଜି ହିନ୍ଦୀ ଅଛି ନା ଓଡ଼ିଆ ଅଛି ନାନୀ ଆଜି
1: ଆପଣଙ୍କ ମନ ପସନ୍ଦର ଯେକୌଣସି ଗୀତ ଶୁଣିପାରିବେ
0: ତ ହିନ୍ଦୀର ଗୋଟେ ଗୀତଟେ ଦେଇଦେବେ ନାନୀ ଆମର କଥା ହେଇଥିବା ଡରର ଦେଇଦେବେ ଯାଦୁ ତେରି ନଜର ଖୁସବୁ ତେରା ବୋଧ
1: ଠିକ ଅଛି ଶୁଣେଇଦେବୁ ଆଉ
0: ନାନୀ ଆମର ତାପମାତ୍ରା ତ ଇହାଦେ ବହୁତ ବଢି ଚାଲିଛି ଖରା
1: ହଁ ସବୁଆଡେ ଖରା ବଢି ଯାଇଛି
0: ସବୁ ସତର୍କତା ଅବଲମ୍ବନ କରାଲେ ଆପଣ ମାନେ ରେଡିଓରେ ସୂଚନା ଦଉଛନ୍ ସବୁ ମାନିକିରି ଚଲୁଛୁ ଆଉ ପାଣି ବୋତଲ ସବୁ ସାଙ୍ଗେ ଧରୁଛୁ ଆଜ୍ଞା ସବୁ ଯେନ୍ତା ଆଉ ଜଲ୍ଦି ସକାଳୁ କାମ କରିକିରି ଜଲ୍ଦି 10 ବଜେ ସାରିକିରି ଉପର ବେଲା ଫେର 4 କହୁଛୁ ନାନୀ
1: ବହୁତ ଭଲ କଥା
0: ଆଉ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି ନାନୀ ଆଉ ଆଗରୁ ମୁଁ ଥରେ କଥା ଲାଗିଥିଲି ଗୋଟେ ନାନୀ ନ ତାଙ୍କର ନାଁ କାଣା ନିହାରିକା କାଣା ସେ ଚିଠି ପତ୍ର କାର୍ଯ୍ୟକ୍ରମରେ ବି ମୁଁ 2 ଦେଲି ନ ସାପ୍ତାହିକରେ ଦେଇଛେ ଥରେ ଆଉ ଆମର ଯେନ୍ 2 ଚିଠି ପତ୍ର ନି ଅଛେ କାଣା ଦୁଇ ଟିକେ ଥରେ ଥରେ ଦେଇଛେ ଆଉ ଭଲ ଲାଗୁଛି କାର୍ଯ୍ୟକ୍ରମ ମାନେ ସବୁ ମାନେ ଉଚ୍ଚକୋଟୀର ହେଇପାରୁଛି ନାନୀ
1: ବହୁତ ବହୁତ ଧନ୍ୟବାଦ ଆଉ ଆପଣମାନେ ତ ଜାଣିଛନ୍ତି ଯେମିତି ମେ 31 କୁ ଆମେ ବିଶ୍ୱ ତମାଖୁ ବର୍ଜନ

0: ଗୁରୁ ମୁଥିରେ କଥା ଲାଗିଥିଲି ଗୋଟେ ନାନୀ ନ ତାଙ୍କର ନା କାଣା ନିହାରିକା କାଣା ସେ ଚିଠି ପତ୍ର କାର୍ଯ୍ୟକ୍ରମରେ ବି ମୁଇଁ ଦୁଇ ଥର ଦେଲି ନ ସାପ୍ତାହିକରେ ଦେଇଛେ ଥରେ ଆଉ ଆମର ଯେନ୍ ଦୁଇଟା ଚିଠି ପତ୍ର ନି ଅଛେ କେନା ଦୁଇ ଟିକେ ଥରେ ଥରେ ଦେଇଛେ ଆଉ ଭଲ ଲାଗୁଛେ କାର୍ଯ୍ୟକ୍ରମ ମାନେ ସବୁ ମାନେ ଉଚ୍ଚକୋଟୀର ହେଇପାରୁଛେ ନାନୀ
1: ବହୁତ ବହୁତ ଧନ୍ୟବାଦ ଆଉ ଆପଣମାନେ ତ ଜାଣିଛନ୍ତି ଯେମିତି ମେ 31 କୁ ଆମେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବରେ ପାଳନ କରୁ ତ ଏହି ସମ୍ପର୍କରେ ଆପଣ କଣ କହିବେ ଆମ ଶ୍ରୋତାମାନଙ୍କୁ
0: ଆଜ୍ଞା ଦେଖନ୍ତୁ ତ ପ୍ରଥମେ ହେଲା ଆମର ତମାଖୁ ସେବନ ତ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଆମେ ସମସ୍ତେ ଜାଣୁଛୁ ନା
1: ଜାଣୁଛୁ
0: ମାନେ ତାକୁ ଆମେ ବ୍ୟବହାର ନ କରିଲେ ବହୁତ ବଢିଆ ମୁଁ ଆମର ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରିବି ଦୟାକରି କେହି ମାନେ ତମାଖୁ ସେବନ କରନ୍ତୁ ନାହିଁ କାହିଁକି ସ୍ୱାସ୍ଥ୍ୟ ପ୍ରତି ବିପଦ ସ୍ୱାସ୍ଥ୍ୟଟା ହଉଛି ଆମର ମାନେ ଅମୂଲ୍ୟ ସମ୍ପଦ
1: ଆପଣ ବହୁତ ଭଲ
0: ମାନିକରି ଚଲିଲା ଭଲ ନାନୀ ଆଉ କେତେ ଲୋକ ନେଇ ବି ମାନବାର ନାନୀ
1: ସେଇଟା ତ ଜାଣି ଜାଣିକି ଭୁଲ କରୁଛନ୍ତି କେତେ ଜଣ ଧନ୍ୟବାଦ ଆପଣଙ୍କୁ ମଧ୍ୟ ଫୋନ କରିଥିବାରୁ
0: ନାନୀ ଟିକେ ଡେଡିକେଟ୍ କରମା
1: ହଁ ହଁ
0: ଗୀତଟା ଆପଣଙ୍କୁ ଆଜି ଯେହେତୁ ପ୍ରଥମେ କଥା ଲାଗୁଛେ ଆଜ୍ଞା ଆପଣଙ୍କୁ ପୁରା ସ୍ପେଶିଆଲ ଡେଡିକେଟ୍ ଆଉ ତାପରେ ଆମର କଲାହାଣ୍ଡିର ଶ୍ରୋତା ମାନେ ଅଛନ୍ତି ଭାଇ ମାନେ ମୋର ସାଙ୍ଗେ କଥା ଲାଗୁଛି ଆଜ୍ଞା ଫୋନରେ ସେମାନେ ହେଲେ ଆମର ମନୋଜ କୁମାର ପଟେଲ ଚିତ୍ରକାନ ସବର ନାଗୁ ପାତ୍ର ଆମର ନିରାକାର ରଣା ଅଛନ୍ ଆମର କ୍ଷମା ସାଗର ସବୁ ଆଜ୍ଞା ଅଛନ୍ ଆଉ ଯେତିକି ବି ଭବାନୀ ପାଟଣା ଶୁଣୁଛନ୍ ସବୁ ଶ୍ରୋତା ମାନଙ୍କୁ ଗୀତଟା ଡେଡିକେଟ୍ କରିଦେବେ ନାନୀ
1: ଠିକ ଅଛି ଆପଣଙ୍କୁ ମଧ୍ୟ ଧନ୍ୟବାଦ ଏଇ ଗୀତଟି ମତେ ଡେଡିକେଟ୍ କରିଥିବାରୁ ଏବଂ ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଏଇ ଗୀତଟି ଆମେ ଡେଡିକେଟ୍ କରିଦେଉଛୁ
0: ରହୁଛେ ନାନୀ ଜୟ ଜଗନ୍ନାଥ ଜୁହାର
1: ଜୁହାର।

0: କଥା ହେବା, ଆପଣଙ୍କ ମନପସନ୍ଦର ଗୀତ ମଧ୍ୟ ଶୁଣିବା। ହେଲେ ସମୟ ବର୍ତ୍ତମାନ ଗୋଟିଏ ଛୋଟ ବିରତିର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଅଦମ୍ୟ ଶକ୍ତି ଏବଂ ଶୌର୍ଯ୍ୟ କି ପହଚାନ ହେ ଭାରତୀୟ ସେନା, ଜଲ ଥଲ गगन की रक्षा का वरदान है भारतीय सेना, हर संकट का समाधान है भारतीय सेना, भारत का गौरव है, स्वाभिमान है भारतीय सेना।

0: ମ୍ୟାଡାମ ଉଗ୍ରେଶ୍ୱର ପଟେଲ କହୁଥିଲି ମ୍ୟାଡାମ ଟାଙ୍ଗୁରୁ ପଦାର ବଲାଙ୍ଗୀର ଜିଲ୍ଲାରୁ
1: ଆଉ କେମିତି ଅଛନ୍ତି
0: ମ୍ୟାଡାମ ବହୁତ ଭଲ ଅଛି ଆପଣ ଭଲ ଅଛନ୍ତି
1: ହଁ ମୁଁ ବି ଭଲରେ ଅଛି କେଉଁ ଗୀତଟି ଆଜି ଶୁଣିବେ
0: ଆପଣ ଶୁଣିଦେବେ ଆଜ୍ଞା ଅନୁଆର ଶୁଣିଦେବେ ମୌଲା ମେରି ମୌଲା
1: ଠିକ ଅଛି ଶୁଣେଇଦେବୁ ଆପଣ ବୋଧେ ବାହାରେ ଅଛନ୍ତି
0: ମୁଁ ବିଲ ପଟେ ହିଁ ଅଛି ମ୍ୟାଡାମ ଟିକେ ପବନ ବହୁଛି ହୁଏତ ପବନର ଶବ୍ଦ ଯାଉଥିବ
1: ହଁ ପବନର ଶବ୍ଦ ଆସିଲା ସେଥିପାଇଁ ତ ମୁଁ କହିଲି
0: ଟିକେ ଗତକାଲଠୁ ଟିକେ ପବନ ବହୁଛି ଆଜ୍ଞା ଏଇ ଯୋଉ ଲଘୁଚାପ ଅଛି ବୋଲି କହୁଛନ୍ତି
1: ହଁ ହଁ ହଁ
0: ଗାଁ ଖରା ନାହିଁ ମ୍ୟାଡାମ ବିଲରେ ଅଛି ନହେଲେ ଏତେ ସମୟରେ ଆଉ
1: ହଁ ଏଇ ସମୟରେ ଆପଣ କେମିତି ବିଲରେ ଅଛନ୍ତି ମୁଁ ସେଇଆ ହିଁ ଭାବୁଥିଲି ଏତେ ଖରା ହଉଛି ଏପଟେ କାଲି ଟିକେ ବର୍ଷା ହେଇଥିଲା ସନ୍ଧ୍ୟାରେ ପବନ ବି ହେଇଥିଲା କିନ୍ତୁ ଏବେ ପୁଣି ଯୋଉ ଖରାକୁ ସେଇ ଖରା ନାଇଁ ଆମ ପଟେ ସେମିତି କିଛି ନାହିଁ ଆମ ପଟେ ସେଇ ଖରା ଆପଣ ଟିକେ ପଠେଇ ଦେବେ ଆପଣଙ୍କ ପଟୁ ଆମ ଏପଟକୁ
0: ନାଇଁ ଆଜ୍ଞା ଆମ ପଟେ ନହେଲେ ଏତେବେଳେ ସମୟ ରହି ହଉନଥିଲା ବିଲକୁଲ ଆଜ୍ଞା
1: ଆଉ ବିଲରେ କଣ କରୁଛନ୍ତି
0: ମ୍ୟାଡାମ ଧାନ କିଛି ଅଛି ମ୍ୟାଡାମ ଏ ଯୋଉ ରବି ଋତୁର ଯୋଉ ଧାନ ସବୁ ଟିକେ ଯିବାକୁ ପଡିଥାଏ କାହିଁକି ନା ଚୋରି ଚୋରି ବି ଯାଏ ଆଜ୍ଞା ତ ବିଲରେ ରହିବାକୁ ପଡିଥାଏ
1: ତାକୁ ତ ଦେଖରେଖ କରିବାକୁ ହିଁ ପଡିବ
0: ଆଜ୍ଞା ଆମ ବିଲରେ ଧାନ ସହିତ ନୁହଁ ଆଜ୍ଞା ଆମର ବିଭିନ୍ନ ଯନ୍ତ୍ରପାତି ମଧ୍ୟ ଅଛି ଯେମିତି ଟ୍ରାକ୍ଟର ଅଛି ଟ୍ରାକ୍ଟର ବିଭିନ୍ନ ଯନ୍ତ୍ର ଅଛି ତ ନ ଯୋଗାଇଲେ ଆଜ୍ଞା ଆମ ଏଠି ଚୋରି ବି ହେଇଯିବ ଆଜ୍ଞା ସେଥିପାଇଁ ଟିକେ ବିଲକୁ ଛାଡ଼ୁନୁ ଯେହେତୁ ଖରା ଅଧିକ ହଉଥିଲା ଆଜ୍ଞା ବିଲରେ ରହି ହଉନଥିଲା ସେ ଘରକୁ ପଳଉଥିଲୁ ନହେଲେ ବିଲରେ ଆମେ ଯୋଗିଥାଉ ଆଜ୍ଞା ରାତିରେ ମଧ୍ୟ ଯୋଗୁ ଏଠି
1: ହଁ ନିଜ ଜିନିଷ ପତ୍ରର ମାନେ ଯତ୍ନ ତ ନିଜକୁ ହିଁ ନେବାକୁ ପଡିବ
0: ଦିନେ ଏମିତି ଖାପଛଡ଼ା ଆମେ କରିଦେଲୁ ଆଜ୍ଞା ତ ସେଥିପାଇଁ କିଛି ଚୋରି ହେଇଗଲା ଆମ କିଛି ସାମଗ୍ରୀ ସେଥିପାଇଁ ଆମେ ବିଲରେ ହିଁ ଯୋଗୁ
1: ତାହେଲେ ଶୁଣିବା ଆପଣଙ୍କ ମନ ପସନ୍ଦର ଗୀତଟି
0: ହଁ ମ୍ୟାଡାମ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଧନ୍ୟବାଦ ଫୋନ କରିଥିବାରୁ

ଶ୍ରୋତାବନ୍ଧୁ, ସମୟ ଆସିଗଲା ଆଜିର ହେଲୋ ଆକାଶବାଣୀ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମରୁ ବିଦାୟ ନେବାର। ଆପଣମାନଙ୍କର ସହଯୋଗ, ମତାମତ ଓ ସଚେତନ ଭରା ବାର୍ତ୍ତା ଆମ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଦେଲା। ଏହି ଖରାଦିନରେ ନିଜ ଶରୀରର ଯତ୍ନ ନିଅନ୍ତୁ ଆଉ ଆଜିର ଏହି ବିଶ୍ୱ ତମାଖୁ ବର୍ଜନ ଦିବସରେ ଗୋଟିଏ ସଂକଳ୍ପ ନିଅନ୍ତୁ, ନିଜେ ତମାଖୁରୁ ଦୂରରେ ରହିବେ ଏବଂ ଅନ୍ୟକୁ ମଧ୍ୟ ସଚେତନ କରିବେ। କାରଣ ସୁସ୍ଥ ଜୀବନର ସତ୍ୟ ସୁଖ କୌଣସି ନିଶାରେ ନୁହେଁ, ନିଜର ସୁନ୍ଦର ଅଭ୍ୟାସରେ ଲୁଚି ରହିଛି। ତାହେଲେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବା ପାଇଁ ଆମ ଠିକଣାଟି ହେଲା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍ ନମ୍ବରଟି ହେଲା 7।

0: 6 6 6 0 0 1। ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ପଠାଇବା ପାଇଁ ନମ୍ବରଟି ହେଲା 8 8 9 5 9 9 4 1 4 3। ତାହେଲେ ପୁଣି ଭେଟିବା ନୂଆ ଆଲୋଚନା, ନୂଆ ଭାବନା ଓ ସୁନ୍ଦର ସୁନ୍ଦର ଗୀତ ସହ। ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। କାର୍ଯ୍ୟକ୍ରମଟିକୁ ସମ୍ପାଦନା ଏବଂ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଉପସ୍ଥାପନାରେ ଥିଲି ମୁଁ ନମିତା। ନମସ୍କାର।
1: ଶୁଣୁଥିଲେ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶ୍ରୋତାବନ୍ଧୁ, ପ୍ରତିବର୍ଷ ମେ 31 ତାରିଖରେ ପାଳନ କରାଯାଏ ବିଶ୍ୱ ତମାଖୁ ବର୍ଜନ ଦିବସ ବା ୱାର୍ଲଡ ନୋ ଟବାକୋ ଡେ। ତମାଖୁ ସେବନର କୁପ୍ରଭାବ ଓ ଏହାଦ୍ୱାରା ହେଉଥିବା ସ୍ୱାସ୍ଥ୍ୟଗତ କ୍ଷତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସମଗ୍ର ପୃଥିବୀରେ ତମାଖୁ ସେବନ ତଥା ଧୂମପାନ ମୃତ୍ୟୁରେ ଏକ ପ୍ରମୁଖ କାରଣ ହୋଇ ଛିଡ଼ା ହୋଇଛି, ଯାହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତିରୋଧ ତଥା ପ୍ରତିହତ କରିବା କେବଳ ନିଜ ଉପରେ ନିର୍ଭର କରିଥାଏ। ତମାଖୁ ସେବନ କାରଣରୁ ବହୁ ଲୋକଙ୍କ ଜୀବନ ଅକାଳରେ ଚାଲିଯାଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଗବେଷଣାରୁ ଜଣାଯାଏ ଯେ ଏହାଦ୍ୱାରା ବିଶ୍ୱରେ ବର୍ଷକୁ ପାଖାପାଖି 50-60 ଲକ୍ଷ ଲୋକ ଏବଂ ଆମ ଦେଶ ଭାରତରେ ପ୍ରାୟ 9-10 ଲକ୍ଷ ଲୋକ ଜୀବନ ହରାଇଥାନ୍ତି। ଖାଲି ସେତିକି ନୁହଁ, କ୍ରମାଗତ ଧୂମପାନ ଦ୍ୱାରା ବ୍ୟକ୍ତିର ଆୟୁଷ କ୍ଷୟିଷ୍ଣୁ

ଅନ୍ୟ ଏକ ଚିନ୍ତାର କାରଣ ପରୋକ୍ଷ ଧୂମପାନ ବ୍ୟକ୍ତିର ଆୟୁଷ କମିବା ସହ ଧୂମପାନ କରୁଥିବା ବ୍ୟକ୍ତିର ସଂସ୍ପର୍ଶରେ ଆସୁଥିବା ଲୋକଙ୍କର ନିଶ୍ୱାସ ପ୍ରଶ୍ୱାସରେ ଧୂଆଁ ଶରୀର ଭିତରକୁ ଯାଇ ପ୍ରଭାବିତ କରିଥାଏ। ତମାଖୁ ସେବନ ଦ୍ୱାରା କର୍କଟ, ହୃଦଘାତ ଓ ଶ୍ୱାସକ୍ରିୟା ଜନିତ ଗୁରୁତର ରୋଗ ହେବାର ଆଶଙ୍କା ରହିଛି। ତେଣୁ ତମାଖୁ ସେବନରୁ ନିବୃତ୍ତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା 1987 ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିବା ପାଇଁ ପରିକଳ୍ପନା କରାଯାଇଥିଲା ଏବଂ ପରେ ପରେ ଏହା 1988 May 31 ପ୍ରଥମ ଥର ପାଇଁ ଏହି ଦିବସ ପାଳିତ ହୋଇଥିଲା। ତମାଖୁ ସେବନ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଓ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଏଥିରୁ ନିବୃତ୍ତ ରହିବାରେ ସାହାଯ୍ୟ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ତମାଖୁ ସେବନ ଦ୍ୱାରା ଶରୀରର କ୍ଷତି ହେବା ସହ ସେବନକାରୀର ମୃତ୍ୟୁ ହେତୁ ତା ପରିବାର ଭାଙ୍ଗି ଯାଇଥାଏ। ତେଣୁ ଶ୍ରୋତାବନ୍ଧୁ, ଆସନ୍ତୁ ନିଜ ଶରୀରକୁ ସୁସ୍ଥ ରଖିବା ସହ ନିଜ ପରିବାରର ସୁରକ୍ଷା ପାଇଁ ସମସ୍ତେ ତମାଖୁ ସେବନରୁ ନିବୃତ୍ତ ରହିବା। ଆଜିର ଦିନରେ ଆମେ ଏହି ସଂକଳ୍ପ କରିବା।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଶ୍ରୋତାବନ୍ଧୁ, ଭାରତ ଇତିହାସରେ ଆଜି ଅର୍ଥାତ୍ ମେ 31 ଏକ ସ୍ମରଣୀୟ ଦିବସ। ଆଜିର ଦିନକୁ ଲୋକମାତା ରାଣୀ ଅହଲ୍ୟାବାଈଙ୍କ ଜୟନ୍ତୀ ରୂପେ ପାଳନ କରାଯାଏ। ରାଣୀ ଅହଲ୍ୟାବାଈ ହୋଲକର ମାଲୱା ରାଜ୍ୟର ଜଣେ ମହାନ ଶାସକ, ସଂସ୍କାରକ ତଥା ଦକ୍ଷ ମହିଳା ନେତ୍ରୀ ଥିଲେ। ଅହଲ୍ୟାବାଈ 1725 ମେ 31 ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲା ଅନ୍ତର୍ଗତ ଚୌଣ୍ଡୀ ଗାଁରେ ଏକ ସାଧାରଣ ପରିବାରରେ ଜନ୍ମ ନେଇଥିଲେ। ତାଙ୍କ ପିତା ମାଙ୍କୁଜୀରାଓ ସିନ୍ଧେ ତାଙ୍କୁ ଲେଖାପଢ଼ା ଶିଖାଇଥିଲେ। 1733 ଇନ୍ଦୋରର ହୋଲକର ବଂଶଜ ଖଣ୍ଡେରାଓ ହୋଲକରଙ୍କ ସହ ତାଙ୍କର ବିବାହ ହୋଇଥିଲା। ତାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କ ଦେହାନ୍ତ ପରେ ରାଣୀ ଅହଲ୍ୟାବାଈ ହୋଲକର 1767 ଇନ୍ଦୋରର ଶାସନଭାର ନେଇଥିଲେ ଏବଂ ମଧ୍ୟପ୍ରଦେଶର ମହେଶ୍ୱରକୁ ରାଜଧାନୀ କରିଥିଲେ। ନିଜର ରାଜତ୍ୱ ସମୟରେ ସେ ଅନେକ ଲୋକହିତକର ଯେମିତିକି ସଡ଼କ, ସାର୍ବଜନୀନ ସଦନ, ଧର୍ମଶାଳା ନିର୍ମାଣ କରିବା ସହ ସମାଜର ଅବହେଳିତ ବର୍ଗର ଲୋକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା, ଆଶ୍ରୟ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରିଥିଲେ। ତାଙ୍କ ରାଜ୍ୟରେ ବାସ କରୁଥିବା ଭିଲ୍ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସେ ନେଇଥିବା ପଦକ୍ଷେପଗୁଡ଼ିକ ପରବର୍ତ୍ତୀ ସମୟରେ ପ୍ରଶାସନ ନିମନ୍ତେ ଉଦାହରଣ ପାଲଟି ଯାଇଛି। ନିଜ ରାଜକୋଷରୁ ଅହଲ୍ୟାବାଈ ଶହୀଦ ପରିବାରକୁ ଋଣ ଦେବା, ବନ ସଂରକ୍ଷଣ କରିବା, ବୃକ୍ଷରୋପଣ ଓ ଦୈବୀ ଦୁର୍ବିପାକ ସମୟରେ କ୍ଷତିପୂରଣ ପ୍ରଦାନ କରି ଜଣେ ପ୍ରଜାବତ୍ସଳ ଶାସକ ହୋଇପାରିଛନ୍ତି। ରାଣୀ ଅହଲ୍ୟାବାଈଙ୍କ ନେତୃତ୍ୱରେ ଏକ ପ୍ରମୁଖ ଦିଗ ଥିଲା ସାମାଜିକ ନ୍ୟାୟ ଓ ଧାର୍ମିକ ସଂସ୍କାର ପ୍ରତି ତାଙ୍କର ପ୍ରତିବଦ୍ଧତା। ହିନ୍ଦୁ ଧର୍ମର ଐତିହ୍ୟ ଓ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ସମ୍ମାନ ଚଢ଼ାଇ 100ରୁ ଉର୍ଦ୍ଧ୍ୱ ମନ୍ଦିରକୁ ପୁନଃ ନିର୍ମାଣ କରାଇଛନ୍ତି। ପ୍ରସିଦ୍ଧ ସୋମନାଥ ମନ୍ଦିର, କାଶୀ ବିଶ୍ୱନାଥ, ଦ୍ୱାରକା ଓ ରାମେଶ୍ୱରମ୍ ପରି ଅନେକ ପ୍ରସିଦ୍ଧ ମନ୍ଦିର ଏବଂ ଧର୍ମଶାଳା ନିର୍ମାଣ ତଥା ଜୀର୍ଣ୍ଣୋଦ୍ଧାର କରିଛନ୍ତି। ସେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ ବିଶ୍ୱ ପ୍ରସିଦ୍ଧ ମାହେଶ୍ୱରୀ ଶାଢ଼ୀ ଉଦ୍ୟୋଗ ପ୍ରତିଷ୍ଠା କରିଥିଲେ। ତାଙ୍କର ନ୍ୟାୟପୂର୍ଣ୍ଣ ଶାସନ ଓ ଲୋକକଲ୍ୟାଣ ପାଇଁ ସେ ଲୋକମାତା ଭାବରେ ପରିଚିତ। ରାଣୀ ଅହଲ୍ୟାବାଈ ହୋଲକର ନାରୀ ଜାତି ପାଇଁ ଏକ ପ୍ରେରଣାର ଉତ୍ସାହର ସ୍ରୋତ। ଆଜି ତାଙ୍କର ଜନ୍ମ ଜୟନ୍ତୀରେ ଆମେ ନମନ କରୁଛୁ।

ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ

0: AIR at 90.
1: ଶ୍ରୋତାବନ୍ଧୁ, 2026 ମସିହାରେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏ ବର୍ଷ ଅଧିକ ମାସ ପଡ଼ିଛି। ଏହି କାରଣରୁ ଆଜିର ପୂର୍ଣ୍ଣିମାକୁ ଅଧିକ ଜ୍ୟେଷ୍ଠ ପୂର୍ଣ୍ଣିମା ବୋଲି କୁହାଯାଏ। ପଞ୍ଚାଙ୍ଗ ଅନୁସାରେ ଗତକାଲି 30 ତାରିଖ ଦିନ 11:57 ପୂର୍ଣ୍ଣିମା ତିଥି ଆରମ୍ଭ ହୁଏ। ଆଜି ଅପରାହ୍ନ 2:14 ଯାଏ ରହିବ। ତେବେ ଆଜି ଏକ ଭଲ ଦିନ ହେତୁ ସ୍ନାନ, ଦାନ, ଜପ, ଧ୍ୟାନ, ବ୍ରତ ଆଦି ପାଳନ କରାଯାଇଥାଏ। ହିନ୍ଦୁ ବିଶ୍ୱାସରେ ଏଭଳି ଦୁର୍ଲଭ ସଂଯୋଗରେ ଏସବୁ କଲେ ଅଶେଷ ପୁଣ୍ୟଲାଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରବିତ୍ମାନେ କୁହନ୍ତି, ଏହି ଦିନ ଭଗବାନ ବିଷ୍ଣୁ ଓ ପ୍ରଭୁ ଶିବଙ୍କ ଅଶେଷ କୃପା ଲାଭ କରିବା ପାଇଁ ବେଶ୍ ଶୁଭଙ୍କର ହୋଇଥାଏ। ଶ୍ରୋତାବନ୍ଧୁ, ଆପଣମାନେ ଜାଣନ୍ତି କି ଆଜିର ରାତ୍ରି ଆକାଶରେ ଚନ୍ଦ୍ରମାଙ୍କର ସ୍ଥିତି କ'ଣ ରହିବ? ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କିତ କିଛି ରୋଚକ ତଥ୍ୟ। ଆଜି ରାତି ଚନ୍ଦ୍ରମା ଷୋଳକଳାରେ ଉଦ୍ଭାସିତ ହୋଇ ପୃଥିବୀକୁ ଆଲୋକିତ କରିବେ। ଆଜିର ରାତିରେ ହେଉଛି ବ୍ଲୁ ମୁନ୍ ବା ନୀଳଜହ୍ନ। ଏହି ବ୍ଲୁ ମୁନ୍ ହେଉଛି ଏକ ମହାଜାଗତିକ ଘଟଣା। ଯଦିଓ ଏହାର ନାମ ବ୍ଲୁ ମୁନ୍, କିନ୍ତୁ ଏହି ଦିନ ଚନ୍ଦ୍ର ନୀଳ ରଙ୍ଗର ଦେଖାଯାଏ ନାହିଁ। ମହାକାଶ ବିଜ୍ଞାନ ଭାଷାରେ ଯେତେବେଳେ ଗୋଟିଏ ଇଂରାଜୀ କ୍ୟାଲେଣ୍ଡର ମାସରେ 2 ପୂର୍ଣ୍ଣିମା ପଡ଼େ, ସେଥିରୁ ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ଲୁ ମୁନ୍ ବୋଲି କୁହାଯାଏ। ତେଣୁ ଆଜି ବ୍ଲୁ ମୁନ୍ ଆକାଶରେ ଦେଖାଯିବ। ଚଳିତ ବର୍ଷ ମେ 1 ପ୍ରଥମ ପୂର୍ଣ୍ଣିମା ହୋଇଥିବା ବେଳେ ଆଜି ଅର୍ଥାତ୍ ମେ 31 ଦ୍ୱିତୀୟ ପୂର୍ଣ୍ଣିମା ପଡ଼ୁଛି। ଏଭଳି ଘଟଣା ପ୍ରାୟ 2.5 କିମ୍ବା 3 ଥରେ ହୋଇଥାଏ। ପ୍ରକୃତରେ ଏହି ପୂରା ପ୍ରକ୍ରିୟାଟି ଆମ କ୍ୟାଲେଣ୍ଡର ଏବଂ ଚନ୍ଦ୍ରର ଗତିପଥ ମଧ୍ୟରେ ଥିବା ପାର୍ଥକ୍ୟ ଯୋଗୁଁ ସୃଷ୍ଟି ହୋଇଥାଏ। ଚନ୍ଦ୍ରକୁ ପୃଥିବୀର ଚାରିପାଖରେ ପୂର୍ଣ୍ଣ ଘୂରିବାକୁ ପ୍ରାୟ 29.5 ସମୟ ଲାଗିଥାଏ, ଯାହାକୁ ଚନ୍ଦ୍ରମାସ ବା ଲୁନାର ମନ୍ଥ କୁହାଯାଏ। କିନ୍ତୁ ଆମ କ୍ୟାଲେଣ୍ଡର ମାସଗୁଡ଼ିକ 30 କିମ୍ବା 31 ହୋଇଥାଏ। ଏହି ଦିନର ତାରତମ୍ୟ ଯୋଗୁଁ ପ୍ରତି 2 ବା 3 ଥରେ ଏମିତି ସ୍ଥିତି ଆସେ, ଯେତେବେଳେ କୌଣସି ଏକ ଇଂରାଜୀ ମାସରେ ଯେଉଁ ମାସଗୁଡ଼ିକ 31 ହୋଇଥାଏ, 2 ପୂର୍ଣ୍ଣିମା ଏକାଠି ପଡ଼ିଥାଏ। ଶ୍ରୋତାବନ୍ଧୁ, ମହାକାଶର ଜଟିଳ ନିୟମ ଯାହା ହେଉଥିବା ନା କାହିଁକି, ଆସନ୍ତୁ ଆଜି ରାତିରେ ପୂର୍ଣ୍ଣଚନ୍ଦ୍ରକୁ ଦେଖିବା ଓ ମହାକାଶର ଏହି ସୁନ୍ଦର ରହସ୍ୟକୁ ଅନୁଭବ କରି ଆନନ୍ଦିତ ହେବା।

ଶ୍ରୋତାବନ୍ଧୁ, ଏଥର ଶୁଣିବା କିଛି ସ୍ଥାନୀୟ ଖବର ସହ ପାଣିପାଗ ସମ୍ପର୍କିତ ସୂଚନା। ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତ ଖେଳ ପଡ଼ିଆରେ କଂଗ୍ରେସ ପଞ୍ଚାୟତ ସଭାପତି ତୁଲିମାଝୀଙ୍କ ସଭାପତିତ୍ୱରେ ପଞ୍ଚାୟତସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଟାଉନହଲ୍ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ଆନୁକୂଲ୍ୟରେ 2026 ମସିହାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ବିଭିନ୍ନ ବୋର୍ଡ଼ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ମୋ ଭାରତ ଶାଖା ନେତୃତ୍ୱରେ କର୍ଲାମୁଣ୍ଡା ବ୍ଲକ ଅବୁଜପାହାଡ଼ ଜନମଙ୍ଗଳ ଯୁବ ସଂଗଠନ ପକ୍ଷରୁ ବିନାୟକ ଦାମୋଦର ସାବରକର ଜୟନ୍ତୀ ପାଳିତ ହୋଇଯାଇଛି। ଏଥର ଜାଣିବା ପାଣିପାଗ ସମ୍ପର୍କିତ ସୂଚନା। ପାଣିପାଗ ବିଭାଗ ଭୁବନେଶ୍ୱରଙ୍କର ସୂଚନା ଅନୁସାରେ ଆହୁରି ରାଜ୍ୟରେ 4 ଡିଗ୍ରୀ ତାପମାତ୍ରା କମିପାରେ। 2 ତାରିଖ ଯାଏ ତାତି କମ୍ ରହିବ, କିନ୍ତୁ 3 ତାରିଖଠାରୁ ପୁଣି ତାପମାତ୍ରା ବଢ଼ିବା ସହ ଏହି ସମୟରେ 2-3 ଡିଗ୍ରୀ ତାତି ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି।

ଶ୍ରୋତାବନ୍ଧୁ, ସମୟ ଆମକୁ ଇସାରା ଦେଲାଣି କାର୍ଯ୍ୟକ୍ରମର ପରିସମାପ୍ତି ପାଇଁ। ତେବେ ଖୋଲା ଝରକରୁ ବିଦାୟ ନେବା ଆଗରୁ ଆପଣମାନଙ୍କୁ ଅନୁରୋଧ, ମତାମତ ନିଶ୍ଚୟ ଜଣାଇବେ। ଆମ ପାଖକୁ ଚିଠି ଲେଖିବାର ଠିକଣାଟି ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ପିନ୍କୋଡ଼ 766001। ଆମକୁ ହ୍ୱାଟ୍ସଆପ୍ କରିପାରିବେ ଏହି ନମ୍ବରରେ 8895994143।

0: पिछले वर्ष ही चेन्नई के पहले हिंदू विद्यालय ने अपने 50 वर्ष पूरे किए हैं। देश की शिक्षा और सांस्कृतिक गौरव को आगे बढ़ाने में स्कूल नेटवर्क की भूमिका बहुत प्रशंसनीय है। मैं इससे जुड़े सभी लोगों को बहुत बहुत बधाई देता हूँ और उन स्टूडेंट्स की भी विशेष सराहना करता हूँ जिन्होंने अपने वीर सैनिकों के लिए योगदान दिया। साथियों, भारत के हर गांव में, हर शहर में कुछ न कुछ ऐसा हो रहा है जो हमें प्रेरणा देता है। कई बार इन प्रयासों की ज्यादा चर्चा नहीं होती, लेकिन जब हम इन्हें जानते हैं तो ये विश्वास और मजबूत होता है कि देश अपने लोगों की शक्ति से आगे बढ़ रहा है। मेरा आपसे आग्रह है, अपने आसपास के ऐसे प्रयासों को जरूर देखिए। जो लोग समाज के लिए अच्छा काम कर रहे हैं उन्हें पहचानिए, उनकी सराहना कीजिए, उनसे सीखिए और हो सके तो खुद भी किसी अच्छे काम से जुड़िए। अगले महीने मन की बात में कुछ और प्रेरक गाथाओं के साथ मैं फिर आपसे जुड़ूंगा। बहुत बहुत धन्यवाद। नमस्कार।
1: मन की बात आकाशवाणी के माध्यम से माननीय प्रधानमंत्री श्री नरेंद्र मोदी अपने मन की बातें साझा कर रहे थे। हम आपको बता दें कि माननीय प्रधानमंत्री के इस प्रसारण के बाद मन की बात के क्षेत्रीय भाषा में अनुवाद का प्रसारण आकाशवाणी और दूरदर्शन के संबद्ध प्रादेशिक केंद्रों से तथा संस्कृत भाषा में अनुवाद का प्रसारण आकाशवाणी दिल्ली के इंद्रप्रस्थ चैनल मीडियम वेव 366.3 मीटर अर्थात 819 किलोहर्ट्ज और FM गोल्ड 100.1 मेगाहर्ट्ज पर अभी किया जाएगा। मन की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण FM रेनबो 102.6 मेगाहर्ट्ज पर किया जाएगा। ये कार्यक्रम आकाशवाणी के दिल्ली केंद्र से प्रसारित किया गया।
2: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
3: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ, ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ 4 ଭିନ୍ନ ଇଭେଣ୍ଟରେ 4 ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ରେସ୍, 100 ଦୌଡ଼ ପ୍ରତିଯୋଗିତା। ମାତ୍ର 2 ମଧ୍ୟରେ ପୁରୁଷ 100 ଦୌଡ଼ ପ୍ରତିଯୋଗିତାରେ 3 ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଷ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଷ ଜୀ ନମସ୍କାର। ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର। ସତ୍ ଶ୍ରୀ ଅକାଲ।
4: ନମସ୍କାର ସାର୍। ନମସ୍କାର ସାର୍।
3: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ। ଆପଣମାନେ କରିଦେଖିଥିବା

0: ହୋଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
1: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ମିଟର ଓ 400 ମିଟର ନ୍ୟାସନାଲ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021ରେ ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି। ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି, ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ ଲେଭେଲ ପାଇଁ ସିଲେକ୍ସନ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲକୁ ସିଲେକ୍ସନ ହେଲି ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
0: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
2: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 ମିଟରରେ 10.09 ର ଜାତୀୟ

0: ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ ଲେଭେଲ ପାଇଁ ସିଲେକ୍ସନ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲକୁ ସିଲେକ୍ସନ ହେଲି ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
1: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
2: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 ମିଟରରେ 10.09ର ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1ର ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି। ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି, ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ ମେଡାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି। ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମଧ୍ୟ ଖୁସି ଲାଗେ।
1: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
2: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ। ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି। ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂ ଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ଼ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହା ଗୁରୁବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦି ଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
2: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜାଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ। ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
0: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରି

0: ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ। କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି, କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗେଇବୁ। କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି। କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ। କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ। ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି। ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ ଭାଙ୍ଗିବୁ, ତେବେ ମୁଁ ବି ତୋ ରେକର୍ଡ ଭାଙ୍ଗିବି। କଥା କ'ଣ? ପ୍ରଥମେ ଅନିମେଶ କୁହନ୍ତୁ।
0: ସାର୍, ପ୍ରଥମ 10.18 ରେକର୍ଡ ଥିଲା, ଯାହା ମୁଁ ହିଁ କରିଥିଲି। ଏବଂ ତାପରେ ସେମିଫାଇନାଲରେ ଗୁରୁବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା, ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ। ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି। ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
2: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ, ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ, ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ୍ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍, ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ। ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ, ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି, ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ, ଆପଣ ଦୁହେଁ ଦେଶର ନାଁ ଉଜ୍ଜ୍ୱଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
2: ଧନ୍ୟବାଦ ସାର୍,
0: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି, ତାକୁ ଆଦୌ ଫୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ, ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ, ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼

ଦିଲାସପାଲା ଲସି ରାଜସ୍ଥାନ ଓ ଗୁଜରାତରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡ୍ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି, ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000ରୁ ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21ଟି ବଡ଼ ଓ 3ଟି ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନ

ମାନଙ୍କୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ ତିନୋଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୁରୁ ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଟ୍ ନେଟ୍ୱାର୍କ, ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍

0: ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେ ଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଣ୍ଡିତୋଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ, ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତାର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବ ଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି, ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ 1 ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି, ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି আজি দিন এগারটা

0: ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ।
1: ଏତେବେଳେ ଯେ ଶୁଣୁଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ ପରେ ପରେ ପୂର୍ବାହ୍ନ 11:30ରୁ ଏହାର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ଶୁଣିପାରିବେ ମଧ୍ୟ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 12:00। ଶୁଣନ୍ତୁ କେତୋଟି ଦେଶାତ୍ମବୋଧକ ଗୀତ। ପ୍ରଥମେ ଗାଇଛନ୍ତି ଶିଳ୍ପୀ ମହମ୍ମଦ ଆବିଦ, ମମତା ସାହୁ ଏବଂ ସାଥୀ। ଗୀତ ରଚନା କରିଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର।

ଶୁଣିଛନ୍ତି କେତୋଟି ଦେଶଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀ ମହମ୍ମଦ ଆବିଦ ଏବଂ ସାଥୀ। ଗୀତ ରଚନା କରିଛନ୍ତି ବାଞ୍ଛାନିଧି ଦାସ।

ଶୁଣୁଥିଲେ କେତୋଟି ଦେଶାତ୍ମବୋଧକ ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଗାଇଛନ୍ତି ଶିଳ୍ପୀ ଅନିତା ପ୍ରତିହାରୀ, ଶଶିଭୂଷଣ ବେହେରାଙ୍କ ଗୀତ ରଚନା

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।

ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ଅସିତ କୁମାର ଅମାନ୍ତ, ଗୀତ ରଚନା କରିଛନ୍ତି ଦୁର୍ଗା ମାଧବ ପଣ୍ଡା।

ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ଅସିତ କୁମାର ଅମାନ୍ତ, ଗୀତ ରଚନା କରିଛନ୍ତି ଦୁର୍ଗା ମାଧବ ପଣ୍ଡା।

ପ୍ରଚାର କଲୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ଥିଲେ ଅନିତା ପ୍ରତିହାରୀ, ସବିତା ହୋତା, ଅସିତ କୁମାର ମଜୁମଦାର, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ। ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଛତୁ ଚାଷ୍ ବି କରିଥିସନେ, ଯେନ୍ତାକି ପୁଆଲ ଛତୁ ହେଲା, ଧିଙ୍ଗରି ଛତୁ ହେଲା, ଆରୁ ଗୁରସ୍ ଛତୁ ହେଲା। ବଜାର ହାଟ ମନକେ ଇଟାର ଭଲ ବିକ୍ରି ବଟା ହେଇପାରୁଥିବାର କାରଣନୁ ଇଟା ଆମର ଚାଷୀ ଦାଦାମାନଙ୍କର ଲାଗି ରୋଜଗାରର ଗୋଟେ ନୂଆ ବାଟ ହେଇପାରେ, ଇଟାକେ ସେମାନେ ବାଛି ନେଲେ ନା। ହେନ୍ତା ଯଦି ଦେଖମା ବୋଇଲେ ଇ ଯେତ୍କି ବି ଛତୁ ମାନେ ଅଛେ ସେ ଭିତରେ ଇ ଗୁରସ୍ ଛତୁ ଅଲଗା ଛତୁ ମାନଙ୍କର ଠାନୁ ଇଟା ଟିକେ ଅଲଗା ଏକା। ଇ ଛତୁ ଇଟା ଗୋଟେ ଗ୍ରୀଷ୍ମ ମଣ୍ଡଳୀୟ ଖାଦ୍ୟ ଉପଯୋଗୀ ଛତୁ ଏ। ଇଟାର ରଙ୍ଗ ପୁରା ଗୁରସ୍ ଭଳିଆ ଧୁବଲା, ଆରୁ ଦେଖବାକେ ବି ଖୁବ୍ ସୁନ୍ଦର। ସେ କାରଣନୁ ଇଟାର ନାଁ ଗୁରସ୍ ଛତୁ ବୋଲିକରି ରଖା ହେଇଛେ। ଆର୍ କିଏ କିଏ ଇଟାକେ ଦୁଧ ଛତୁ ବୋଲିକରି ବି କହିଥିସନେ। କଥା ହଉଛେ ଆମର ଦେଶର ପଶ୍ଚିମବଙ୍ଗ ରାଜ୍ୟନେ ଇଟା ପ୍ରଥମ କରି ଇ ଗୁରସ୍ ଛତୁ ଚାଷ କରବାର ଆରମ୍ଭ କରାଯାଇଥିଲା। ତାର ପଛେ ଇଟା ଧୀରେ ଧୀରେ ଦକ୍ଷିଣ ଭାରତର କେତେଟା ରାଜ୍ୟ ବେଶୀ କରି ତାମିଲନାଡୁ ନେ ଇଟାକେ ବର୍ତ୍ତମାନ ବ୍ୟବସାୟିକ ଭିତ୍ତିନେ ଏବେ ଚାଷ କରାଯାଉଛେ। ଆମର ରାଜ୍ୟର ଜଳବାୟୁ ଇ ଚାଷ ଲାଗି ପୁରା ଅନୁକୂଳ ହେଇଥିବାର ବେଲ୍କେ ଇ ଚାଷ କରିକରି ଲାଭ ପାଇବାର ଲାଗ୍ତି ଚାଷୀ ଦାଦାମାନେ ବି ତାଙ୍କର ଅଣ୍ଟା ଭିଡ଼ି ସାରିଲେ ନା। ଆମର କୃଷି ଆରୁ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବାର ଛତୁ ଗବେଷଣା କେନ୍ଦ୍ର ଇ ଛତୁର ବ୍ୟବସାୟିକ ଉତ୍ପାଦନ ଲାଗି ଚେଷ୍ଟା ବି ଆରମ୍ଭ କରିଦେଲେ ନା। ତ ଚାଷୀ ଦାଦାମାନେ ଏବେ ଦେଖମା ଇ ଚାଷ ଲାଗି ଆମକେ କେନ୍ତା ପ୍ରସ୍ତୁତି ସବୁ କରବାକେ ପଡ଼ବା, ଏ କଥା ଗୋଟେକେ ବି ଆମକେ ବୁଝି ନେବାକେ ପଡ଼ବା। ଇ ଗୁରସ୍ ଛତୁ ଚାଷ ଲାଗି ନଡ଼ାକେ ଛାଡ଼ିଦେଲେ ଭିନ୍ନ ଭିନ୍ନ ଫସଲ ମାନଙ୍କର ଶେଷ ଅଂଶ ମାନକେ ବି ଆମର ଚାଷୀ ଦାଦାମାନେ ଇଟାକେ ବ୍ୟବହାର କରିପାରିବେ। ଇ ଗୁରସ୍ ଛତୁ ଚାଷ ଲାଗି 25-400 ସେଲସିୟସ ଆରୁ 80% ନୁ ଅଧିକା ବାୟୁମଣ୍ଡଳର ଆର୍ଦ୍ରତା ଦରକାର କରିଥିସି। ମାତ୍ର 30-350 ସେଲସିୟସ ତାପମାତ୍ରା ନେ ସବୁଠାନୁ ଅଧିକା ଅମଲିନୁ ମିଳିଥିସି। ଆମର ରାଜ୍ୟନେ ଏ ଛତୁ ମାର୍ଚ୍ଚ ମାସ ନୁ ଆରମ୍ଭ କରିକରି ଇଟାକେ ଅକ୍ଟୋବର ମାସ ପତକେ ଇଟାକେ ଆମର ଚାଷୀ ଦାଦାମାନେ ଚାଷ କରିପାରିବେ। ଇ ଛତୁର ଫିମ୍ପି ଯେତେବେଳେ ମାଡ଼ବାର ଆରମ୍ଭ କରବା ସେ ସମୟାନେ କମ୍ ଆଲୋକ ଦରକାର ହେଇଥିସି, ଆରୁ ଛତୁ ଫୁଟବାର ସମୟାତି ଅଧିକା ଆଲୋକ ଯେନ୍ତାକି 200 ଲକ୍ସ ଏତକି ପତକେ ଇଟା ଆବଶ୍ୟକ ହେଇଥିସି। ସେ ଭଳିଆ ଫିମ୍ପି ମାଡ଼ବାର ସମୟାନେ ଅଧିକ ଅଙ୍ଗାରକାମ୍ଳ ଆରୁ ଛତୁ ଗଠନ ହେବାର ସମୟାତି ଅଧିକା ଅମ୍ଳଜାନ ଦରକାର ହେଇଥିସି। ଇଟାର ଯେନ୍ ଜୈବ ଦକ୍ଷତା 80-100% ରହିସି। ପ୍ରତି 1 କିଲୋଗ୍ରାମ ନଡ଼ାନୁ 800-1000 ଗ୍ରାମ ପତକେ ଛତୁ ଉତ୍ପାଦନ ହେଇପାରିଥିସି। ଏବେ କଥା ଆସୁଛି ଇଟାର ଚାଷ ପ୍ରଣାଳୀ କେନ୍ତା, ଇ କଥା ଗୋଟେକି ବି ଆମକେ ନିହାତି ଭାବରେ ଜାଣିବାକେ ପଡ଼ବା। ଇ ଗୁରସ୍ ଛତୁ ଚାଷ ଲାଗି ବ୍ୟାଗ୍ ପ୍ରତି 2 କିଲୋଗ୍ରାମ ଶୁଖଲା ନଡ଼ା ଆବଶ୍ୟକ ହେଇଥିସି। ପ୍ରଥମେ ନଡ଼ାକେ 2 ଇଞ୍ଚ ଆକାରନେ ଛୋଟ ଛୋଟ କରି କାଟବାକେ ପଡ଼ବା। ତାର ପଛେ କଟା ନଡ଼ାକେ ସଫା ପାଣିନେ 6 ଘଣ୍ଟା ପତକେ ବୁତରେଇ କରି ରଖିଦେବା। ଇ ଗୁରସ୍ ଛତୁର ଫିମ୍ପିର ବୃଦ୍ଧିର ହାର ପାଲ ଛତୁ ଆରୁ ଶାମୁକା ଛତୁ ଠାନୁ କମ୍ ହେଇଥିବାର କାରଣନୁ ଅଲଗା ଫିମ୍ପି ମନକର ସଂକ୍ରମଣ ଠାନୁ ଦୂରେ ରଖବାର ଲାଗି ବୁତରା ହେଇଥିବାର ନଡ଼ାକେ ଗରମ ଫାପସନେ ଆଂଶିକ ବିଶୋଧନୀଟାକେ କରାଯାଇଥିସି। ଗୋଟେ ପରିଷ୍କାର ଲୁହାତାର ନେଇ କରି ଛତୁ ମଞ୍ଜିର ବୋତଲନୁ 200 ଗ୍ରାମର ମଞ୍ଜିକେ ବାହାର କରବାକେ ପଡ଼ବା। ଛତୁ ବ୍ୟାଗ କରବାର ଲାଗି 80 ସେଣ୍ଟିମିଟର ଲମ୍ବା ଆରୁ 40 ସେଣ୍ଟିମିଟର ଓସାର ଥିବା ଗୋଟେ ପଲିଥିନର ଗୋଟେ ବାଟେ ସୁତଲିନେ ତାକେ ବାନ୍ଧିଦେମା, ଆରୁ ସେ ବ୍ୟାଗ ଭିତରେ ବିଶୋଧନ କରାଯାଇଥିବା ନଡ଼ାକେ ଭରିଦେମା। ସେନ୍ତା ନଡ଼ାର ଉପର ଭାଗର ଧାରନେ ଗୋଟେ ତୃତୀୟାଂଶକେ ବିଛେଇ ଦେବାକେ ପଡ଼ବା। ସେ ଭଳିଆ 3ଟା ସ୍ତରନେ ନଡ଼ା ଆରୁ ମଞ୍ଜିକେ ଭର୍ତ୍ତି କରିସାରିଲା ପଛେ 1-2 ଇଞ୍ଚ ବହଲ ହେଇଥିବାର ନଡ଼ାକେ ଦି କରି ପଲିଥିନ ମୁନାର ଉପର ଭାଗକେ ଠିକ୍ ସେନ୍ତା ସୁତଲିନେ ବାନ୍ଧିଦେମା। ବ୍ୟାଗ ପ୍ରସ୍ତୁତ ହେଇଗଲା ପଛେ ପବନ ଯିବାର ଆସବାର କରବାର ଲାଗ୍ତି ପଲିଥିନ ମୁନାନେ 10-15ଟା ଛୋଟ ଛୋଟ କଣା ଯେନ୍ତା କରବାକେ ଆମେ ନି ପାସରମା। ଇଟାକେ କମ୍ ଆଲୋକ ତାର ସନେ ଆବଶ୍ୟକ ପରିମାଣର ଆର୍ଦ୍ରତା ଆରୁ ତାପମାତ୍ରା ଥିବାର ଜାଗା ନେଇ ଇଟାକେ ରଖିଦେବାକେ ପଡ଼ବା। ତୋ ଚାଷୀ ଦାଦାମାନେ ଆମେ ସବୁ କଥାକେ ଠିକ୍ ହିପାସେ ବୁଝିସୁଝି କରି ଇ ଯେନ୍ ଗୁରସ୍ ଛତୁ ଚାଷ ଉପରେ ଆମେ ଧ୍ୟାନ ଦେମା ବୋଇଲେ ଆମର ଚାଷ ତ ଭଲ ହେବା ଏକା, ତାର ସନେ ଆମେ ଇଟାକେ ବିକି କରି 2 ପଇସା ଅଧିକା ଲାଭ ବି ପାଇପାରମା।
1: ଶୁଣିଥିଲେ ଚାଷର କଥା।

0: AIR at 90. ಶುಣಂತು, ಏಕ ಸೂಚನಾ ಗ್ರೀಷ್ಮ ಪ್ರವಾಹ ಓ ಅಂಶುಘಾತರು ಸುರಕ್ಷಾ ಪಾಂತು. ಟಾಣ ಖರಾರೆ ಬಾರಕು ಜಾಂತು ನಾಹಿಂ. ಹಾಲುಕಾ ಫಿಕ್ಕಾ ಢಿಲಾ ಸೂತಲುಗಾ ವ್ಯವಹಾರ କରନ୍ତୁ. ଘରେ ପରଦା ଟାଣନ୍ତୁ. ରାତିରେ ଝରକା ଖୋଲା ରଖନ୍ତୁ. ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ. ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ. ଓଆର୍ଏସ୍ ପାଉଡର୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯେପରିକି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ. ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ. ଚା, କଫି, ମାଦକ ଦ୍ରବ୍ୟ ଏବଂ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ. ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା କିମ୍ବା ଟୋପି ବ୍ୟବହାର କରନ୍ତୁ. ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ. ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଅପରାହ୍ନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ. ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ଏବଂ ବେକକୁ ଘୋଡ଼ାଇ ରଖନ୍ତୁ. ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ. ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ. ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ.
1: ଆପଣଙ୍କ ସହ କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
2: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00 to 11:30 ପର୍ଯ୍ୟନ୍ତ.
1: ଆମ ଫୋନ ନମ୍ବର ହେଲା
3: 0666 7029562329562 8.
2: ମନେ ରଖନ୍ତୁ 0667029562329562 8 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00 to 10:00 ପର୍ଯ୍ୟନ୍ତ।
4: ହ୍ୟାଲୋ
1: ହ୍ୟାଲୋ
4: କିଏ
1: ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଗୀତରଚନା ନିଜାମ, ସଙ୍ଗୀତ ସିଦ୍ଧାର୍ଥ, ପ୍ରଥମେ ଗାଇଛନ୍ତି ଶିଳ୍ପୀ ମହମ୍ମଦ ଅଜିଜ୍।

0: ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଶୁଣୁଛନ୍ତି ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶିଳ୍ପୀ ମହମ୍ମଦ ଆବିଦ, ଗୀତରଚନା ନିଜାମ, ସଙ୍ଗୀତ ସିଦ୍ଧାର୍ଥ।

ଶେଷରେ ଗାଇଛନ୍ତି ଶିଳ୍ପୀ ବିଷ୍ଣୁମୋହନ କବି। ଶିଳ୍ପୀଙ୍କ କଣ୍ଠରେ ନିର୍ମଳ ନାୟକଙ୍କ ଗୀତ ରଚନା, ସଙ୍ଗୀତ ବୈଦ୍ୟନାଥ ସାହୁ।

ପ୍ରଚାର କଲୁ ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ପରେ ପରେ ଆକାଶବାଣୀ ଦିଲ୍ଲୀରୁ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର, ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ।

ମୁଖ୍ୟ ସମ୍ବାଦ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ, ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏବଂ ଆଇପିଏଲ୍ କ୍ରିକେଟ୍ର ଟାଇଟଲ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଏବଂ ଗୁଳୁଗୁଳି ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି କହିଛନ୍ତି।

0: देश के ज्यादातर हिस्सों में बहुत गर्मी पड़ रही है। तेज धूप, गर्म हवाएं, ऐसे मौसम में अपना ध्यान रखना बहुत जरूरी है। पानी पीते रहिए, धूप में अगर निकलना ही पड़े तो थोड़ा संभल कर निकले। इस दिशा में सरकार की भिन्न भिन्न डिपार्टमेंट्स ने जो गाइडलाइंस जारी की है वो भी भूलिएगा नहीं।
1: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତାମ୍ବପାତ୍ରଗୁଡ଼ିକୁ ଭାରତକୁ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ ହୋଇଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜତୀ ବଳର ସମ୍ପର୍କରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଳିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। ଚାରୋଟି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂହ ଏବଂ ଅନିମେଶ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି।
0: बड़ा इंटरेस्टिंग विषय रहा है आपका। मैं चाहता हूं कि मन की बात के श्रोताओं को पता चले।
2: नमस्ते सर, मेरा नाम अनिमेश कुजूर है। 200 मीटर और 4x100 मीटर का नेशनल रिकॉर्ड होल्डर हूं। मैं छत्तीसगढ़ से बिलोंग करता हूं सर, एंड अभी मैं उड़ीसा से खेलता हूं। मैं लास्ट ईयर एशियन मेडल और वर्ल्ड यूनिवर्सिटी गेम्स मेडल लेके आया।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଳିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶର ଏକ କେନାଲରେ ଫସି ରହିଥିବା ଡଲ୍ଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ଉଦ୍ଧାର ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜେ କିଛି ଭଲ କାର୍ଯ୍ୟରେ ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ଦିନ 15,000 ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏ କ୍ଷେତ୍ରରେ ଦେଶରେ ନୂତନ ରେକର୍ଡ ସ୍ଥାପନ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ମହାରାଷ୍ଟ୍ରରେ ଗୋଟିଏ ଦିନରେ ରେକର୍ଡ 4,700 ସୌର ପ୍ରକଳ୍ପ ସ୍ଥାପନ ପାଇଁ ପଞ୍ଜିକରଣ ହୋଇଛି। ମହାରାଷ୍ଟ୍ର ପରେ ଗୁଜରାଟ ଏ କ୍ଷେତ୍ରରେ ଦ୍ୱିତୀୟ ରାଜ୍ୟ ହୋଇଛି। ଗୁଜରାଟରେ ଇତିମଧ୍ୟରେ 6,00,000 ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସ୍ୱଚ୍ଛ ଶକ୍ତିର ବ୍ୟାପକତାକୁ ଏହା ପ୍ରତିଫଳନ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ଭାରତର 37ତମ ନୌସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡମିରାଲ ଦିନେଶ କେ ତ୍ରିପାଠୀଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଆଡମିରାଲ ସ୍ୱାମୀନାଥନ କହିଛନ୍ତି, ଦେଶର ସ୍ୱାର୍ଥ ସୁରକ୍ଷା ଦିଗରେ ଭାରତୀୟ ନୌସେନା ସର୍ବଦା ସଜାଗ ରହିଛି। ନୌସେନା ଦକ୍ଷତା ବୃଦ୍ଧି ଏବଂ ଆଧୁନିକକରଣ ଦିଗରେ ଗତିଶୀଳ ହେଉଛି ବୋଲି ଆଡମିରାଲ ସ୍ୱାମୀନାଥନ କହିଛନ୍ତି। ବିଦାୟୀ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି, ଭାରତୀୟ ନୌସେନାର ନେତୃତ୍ୱ ନେବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା। ଆମେରିକା ଇରାନ ସହିତ ଏକ ପରମାଣୁ ଚୁକ୍ତିର ନିକଟତର ହେଉଛି

0: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯଦି ଆଲୋଚନା ବିଫଳ ହୁଏ ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରିବାକୁ ପଡ଼ିବ। ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ କହିଛନ୍ତି ପରମାଣୁ ଅସ୍ତ୍ରଠାରୁ ଇରାନ୍କୁ ଦୂରେଇ ରଖିବା ପାଇଁ ଆମେରିକା ପ୍ରଶାସନ ପ୍ରାଥମିକତା ପ୍ରଦାନ କରୁଛି। ପରମାଣୁ ଅସ୍ତ୍ର ବିକାଶ ଏବଂ ହାସଲଠାରୁ ଦୂରେଇ ରହିବା ପାଇଁ ଇରାନ୍ ସହମତ ହୋଇଥିବା ଶ୍ରୀ ଟ୍ରମ୍ପ ଦାବି କରିଛନ୍ତି। ଯଦି ଦୁଇ ଦେଶ ମଧ୍ୟରେ ଆଲୋଚନା ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି ତଥାପି ଏକ ସକାରାତ୍ମକ ଢଙ୍ଗରେ ଆଗଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ଏକ ଶାନ୍ତିପୂର୍ଣ୍ଣ ଚୁକ୍ତିରେ ପହଞ୍ଚିବାକୁ ଇଚ୍ଛା ପ୍ରକାଶ କରୁଛି ତେବେ ଦାବି ପୂରଣ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ବ୍ୟାବସାୟିକ କୋଠା ଭୁଶୁଡ଼ି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ 11 ଜଣଙ୍କର ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏମ୍ସ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ 5 ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଚିକିତ୍ସା ପରେ ଅନ୍ୟ 3 ଜଣ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ମେହେରୋଲି ପୁଲିସ୍ ଷ୍ଟେସନରେ ଏନେଇ ଏକ ଫୌଜଦାରୀ ମାମଲା ଦାୟର କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ ସାମରିକ ଦକ୍ଷତା ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ମଜବୁତ କରିବା ରଣନୀତିକ ବିଶ୍ୱାସକୁ ସୁଦୃଢ଼ କରିବା ସହଯୋଗ ବୃଦ୍ଧି ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତାର ନୂତନ ମାର୍ଗ ଉନ୍ମୋଚନ କରିବାକୁ ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି। ସରକାର କପା ଉପରେ ଆମଦାନୀ ସୀମା ଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। ଆସନ୍ତାକାଲିଠାରୁ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଏହି ସମୟସୀମା ବଳବତ୍ତର ମୂଲ୍ୟ ଶୃଙ୍ଖଳାକୁ ବିଚାର କରାଯାଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ। ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ। ଆମେରିକା ଇରାନ୍ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଟାଇଟଲ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Prime Minister Narendra Modi says government is making all efforts to preserve heritage sites of the country. Highlights return of ancient Chola era copper plates to India during his recent visit to Netherlands. In his Mann Ki Baat program on Akashvani, Prime Minister urges people to stay safe during summer heat, promotes traditional Indian cooling drinks, and lauds farmers for taking indigenous mango varieties to global markets. Chief of Defence Staff Lieutenant General N.S. Raja Subramani says Indian Armed Forces remain committed to protecting country's sovereignty and territorial integrity. Admiral Krishna Swaminathan assumes charge as a new Chief of Naval Staff. U.S. President Donald Trump says United States is close to reaching a nuclear agreement with Iran, warns military action remains an option if negotiations fail. In badminton, Indian duo of Sattvik Sairaj Ranki Reddy and Chirag Shetty to take on Indonesia in the men's doubles final of Singapore Open today. And in IPL cricket final, Gujarat Titans and Royal Challengers Bengaluru all set for epic title clash in Ahmedabad this evening. Prime Minister Narendra Modi said

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ,

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ, କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବେଲପଣା ଓ ଖେଳାଳି ଅନିମେଶ କୁଜୁରଙ୍କୁ କଲେ ପ୍ରଶଂସା। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ନାନଯାତ୍ରା ନୀତିକାନ୍ତି ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଚଳିତ ଗ୍ରୀଷ୍ମ ଋତୁରେ ଦେଖାଦେଇଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜାରି କରିଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ।
1: ତ କାଫି ଜଗା ଆପକୁ ମିଳେଗା ଆମ ପନ୍ନା, କଚ୍ଚେ ଆମ କା ସ୍ୱାଦ ଔର ଗର୍ମୀ ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏ ତ ଲସି ମିଲ ଯାଏଗୀ, ବଡ଼େ ଗିଲାସ ୱାଲି ଲସି। ରାଜସ୍ଥାନ ଔର ଗୁଜରାତ ମେ ଛାଛ, ଜେସେ ହର ଖାନେ କି ସାଥୀ ବନ ଜାତି ହେ। ଔର ବିହାର ଝାରଖଣ୍ଡ ପୂର୍ବୀ ଉତ୍ତର ପ୍ରଦେଶ ମେ ସତୁ କା ସରବତ, ଉସକି ତ ବାତ ହି କ୍ୟା ହେ, ପେଟ ବି ଭରେ ତାକତ ବି ଦେ। କୋଙ୍କଣ ଔର ଗୋଆ ମେ କୋକମ ସରବତ, ସୋଲ କଢ଼ି, ଦକ୍ଷିଣ ଭାରତ ମେ ପାନକମ, ନିରମୋର, ସମ୍ବାରମ ଔର ଓଡ଼ିଶା ମେ ବେଲପନା। ବୋ ସିର୍ଫ ପେୟ ନହିଁ, ଭାରତ କେ ଅଲଗ ଅଲଗ କ୍ଷେତ୍ରୋଁ କି ପରମ୍ପରା କା ହିସ୍ସା।
0: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭିତ୍ତି ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତମ୍ବାପାତ୍ରଗୁଡ଼ିକୁ ଭାରତ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ କରିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜୁତି ବେଳର ସମ୍ପର୍କ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମହ୍ଲାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଳିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି

0: ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତମ୍ବାପାତ୍ରଗୁଡ଼ିକୁ ଭାରତ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ କରିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜୁତି ବେଳର ସମ୍ପର୍କ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମହ୍ଲାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଳିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଶ କୁଜୁରଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
1: एंड मैं छत्तीसगढ़ से बिलोंग करता हूँ सर। एंड अभी मैं उड़ीसा से खेलता हूँ। मैं लास्ट ईयर एशियन मेडल और वर्ल्ड यूनिवर्सिटी गेम्स मेडल लेके आया। एंड मैं एथलेटिक्स 2021 से चालू किया। जब मैं स्कूल से पास आउट हुआ, मैं सैनिक स्कूल अंबिकापुर से पास आउट हूँ। एंड मैं पहले फुटबॉल खेला करता था। एंड मेरे पेरेंट्स कोविड के समय मुझे थोड़ी बहुत छूट देते थे कि तू जाके बाहर दौड़ ले या खेल ले। तो जब कोविड खत्म होने लगा तो मेरे फुटबॉल के जो फ्रेंड्स थे उन्होंने मुझे बोला कि स्टेट मीट होने वाला है, जाके तू पार्टिसिपेट कर।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଳିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ସେ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜେ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୁଥ୍ସ୍ତରୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ଭୋଟରଙ୍କୁ ସ୍ୱତନ୍ତ୍ର ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ମଧ୍ୟ ଏହି ଫର୍ମ ଉପଲବ୍ଧ ଅଛି। ପ୍ରଥମ ଦିନରେ ଗତକାଲି 2,69,166 ଭୋଟରଙ୍କୁ ଫର୍ମ ଦିଆଯାଇଥିବା ଜଣାପଡ଼ିଛି। ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ତରଫରୁ 33,026 ନିଯୁକ୍ତ କରାଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ୍ଆଇଆର୍ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିବା ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ସହରାଞ୍ଚଳ ବୁଲି ଭୋଟରମାନଙ୍କୁ ଏସ୍ଆଇଆର୍ ବାବଦରେ ସଚେତନ କରାଇବ। ଆସନ୍ତା ଜୁଲାଇ ମାସ 16 ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଜୁନ୍ ମାସ 28 ସ୍ନାନଯାତ୍ରା ଏବଂ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଦୈତାପତି ନିଯୋଗ ସହିତ କିପରି ଉତ୍ତମ ସମନ୍ୱୟ ରହିବ ସେ ସମ୍ପର୍କରେ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୈତାପତି ନିଯୋଗର ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଓଡ଼ିଶାକୁ ତମାଖୁମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ତମାଖୁ ବର୍ଜନ ଦିବସରେ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ତମାଖୁ ସେବନର ଅପକାରିତା ସମ୍ପର୍କରେ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବା ଲାଗି ପରାମର୍ଶ ଦେଇଛନ୍ତି। ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଡ ଆକାଶବାଣୀକୁ

0: ରଖିଛନ୍ତି।
1: ଡାଇବେଟୋଲୋଜିଷ୍ଟ କଟକ। ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତି ବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ, ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନୀ ଫେଲୁଅର୍, କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ।
0: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ ଏବଂ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ କହିଲେ ପ୍ରଧାନମନ୍ତ୍ରୀ।

ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। କଥଚିତ୍ର ଜୋସ୍ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତକାର ଅନୁ ମଲ୍ଲିକ। କଥଚିତ୍ର ଜୋସ୍।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର କଥାଚିତ୍ର ହଲଚଲ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ସୁଜାତା, ଗୀତିକାର ସମୀର, ସଙ୍ଗୀତକାର ବିଦ୍ୟାସାଗର। କଥାଚିତ୍ର ହଲଚଲ।

ଶୁଣିଲେ କେତୋଟି ହିନ୍ଦୀ କଥଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଅପରାହ୍ନ 3ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ହିନ୍ଦୀ, ପରେ ପରେ ଇଂରାଜୀରେ ସମ୍ବାଦ, ତାପରେ ନ୍ୟୁ ଇଣ୍ଡିଆ ସମାଚାର ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ ଭରିପାଟଣା ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ସ, ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।
1: ନମସ୍କାର ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ ଉଦୟ ଭାରତ କାର୍ଯ୍ୟକ୍ରମକୁ। ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ନେଇ ଆସିଛି ମୁଁ ଦୀପ୍ତିମୟ ସିଂ। ନମସ୍କାର ଶ୍ରୋତାବନ୍ଧୁ। ମାଆର କୋଳରେ ଯେଉଁ ସୁଖ ଥାଏ ଆଉ କେଉଁଠି ମିଳେ ନା, ତାରି କୋଳରେ ଯେତେ ଶୋଇଲେ ବି ଏ ମନ ଜମା ବୁଝେ ନା। ନୀତି ଖୋଜୁଥାଏ ତା ପ୍ରେମର ଛୁଆ, ତାଠାରୁ କେବେ ଦୂରେ ରହି ହୁଏ ନା। ଇଚ୍ଛା ହୁଏ ଖାଲି ଶୋଇ ରହିବାକୁ ତା କୋଳରେ ମୁଣ୍ଡ ରଖି ସବୁଦିନ ସବୁ ରାତି। ସତରେ ଶ୍ରୋତାବନ୍ଧୁ, ମା ମମତା ନଈରେ ସେ ସୁନା ବୋଇତ, ଆକାଶରୁ ବଡ଼ ଯାହାର ପଣତ, ବୁକୁରେ ଯାହାର ସ୍ନେହର ଢେଉ, ତାପରି ନାହିଁ କେହି ଆଉ। ମା ଯାହାର ବିକଳ୍ପ ନାହିଁ, ଜୀବନ ଆରମ୍ଭ ତା ପାଖରୁ, ଶ୍ରଦ୍ଧା ସମ୍ପର୍କ ଆଉ ମଧୁରତା ସବୁ ତା ପାଖରେ। ମା ଶବ୍ଦକୁ ବର୍ଣ୍ଣନା କଲେ ଶବ୍ଦକୋଷ ବି ନିଅଣ୍ଟ ପଡ଼ିଯିବ। କଥାରେ ଅଛି ପରା, ମା ଥିଲେ ବୈରିହାରେ, ଜୀବନର ସାହାଟିଏ ମା, ଶକ୍ତିର ସମଷ୍ଟି ସେ, ତ୍ୟାଗ ଓ ତପସ୍ୟାର ପ୍ରତୀକ ସେ, ଜୀବନରେ ଜିତିବା ହାରିବାର ମିଶାଣ ଫେଡ଼ାଣ ସେ। ମାଆର ହାତରେ ହାତ ବନ୍ଧା ଥିଲେ ଡର କିଛି ଲାଗେ ନା, ହେଲେ ମା ଯେତେବେଳେ ଆଖି ପାଖରୁ ଦୂରେଇ ଯାଏ ସେତେବେଳେ ଭଲ କିଛି ଲାଗେ ନା।

0: ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଏକ ପ୍ରମୁଖ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ନବଜାତ ଶିଶୁଙ୍କ ଘରୋଇ ଯତ୍ନ କାର୍ଯ୍ୟକ୍ରମ ଆଉ ଏକ ଫଳପ୍ରଦ ପଦକ୍ଷେପ। ଆଶାଙ୍କ ମାଧ୍ୟମରେ ସମସ୍ତ ପ୍ରସୂତି ଓ ନବଜାତ ଶିଶୁଙ୍କୁ ଘରୋଇ ଯତ୍ନ ସମ୍ବନ୍ଧୀୟ ସେବା ଓ ଯତ୍ନ ଯୋଗାଇ ଦେବା ପାଇଁ ଆବଶ୍ୟକ ସ୍ଥଳେ ଚିକିତ୍ସା ପାଇଁ ତୁରନ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ପ୍ରେରଣା କରିବା ଦ୍ୱାରା ଉଭୟ ମା ଓ ନବଜାତ ଶିଶୁ ସୁରକ୍ଷିତ ରହିପାରିବେ, ଫଳରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ହୋଇପାରିବ। ଏହି ଆହ୍ୱାନରେ ସରକାର ଅନେକ ଯୋଜନା କରିଛନ୍ତି, ଯେମିତିକି ମମତା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା। ଆଜିର ଉଦୟ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ମମତା ଯୋଜନା ତଥା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ସମ୍ବନ୍ଧରେ ଜାଣିବା। ତେବେ ଆସନ୍ତୁ ଏହି ଯୋଜନା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ମମତା ଯୋଜନାର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମ୍ୟାଡମ୍ ଶ୍ରୀମତୀ ଚନ୍ଦ୍ରିକା ଶତପଥୀ। ମ୍ୟାଡମ୍ ନମସ୍କାର।
1: ନମସ୍କାର ମ୍ୟାଡମ୍,
0: ସ୍ୱାଗତ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ।
1: ଥ୍ୟାଙ୍କ ୟୁ ମ୍ୟାଡମ୍।
0: ମ୍ୟାଡମ୍, ପ୍ରଥମେ ଆମେ ଜାଣିବା ଏଇ ମମତା ଯୋଜନା କ'ଣ, ସାଧାରଣରେ କହିଲେ ଆମେ ଏଇ ଯୋଜନା ବିଷୟରେ କ'ଣ ଜାଣିବା?
1: ମମତା ଯୋଜନା କହିଲେ ମ୍ୟାଡମ୍, ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ମାଆଙ୍କ ପୃଷ୍ଟି ଉପରେ ବିଶେଷ ଭାବରେ ନିର୍ଭର କରେ। ଗର୍ଭାବସ୍ଥାର ମାଆଙ୍କ ପୃଷ୍ଟିର ପରିଣାମ କମ୍ ହେଲେ ଗର୍ଭସ୍ଥ ଭ୍ରୂଣକୁ ମଧ୍ୟ ସ୍ୱଳ୍ପ ପରିମାଣର ପୁଷ୍ଟି ମିଳିବ ଓ ପରିଣାମ ସ୍ୱରୂପ ସ୍ୱଳ୍ପ ଓଜନ ବିଶିଷ୍ଟ ଶିଶୁଟିଏ ଜନ୍ମ ହେବ। ଅପପୁଷ୍ଟି ମହିଳାଙ୍କ କ୍ଷେତ୍ରରେ 30-40% ଶିଶୁ ସ୍ୱଳ୍ପ ଓଜନ ବିଶିଷ୍ଟ ଶିଶୁ ହୋଇ ଜନ୍ମ ହୁଅନ୍ତି। ଦେଖାଯାଇଛି ଯେ ସ୍ୱଳ୍ପ ଓଜନ ବିଶିଷ୍ଟ ଶିଶୁଙ୍କର ବଞ୍ଚିବା ସମ୍ଭାବନା କମ୍ ଥାଏ ଏବଂ ଯେଉଁମାନେ ବଞ୍ଚି ରହନ୍ତି ସେମାନଙ୍କର ରୋଗ ସଂକ୍ରମଣ ବୃଦ୍ଧି, ମାନସିକ

0: ଅନଗ୍ରସ୍ତ ଶିକାର ହେବା ସମ୍ଭାବନା ଅଧିକ ଥାଏ। ମା ଓ ଶିଶୁ ପୃଷ୍ଟିହୀନତା ସମସ୍ୟାକୁ ଦୂର କରି ପରିସ୍ଥିତି ସମ୍ଭାଳିବା ପାଇଁ ଓଡ଼ିଶା ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ଗର୍ଭବତୀ ଓ ପ୍ରସୂତି ମାଆମାନଙ୍କ ନିମନ୍ତେ ମମତା ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି। ଏହା ଏକ ସର୍ତ୍ତମୂଳକ ଅର୍ଥରାଶି ହସ୍ତାନ୍ତର ମାତୃମଙ୍ଗଳା ଯୋଜନା। ଏହି ଯୋଜନା ଗର୍ଭବତୀ ଓ ପ୍ରସୂତି ମାଆଙ୍କ ଆର୍ଥିକ ସହାୟତା ଯୋଗାଇ ଦେବ, ଯାହାଦ୍ୱାରା ସେମାନଙ୍କ ପାଇଁ ଉନ୍ନତ ପୃଷ୍ଟି ପାଇବ ତଥା ସ୍ୱାସ୍ଥ୍ୟକର ଅଭ୍ୟାସ ଗ୍ରହଣ କରିବା ସମ୍ଭବ ହୋଇପାରିବ।
1: ସାଧାରଣରେ ଆମେ କହିଲେ ତାହେଲେ ବୁଝିବା ଯେ କେମିତି ଗର୍ଭସ୍ଥ ଶିଶୁ ଏବଂ ମାଆର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଭାବରେ ରହିବ, ସେଥିପାଇଁ ଏଇ ସରକାରଙ୍କର ଯୋଜନା ମମତା ଯୋଜନା।
0: ହଁ ମ୍ୟାଡ଼ାମ,
1: ତାହେଲେ ଏଇ ଯୋଜନାର ଲକ୍ଷ୍ୟ ଉଦ୍ଦେଶ୍ୟ କ'ଣ?
0: ଦେଖନ୍ତୁ ମ୍ୟାଡ଼ାମ, ଏହାର ଲକ୍ଷ୍ୟ ହେଲା ମାତୃମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର କମାଇବାରେ ସହାୟକ ହେବ। ଗର୍ଭବତୀ ମହିଳା, ପ୍ରସୂତି ମା ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ପୃଷ୍ଟିର ସ୍ଥିତିରେ ଉନ୍ନତି ଆଣିବ। ଏହାର ଉଦ୍ଦେଶ୍ୟ ହେଲା ମ୍ୟାଡ଼ାମ, ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ଗର୍ଭାବସ୍ଥାରେ ଏବଂ ପ୍ରସୂତି ପରେ ଆଂଶିକ ମଜୁରୀ ହରାଇବା କ୍ଷତିଭରଣ କରିବା ଦ୍ୱାରା ସେମାନେ ଆବଶ୍ୟକୀୟ ବିଶ୍ରାମ ପାଇପାରିବେ।
1: ଅର୍ଥାତ୍ ସେମାନେ ଆଉ ବାହାରକୁ କାମ କରିବାକୁ ନ ଯାଇ କିଛି ସମୟ ବିଶ୍ରାମ ନେଇପାରିବେ।
0: ହଁ, ଯେହେତୁ ଗର୍ଭାବସ୍ଥାରେ ସେମାନେ ବାହାରକୁ ଯାଇକି କାମ କରିବାକୁ ପଡ଼ିବ ନାହିଁ, ସେଥିପାଇଁ ତାଙ୍କୁ ସାହାଯ୍ୟ ରାଶି ପ୍ରଦାନ କରାଯାଉଛି। ଗର୍ଭାବସ୍ଥାର ଯତ୍ନ, ଶିଶୁ ଓ ମା ମାନଙ୍କର ଯତ୍ନ ଅଭ୍ୟାସ ବିଶେଷ କରି ଶିଶୁ ପାଇଁ କେବଳ ମା କ୍ଷୀର ଏବଂ ଅନୁପୂରକ ଖାଦ୍ୟ ଭଳି ଶିଶୁ ଯତ୍ନ ଅଭ୍ୟାସରେ ଉନ୍ନତି ଆଣିବା। ଗର୍ଭାବସ୍ଥାର ଯତ୍ନ, ପ୍ରତିଷେଧକ ଆଦି ମା ଓ ଶିଶୁ ସ୍ୱାସ୍ଥ୍ୟ ସେବା ଗୁଡ଼ିକ ଅଧିକ ଗ୍ରହଣୀୟ ହେବ। ମେନ୍ ଉଦ୍ଦେଶ୍ୟ ହେଲା ମ୍ୟାଡ଼ମ, ଗୋଟିଏ ଗର୍ଭବତୀ ମହିଳା ବାହାରକୁ ନ ଯାଇ ସରକାରଙ୍କର ଦେୟ ରାଶିକୁ କେମିତି ଭଲ ଭାବେ ୟୁଜ୍ କରିପାରିବ, ଯେମିତି ପାଇଥିବା ପଇସାରେ ବାହାରକୁ ନ ଯାଇ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେଇପାରିବ, ଭଲ ଖାଦ୍ୟ ଖାଇ ତାଙ୍କ ସ୍ୱାସ୍ଥ୍ୟ ଭଲ ରଖିପାରିବ।
1: ମ୍ୟାଡ଼ାମ, ଏଇ ମମତା ଯୋଜନାରେ କେଉଁମାନେ ଅନ୍ତର୍ଭୁକ୍ତ ହୋଇପାରିବେ?
0: ଦେଖନ୍ତୁ ଦୀପ୍ତି ମ୍ୟାଡ଼ାମ, ଏ ସରକାରଙ୍କର ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ସେମାନଙ୍କର ପତ୍ନୀମାନଙ୍କର ବ୍ୟତୀତ 19 ବର୍ଷରୁ ଉର୍ଦ୍ଧ ସମସ୍ତ ଗର୍ଭବତୀ ଓ ପ୍ରସୂତି ମହିଳା, 2ଟି ଜୀବିତ ଜାତ ସନ୍ତାନ ପର୍ଯ୍ୟନ୍ତ ଏଥିରେ ଉପକୃତ ହୋଇପାରିବେ। ତା ମାନେ ମ୍ୟାଡ଼ମ, ଯେଉଁ ବେନିଫିସିଆରୀ ତାଙ୍କର ହଜବେଣ୍ଡ ଗଭର୍ଣ୍ଣମେଣ୍ଟ ଜବ୍ କରୁଛନ୍, 19 ବର୍ଷରୁ କମ୍ ଏଜ୍ ଥିବ ବେନିଫିସିଆରୀର, କି ତାଙ୍କର 2ରୁ ଉର୍ଦ୍ଧ୍ୱ ଶିଶୁ ହୋଇନଥିବ, ସେ ବେନିଫିସିଆରୀ ହିଁ ମମତା ଯୋଜନାରେ ଇଲିଜିବଲ।
1: ଯଦି ତାଙ୍କ ସ୍ୱାମୀ ସରକାରୀ ଚାକିରି କରିଛନ୍ତି ତାହେଲେ ସେ ଏ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ?
0: ନାହିଁ, ସେ ହୋଇପାରିବେ ନାହିଁ। ଆମର ଯେଉଁ ମମତା ସଫ୍ଟୱେର୍ ଅଛି, ମମତା ଆପ୍ସ ଅଛି, ସେଠି ଏଣ୍ଟ୍ରି ହେବେ, ପିଏମ୍ ରେଜିଷ୍ଟ୍ରେସନରେ ଏଣ୍ଟ୍ରି ହେବେ, ବଟ୍ ମମତା ପଇସା ପାଇଁ ଇଲିଜିବଲ ନୁହେଁ ସେମାନେ।
1: ଆଚ୍ଛା, ସେମାନେ ପଞ୍ଜୀକରଣ କରିପାରିବେ?
0: ହଁ, ଗର୍ଭବତୀ ପଞ୍ଜୀକରଣ କରିବେ, ସବୁ ମହିଳା ଆମର ସଫ୍ଟୱେର୍ରେ ପଞ୍ଜୀକରଣ ହେବେ,
1: କିନ୍ତୁ ଏ ହିତାଧିକାରୀ ବା ଏଇ ଯୋଜନାରେ ଫାଇଦାଟା ବା ପଇସାଟା ସେ ପାଇପାରିବେ
0: ନାହିଁ? ପାଇପାରିବେ ନାହିଁ।
1: ଆଚ୍ଛା ମ୍ୟାଡ଼ାମ, ତାହେଲେ ହିତାଧିକାରୀମାନେ ପଞ୍ଜୀକରଣ କେମିତି କରିପାରିବେ?
0: ହଁ ମ୍ୟାଡ଼ାମ, ଏହି ଯୋଜନାରେ ସୁବିଧା ପାଇବା ପାଇଁ ଜଣେ ଗର୍ଭବତୀ ମାଆଙ୍କୁ ଏଡବ୍ଲ୍ୟୁସି କେନ୍ଦ୍ର ବା ମିନି ଏଡବ୍ଲ୍ୟୁସି କେନ୍ଦ୍ର ଯାଇ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ଅଙ୍ଗନବାଡ଼ି ଆମର ଯେଉଁଟା ଏଡବ୍ଲ୍ୟୁଡବ୍ଲ୍ୟୁ ଅଛନ୍ତି, ଅଙ୍ଗନବାଡ଼ି ଦିଦି, ତାଙ୍କ ସେଣ୍ଟରକୁ ଯାଇକି ପ୍ରଥମେ ତାଙ୍କର ସବୁ ଡକ୍ୟୁମେଣ୍ଟସ୍ ଦେଇକି ପଞ୍ଜୀକରଣ କରିବାକୁ ପଡ଼ିବ।
1: କ'ଣ କ'ଣ ଡକ୍ୟୁମେଣ୍ଟସ୍ ଦେବାକୁ ପଡ଼ିବ?
0: ଡକ୍ୟୁମେଣ୍ଟସ୍ ହେଲା ମ୍ୟାଡ଼ାମ, ଆମର ଫାର୍ଷ୍ଟ ତ ଆଧାର, ସେଟା ବି ପୁରା ଆକ୍ଟିଭ ଆଧାର ଥିବ, ଆକ୍ଟିଭ ପାସବୁକ୍ ଥିବ, ଆଉ ଆମର ଯେଉଁଟା ANM ଦିଦିମାନେ ଦେଉଛନ୍ତି MCP କାର୍ଡ଼, ସେଟା ମୋଷ୍ଟ ଇମ୍ପୋର୍ଟାଣ୍ଟ, ଯେହେତୁ ସେଥିରେ ଆମର LMP ରେଜିଷ୍ଟ୍ରେସନ ଡେଟ୍, ନମ୍ବର ଲାଇଫ୍ ବାର୍ଥ, ଏଜ୍ ସବୁ ଥାଏ, ସେଟା ନିହାତି ଜରୁରୀ। ଆମର ଯେଉଁ ମମତା ସଫ୍ଟୱେର୍ ଅଛି ସେଥିରେ ଫଟୋ ଅପଲୋଡ଼ ହେବ, ଯେଉଁଟା ପାସବୁକ୍ର ଫଟୋ, MCP କାର୍ଡ଼ର ଫଟୋ, ଦୁଇଟା ଯାକ ଫଟୋ ଆମର ଅଙ୍ଗନବାଡ଼ି ଦିଦି ଯେତେବେଳେ ଏଣ୍ଟ୍ରି କରିବେ ସେଥିରେ ଅପଲୋଡ଼ ହେବ।
1: ଆଧାରଟି ସଠିକ୍ ଥିବା କଥା, ବ୍ୟାଙ୍କ ପାସବୁକ୍ ସହିତ ଆଧାର ସଂଯୋଗୀକରଣ ହୋଇଥିବା କଥା।
0: ହଁ ମ୍ୟାଡ଼ମ,
1: ନହେଲେ ସେ ପଇସାଟି ହିତାଧିକାରୀଙ୍କ ପାଖକୁ ଆସିପାରିବ ନାହିଁ।
0: ହଁ ଆଜ୍ଞା।
1: ତାପରେ ପରବର୍ତ୍ତୀ ପଦକ୍ଷେପ କ'ଣ ନିଆ ହୁଏ?
0: ପରବର୍ତ୍ତୀ ପଦକ୍ଷେପ ହେଲା ମ୍ୟାଡ଼ମ, ଆମର AWC ଦିଦି ଯେଉଁଟା ଅଙ୍ଗନବାଡ଼ି ଦିଦିମାନେ ତାଙ୍କର ଡକ୍ୟୁମେଣ୍ଟସ୍ ଭେରିଫିକେସନ୍ କରିବେ, ଠିକ୍ ଯଦି ଅଛି ତାହେଲେ ଆମର ମମତା ସଫ୍ଟୱେର୍ ଯେଉଁଟା ଆମର ଅଙ୍ଗନବାଡ଼ି ଦିଦିମାନଙ୍କୁ ଦିଆହେଇଛି ସେଥିରେ ସେମାନେ ଠିକ୍ ଭାବରେ ଏଣ୍ଟ୍ରି କରିବେ। ମମତା ସଫ୍ଟୱେର୍ ଯେଉଁଟା ଦିଆହେଇଛି ସେଥିରେ ଠିକ୍ ଭାବରେ ଦେଖିକି ତାଙ୍କର ଆଧାର ନମ୍ବର, ନାଁ, ପାସବୁକ୍ ସବୁ ଠିକ୍ସେ, LMP, EDD, ରେଜିଷ୍ଟ୍ରେସନ ଡେଟ୍, ଆଉ ତାଙ୍କର ଏଜ୍ ଯେଉଁଟା ଅଛି ଗାଇଡ଼ଲାଇନ୍ରେ ସବୁ ସେ ଏଣ୍ଟ୍ରି କରିବେ।
2: ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ।

ଏହି କାର୍ଯ୍ୟକ୍ରମ ଉଦୟ ଭାରତ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ସଚ୍ଚିଦାନନ୍ଦ ମଲ୍ଲିକ ଓ ଆଶ୍ୱସନା ପଟ୍ଟନାୟକ।

0: ସେହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି। ସମ୍ପୃକ୍ତ କାର୍ଯ୍ୟକ୍ରମରେ ସୁନ୍ଦର ଶବ୍ଦର ସଂଯୋଜନାରେ ଉପସ୍ଥାପନା କରିଥିବା ଦୀପ୍ତି ଅପାଙ୍କୁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆମେ ଜଣାଇ ଦେଉଛୁ ଏବଂ ଆପଣଙ୍କୁ ମଧ୍ୟ ଅନୁରୋଧ କରୁଛୁ ଯେ ଆପଣ ନିୟମିତ ଭାବରେ କାର୍ଯ୍ୟକ୍ରମ ଶୁଣନ୍ତୁ, ଚିଠି ଦିଅନ୍ତୁ ଏବଂ ଆମକୁ ଉତ୍ସାହିତ କରନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଲେଖିଛନ୍ତି ପୂର୍ଣ୍ଣଚନ୍ଦ୍ର ଦାସ, ବୁଢ଼ୀପଦ, ରିଷିଡ଼ା ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଗୋଟିଏ ବହୁତ ସୁନ୍ଦର ଇମେଜଟି ତିଆରି କରି ଆମ ପାଖକୁ ପଠାଇଛନ୍ତି। ଆମେ ତ ଏହାକୁ ଶ୍ରୋତାଙ୍କୁ ଦେଖାଇ ପାରିବୁ ନାହିଁ, କିନ୍ତୁ ବହୁତ ସୁନ୍ଦର ଭାବରେ ସେସବୁ କାର୍ଯ୍ୟକ୍ରମର ସାରଣ ତିଆରି କରି ପଠାଇଛନ୍ତି। ସେ ଲେଖିଛନ୍ତି, ଏଥର ଗ୍ରୀଷ୍ମକାଳୀନ ସାରଣୀରେ ଯେଉଁ ସବୁ ନୂଆ ନୂଆ କାର୍ଯ୍ୟକ୍ରମ ସାମିଲ କରାଯାଇଛି ତାହା ସବୁ ବହୁତ ଭଲ ହେଉଛି। କମ୍ ଲୋକବଳରେ ଏତେ ସବୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ନିଶ୍ଚିତ ଭାବେ କଷ୍ଟସାଧ୍ୟ କାମ। ଏଥିପାଇଁ ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଶେଷରେ ସେ ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ କିଛି କହିବି ନାହିଁ, ଖାଲି ଏତିକି କହିବି ଯେ କାର୍ଯ୍ୟକ୍ରମର ସୂଚନା ସବୁକୁ ବିଭିନ୍ନ ସୋସିଆଲ ମିଡିଆରେ ଦିଆଗଲେ ଆହୁରି ପ୍ରଚାର ପ୍ରସାର ହୋଇପାରିବ, ଲୋକଙ୍କ ପାଖରେ ପହଞ୍ଚି ପାରନ୍ତା। ଯେମିତିକି ହ୍ୱାଟ୍ସଆପ୍ ଷ୍ଟେଟସ୍, ଫେସବୁକ୍ ପୋଷ୍ଟ ବା ଷ୍ଟୋରିରେ ଦିଆଗଲେ ପ୍ରଚାର ପ୍ରସାର ହେବ ବୋଲି ମତ ଦେଇଛନ୍ତି।
0: ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ସହିତ ଆପଣ ଯାହା ଆମକୁ ସଂଲଗ୍ନ କରିକି ପଠାଇଛନ୍ତି ତାକୁ ଆମେ ଦେଖିଲୁ। ପ୍ରକୃତରେ ବର୍ତ୍ତମାନ ଯେଉଁ ସୋସିଆଲ ମିଡିଆ ରେ ପ୍ରଚାର ପ୍ରସାର ପାଇଁ ଦିଆଯାଉଛି ତାହା ଦବା କଥା, ଏବଂ ଆପଣ ଅତି ସୁନ୍ଦର ମତାମତଟିଏ ପଠାଇଛନ୍ତି ତାକୁ ଆମେ ଗ୍ରହଣ କରୁଛୁ। କିନ୍ତୁ ଆପଣ ନିଜେ ଚିନ୍ତା କରନ୍ତୁ, ସେହି ଟିକକ କାମ ପାଇଁ ଆପଣଙ୍କୁ କେତେ ସମୟ ଲାଗିଥିବ। ଆମେ ତ ପ୍ରତ୍ୟେକ ଅଧିବେଶନରେ ଦୁଇଥର ଲେଖାଏଁ କାର୍ଯ୍ୟକ୍ରମର ସୂଚନା ଗୁଡ଼ାକ ଦେଉଛୁ, ଏବଂ ଅଧିବେଶନ ଶେଷ କଲା ବେଳକୁ ପରବର୍ତ୍ତୀ ଅଧିବେଶନର ସମସ୍ତ କାର୍ଯ୍ୟକ୍ରମର ବିବରଣୀ ଆପଣଙ୍କୁ ପ୍ରଦାନ କରୁଛୁ। ବର୍ତ୍ତମାନ ସୋସିଆଲ ମିଡିଆରେ ଏତିକି ସବୁ କାମ କରିକି ପୋଷ୍ଟ କରିବା ପାଇଁ ଆମ ପାଖରେ ଲୋକବଳର ଅଭାବ ରହିଛି। ସୀମିତ ଲୋକବଳରେ ସମସ୍ତ ବିଭାଗର କାର୍ଯ୍ୟକ୍ରମଗୁଡ଼ାକ ପ୍ରସ୍ତୁତ ହେବା, ପ୍ରଚାର ହେବା ଏବଂ ତାର ପରବର୍ତ୍ତୀ ଯେଉଁ ପ୍ରକ୍ରିୟାଗୁଡ଼ାକ ଅଛି ତାକୁ ନିରୀକ୍ଷଣ କରିବା କଷ୍ଟକର କାମ। ତେଣୁ ହଠାତ୍ରେ ଆପଣ ଦେଇଥିବା ସନ୍ଦେଶକୁ ଆମେ କାର୍ଯ୍ୟକ୍ଷମ କରିପାରୁନାହୁଁ, କିନ୍ତୁ ଏହା ହ୍ୱାଟ୍ସଆପ୍ରେ, ଫେସବୁକ୍ରେ ଏବଂ ସୋସିଆଲ ମିଡ଼ିଆରେ ଦେଲେ ନିଶ୍ଚିତ ଭାବରେ ଆହୁରି ପ୍ରଚାର ପ୍ରସାର ହୋଇପାରନ୍ତା, ତାକୁ ଆମେ ଗ୍ରହଣ କରୁଛୁ। କିନ୍ତୁ ଆପଣ ଜାଣିଛନ୍ତି, ଲୋକବଳର ଅଭାବରୁ ଅନେକ ଗୁଡ଼ିଏ କାମ ହାତକୁ ନିଆଯାଇ ପାରୁନି। ଆଗାମୀ ଦିନରେ ଆମେ ଚେଷ୍ଟା କରିବୁ ଆପଣ ଏଭଳି ଆମକୁ ସହଯୋଗ କରୁଥାନ୍ତୁ। ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣ ଆମର ଧନ୍ୟବାଦଟି ଗ୍ରହଣ କରନ୍ତୁ। ଦେଖିବା ପରବର୍ତ୍ତୀ ଚିଠି।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠିଟି ଆସିଛି ଉଦିତ ନାରାୟଣପୁର ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ମନୋଜ କୁମାର ପଟେଲ। ସୁନେଲି ସନ୍ଧ୍ୟାରେ ଉପସ୍ଥିତ ଭାଇ ଓ ଭଉଣୀଙ୍କୁ ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି, ଗତ ମଙ୍ଗଳବାର May 5 ହେଲୋ ଡକ୍ଟର କାର୍ଯ୍ୟକ୍ରମରେ ଲୌହଜନିତ ରକ୍ତହୀନତା ସମ୍ପର୍କରେ ଡକ୍ଟର ସ୍ନିଗ୍ଧାରାଣୀ ମହାପାତ୍ର ଶ୍ରୋତାମାନଙ୍କ ଉତ୍ତର ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ଲୌହ ରକ୍ତହୀନତା ବିଷୟରେ ବହୁତ କିଛି ଶିକ୍ଷା ମିଳିଥିଲା, ତେଣୁ ଆକାଶବାଣୀ ଭବାନୀପାଟଣାର କର୍ମକର୍ତ୍ତାଙ୍କୁ ଅନେକ ଅନେକ ଧନ୍ୟବାଦ। ପୁଣି ସେ ମତାମତ ଦେଇ ଲେଖିଛନ୍ତି ଯେ ଚାଷବାସ କାର୍ଯ୍ୟକ୍ରମରେ ଗତ 13 ବୁଧବାର ଦିନ ଯେଉଁ ବିଷୟ ରଖିଥିଲେ ତାହା ଆଗରୁ ଶ୍ରୋତାମାନଙ୍କୁ ସୂଚନା ଦେଇନଥିଲେ କାହିଁକି। ଯଦି ଏହି କାର୍ଯ୍ୟକ୍ରମରେ ଆଗରୁ ସୂଚନା ନ ଦେବେ ତେବେ ଚାଷୀ ଭାଇମାନେ କେଉଁ ବିଷୟ ଅଛି, ବିଶେଷଜ୍ଞ ଆଜ୍ଞାଙ୍କୁ କେଉଁ ପ୍ରଶ୍ନ ପଚାରିବେ, ତାହା ଆଗରୁ ପ୍ରସ୍ତୁତ ହେବେ କେମିତି। ତେଣୁ 2 ଆଗରୁ ସୂଚନା ଦିଅନ୍ତୁ, ଯାହାଫଳରେ ସମସ୍ତେ ଆଗରୁ ପ୍ରସ୍ତୁତ ହୋଇ ପ୍ରଶ୍ନ ପଚାରିପାରିବେ।
0: ମନୋଜ ଭାଇ, ଆପଣ ହେଉଛନ୍ତି କେନ୍ଦ୍ରର ପୁରୁଣା ଶ୍ରୋତା, ଆପଣ କାର୍ଯ୍ୟକ୍ରମର ପ୍ରସାରଣ ସମ୍ପର୍କରେ କିଛି କଥା ଜାଣନ୍ତି। ପ୍ରଥମେ ତ ଆମେ ଯେଉଁ ନୂତନ କାର୍ଯ୍ୟକ୍ରମ ସାରିଣୀରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସ୍ଥାନିତ କରିଛୁ, ଏବଂ ଆପଣମାନଙ୍କ ଅନୁରୋଧରେ ଚାଷବାସ କାର୍ଯ୍ୟକ୍ରମରେ ମାସକୁ 2 ଫୋନ୍ ଇନ୍ କାର୍ଯ୍ୟକ୍ରମ ଆମେ ସ୍ଥାନିତ କରିଛୁ। ଅର୍ଥାତ୍ ମାସକୁ 3 ବିଶେଷଜ୍ଞ ଆସିବା ନିହାତି ଦରକାର। ଆପଣ ବୁଝିପାରୁଥିବେ ଏବଂ ଜାଣିପାରୁଥିବେ, ତଥାପି ଆପଣ ଯଦି ଅନୁମାନ କରିପାରୁନାହାନ୍ତି ବା ଅନୁଭବ କରିପାରୁନାହାନ୍ତି, ତାହେଲେ କାରଣ ଟିକକ ଆପଣଙ୍କୁ ଏଠି ଆମେ ଜଣାଇ ଦେଉଛୁ। ଆମେ ଅନେକ ଦିନ ପୂର୍ବରୁ, ଅନ୍ୟ 7 ପୂର୍ବରୁ ବିଶେଷଜ୍ଞମାନଙ୍କ ସହିତ ଯୋଗାଯୋଗ କରୁ, କିନ୍ତୁ କାର୍ଯ୍ୟକ୍ରମ ପ୍ରଚାର ହେବା ଦିନ ସକାଳ ତକ ବିଶେଷଜ୍ଞମାନଙ୍କର ଉପସ୍ଥିତି ଆମକୁ ସୂଚନା ମିଳିନଥାଏ। ସେମାନେ ସମ୍ପୂର୍ଣ୍ଣ ଭାବରେ ଆମକୁ ସ୍ୱୀକୃତି ପ୍ରଦାନ କରିନଥାନ୍ତି। ଆମର ଭୟ ଏଇଟା ରହିଛି ଯେ ଆମେ ଘୋଷଣା କରିଦେବୁ, କୌଣସି ବିଷୟବସ୍ତୁ ଦେଇକି ଆପଣଙ୍କୁ ସୂଚନା ଦେଇଦେବୁ, କିନ୍ତୁ ଯଦି ସେହି ବିଷୟବସ୍ତୁ ଉପରେ ନିର୍ଦ୍ଦିଷ୍ଟ ବିଶେଷଜ୍ଞ ଶେଷ ମୁହୂର୍ତ୍ତରେ ମନା କରିଦିଅନ୍ତି, ତାହେଲେ ପୁଣି ସୂଚନା ଦେବାର କୌଣସି ମୂଲ୍ୟ ରହିବ ନାହିଁ। ଯଦି ଆମ ସହିତ ବିଶେଷଜ୍ଞମାନେ 2 ପୂର୍ବରୁ ଆମକୁ ସ୍ୱୀକୃତି ପ୍ରଦାନ କରନ୍ତେ ଏବଂ ନିର୍ଦ୍ଦିଷ୍ଟ ଭାବରେ ସେହିଦିନ ଉପସ୍ଥିତ ରହିବା ପାଇଁ ହଁଟିଏ କରନ୍ତେ, ତାହେଲେ ଆପଣଙ୍କୁ 2 ପୂର୍ବରୁ ଆମେ ସୂଚନା ପ୍ରଦାନ ନିଶ୍ଚିତ ଭାବରେ କରିପାରିବୁ। ଆଗରୁ ମଧ୍ୟ ଥରୁଟିଏ 2 ଆମେ ପୂର୍ବରୁ ସୂଚନା ଦେଇଛୁ। ଏଣୁ ଏହିସବୁ ଛୋଟିଆ ଛୋଟିଆ ସମସ୍ୟା ଯୋଗୁଁ ଶ୍ରୋତାଙ୍କୁ ଠିକ୍ ସମୟରେ ସୂଚନା

0: ରଖିବାକୁ ପଡ଼ିବ। ତେଣୁ ଆଶା କରୁଛୁ ଯେ ଆପଣ ଅନୁରୋଧ କରନ୍ତୁ, ଦିନ ତମାମ ସମୟ ମିଳୁଛି ଆପଣଙ୍କୁ, ଆପଣଙ୍କର ଅନୁରୋଧ ପଠାନ୍ତୁ। ପ୍ରତ୍ୟେକ ମଙ୍ଗଳବାର ଦିନ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 10ଟାରେ ଶୁଣନ୍ତୁ। ପ୍ରତ୍ୟେକ ଶୁକ୍ରବାର ଦିନ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ରାତି 10ଟାରେ ଶୁଣନ୍ତୁ। ପର୍ଯ୍ୟାପ୍ତ ସମୟ ମିଳୁଛି, କିନ୍ତୁ ଅନେକ ଅନୁରୋଧ କଲା ସତ୍ତ୍ୱେ ମଧ୍ୟ ଶ୍ରୋତାଙ୍କର ଅନୁରୋଧ ଆମକୁ ପହଞ୍ଚି ପାରୁନାହିଁ, ତେଣୁ ସେହି କାର୍ଯ୍ୟକ୍ରମକୁ ବର୍ତ୍ତମାନ ଆଉ ପରିବର୍ତ୍ତନ କରାଯାଇପାରିବ ନାହିଁ। ଆଶା କରୁଛୁ ଯେ ଆପଣ ବୁଝିବେ, ଆମକୁ ସହଯୋଗ କରିବେ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ଗ୍ରାମ ସୁଲାହି ଜିଲ୍ଲା ଝାରସୁଗୁଡ଼ାରୁ, ଲେଖିଛନ୍ତି ଦଳଗୋବିନ୍ଦ ମିଶ୍ର। ପ୍ରଥମେ ସେ କାର୍ଯ୍ୟକ୍ରମର ଉପସ୍ଥାପକ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି, ମୁଁ ଆପଣଙ୍କ ଆକାଶବାଣୀର ସମସ୍ତ କାର୍ଯ୍ୟକ୍ରମ ନିୟମିତ ଶୁଣି ବହୁତ ଭଲ ଲାଗେ। ଗତ ମେ ମାସ 5 ତାରିଖରେ ପ୍ରସାରିତ ହେଲୋ ଡକ୍ଟର କାର୍ଯ୍ୟକ୍ରମରେ ଲୌହହୀନତା ବିଷୟରେ ଫୋନ୍ ଇନ୍ କାର୍ଯ୍ୟକ୍ରମରୁ ଅନେକ କଥା ଜାଣିହେଲା, ତେଣୁ ଡକ୍ଟର ମହାଶୟଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଇଦେବେ।
0: ଶ୍ରୋତାବନ୍ଧୁ, ଗତ ମେ ମାସ 5 ତାରିଖ ଯେଉଁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର ହୋଇଥିଲା, ସେହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ଜାଣି ଆମକୁ ଖୁସି ଲାଗୁଛି। ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ସମ୍ପୃକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇକି ଆସିଥିବା ବିଶେଷଜ୍ଞ ବା ଡାକ୍ତର ମହାଶୟଙ୍କୁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ।
1: ଏଠାରେ ସେ ଅଭିଯୋଗ ଭରା କଥାଟି ମଧ୍ୟ ଲେଖିଛନ୍ତି, ଗତ 7 ତାରିଖ ଗୁରୁବାର ଦିନ ହ୍ୟାଲୋ ଆକାଶବାଣୀରେ ମୋର କଲ୍ ଲାଗିଥିଲା ଓ ଯାହା ରବିବାର ଦିନ ମୁଁ ଶୁଣିଥିଲି, ଅତି ଦୁଃଖର ସହ ଜଣାଉଛି ଯେ ସେହି ଦିନର ଉପସ୍ଥାପିକା ନମିତା ମହୋଦୟା ଅନ୍ୟ ଶ୍ରୋତାମାନଙ୍କ ସହ ବହୁତ ଆଦରରେ କଥା ହୋଇ ସେମାନଙ୍କ ମନପସନ୍ଦର ଗୀତ ଶୁଣାଇଥିଲେ, ମାତ୍ର ମୋ ପାଳି ଆସିଲା ବେଳେ ସେ ମୋ ସହ ଭଲ ଭାବରେ କଥା ହୋଇନଥିଲେ ଓ ମୁଁ ଅନୁରୋଧ କରିଥିବା ଗୀତଟି ନାହିଁ ବୋଲି କହି ଫୋନ୍ଟି କାଟିଦେଇଥିଲେ ଓ ତାଙ୍କ ହିସାବରେ ଅନ୍ୟ ଗୀତ ଶୁଣାଇଥିଲେ। ଏହାଦ୍ୱାରା ମୁଁ ବହୁତ ଆଘାତ ପାଇଛି ଓ ଅପମାନିତ ଅନୁଭବ କରୁଛି। ଆକାଶବାଣୀ ସମସ୍ତଙ୍କ ପାଇଁ ସମାନ, ଜଣେ ଶ୍ରୋତା ସହ ଏମିତି ପକ୍ଷପାତିତା ଠିକ୍ ନୁହେଁ। ଆମେ ଗ୍ରାମାଞ୍ଚଳ ଶ୍ରୋତା ବହୁତ ଆଶା ନେଇ କଲ୍ କରୁ, ଏଣୁ ଆମ ସହ ଭଲ କଥା ନ ଲାଗି ମନପସନ୍ଦର ଗୀତ ନ ଶୁଣାଇଲେ ମନ ଦୁଃଖ ହୁଏ ବୋଲି କହିଛନ୍ତି।
0: ଶ୍ରୋତାବନ୍ଧୁ, ଗତ ଫୋନ୍ ଇନ୍ କାର୍ଯ୍ୟକ୍ରମ ଯାହା ପ୍ରତି ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ ରେକର୍ଡିଂ ହୁଏ, ସେହି କାର୍ଯ୍ୟକ୍ରମରେ ସେଦିନ ଉପସ୍ଥାପନ ଦାୟିତ୍ୱରେ ଥିଲେ ନମିତା ଅପା ଏବଂ ଆପଣଙ୍କ ସହ କଥାବାର୍ତ୍ତା ହେଲା ବେଳକୁ ଆମେ ମଧ୍ୟ ଉପସ୍ଥିତ ଥିଲୁ। ଆପଣ ଯେତେ ଗୋଟି ଚଳଚ୍ଚିତ୍ରର ଗୀତ ଅନୁରୋଧ କରୁଥିଲେ ସବୁଯାକ ଅତି ପୁରୁଣା ଚଳଚ୍ଚିତ୍ରର ଗୀତ, ଯାହାକି ଆମ ପାଖରେ ଗଚ୍ଛିତ ନଥିଲା, ଏବଂ ଉପସ୍ଥାପିକା ମହାଶୟ ଆପଣଙ୍କୁ ବାରମ୍ବାର ସୁଯୋଗ ଦେଉଥିଲେ ଯେ ଅନ୍ୟ କିଛି କୁହନ୍ତୁ ଯାହାକି ଆମ ପାଖରେ ଗଚ୍ଛିତ ଥିବ, ସେଥିରୁ ଶୁଣେଇବୁ। ଆପଣଙ୍କର ଅନୁରୋଧର ଗୀତ ଆମ ପାଖରେ ନଥିଲେ ଆପଣଙ୍କୁ ଶୁଣେଇବୁ କେମିତି? ତେଣୁ ଦୀର୍ଘ ସମୟ ଧରି ଆପଣଙ୍କ ସହିତ କଥାବାର୍ତ୍ତା କଲା ସତ୍ତ୍ୱେ ମଧ୍ୟ ଆପଣ ଆମ ପାଖରେ ଥିବା ଅନୁରୋଧ ଗୀତଟି କହିପାରିଲେ ନାହିଁ, ଏବଂ ଶେଷ ମୁହୂର୍ତ୍ତରେ ଆପଣ କହିଲେ କି ଆପଣଙ୍କ ପସନ୍ଦର ଗୋଟେ ଗୀତ ଆମକୁ ପରଷି ଦେବେ ବୋଲି, ତେଣୁ ଆମେ ଆମର ପସନ୍ଦର ଗୀତ ସେଦିନ ପ୍ରଚାର କରିଥିଲୁ। ଦେଖନ୍ତୁ ଶ୍ରୋତାବନ୍ଧୁ, ପ୍ରଥମ କଥାଟି ହେଉଛି ଯେ କେଉଁ ଶ୍ରୋତା ଆମର ନିଜର ଏବଂ କେଉଁ ଶ୍ରୋତା ପର, ଏମିତି ଭାବନା ଆମ ପାଖରେ ନାହିଁ। ଶ୍ରୋତା ହିଁ ଆମର ସମ୍ପତ୍ତି, ଶ୍ରୋତାଙ୍କ ସହିତ ଆମର ସମ୍ପର୍କ, ତେଣୁ ଯେଉଁ ଶ୍ରୋତାଙ୍କର ଫୋନ୍ କଲ୍ ଆସେ ଆମେ ନିଶ୍ଚିତ ଭାବରେ ତାଙ୍କ ସହିତ ଭଲରେ କଥା ହଉ, ସମ୍ମାନର ସହ କଥା ହଉ, ତାଙ୍କରି କଥାବାର୍ତ୍ତା ପ୍ରଚାର କରିବା ପାଇଁ ତ ଆମେ ଅଛୁ। ତେଣୁ ଏମିତି ଗୋଟେ ଭାବନା ରଖିବା, ଏମିତି ଗୋଟେ ଭ୍ରାନ୍ତ ଧାରଣା ରଖିବା ଯେ ଶ୍ରୋତାଙ୍କୁ ଆପଣ ଭଲ ଭାବରେ ସମ୍ମାନ ଦେଉନାହାନ୍ତି ବା କଥାବାର୍ତ୍ତା କରୁନାହାନ୍ତି, ଏଇଟା ଠିକ୍ ନୁହଁ। ଆପଣଙ୍କର ମନର ଭାବନାକୁ ଆପଣ ଲେଖିଦେଇଛନ୍ତି, କିନ୍ତୁ କାର୍ଯ୍ୟକ୍ରମ ଗୁଡ଼ାକ ଏମିତି କଥା ଯେ କାହାର ମନର ବ୍ୟକ୍ତିଗତ ଭାବନାକୁ ପ୍ରଚାର କରାଯାଇପାରିବ ନାହିଁ। କୌଣସି କାରଣବଶତଃ ଆପଣଙ୍କୁ ଭଲ ଲାଗୁ ଥାଇ ନପାରେ, ତେଣୁ ସେହି କାରଣଗୁଡ଼ାକ ଆକାଶବାଣୀ ମାଧ୍ୟମରେ ଆପଣଙ୍କର ବ୍ୟକ୍ତିଗତ ଜୀବନର କାହାଣୀ କ'ଣ ଆପଣ ପ୍ରଚାର କରିବା ପାଇଁ ଚାହିଁବେ? ବ୍ୟକ୍ତିଗତ ଜୀବନ ବ୍ୟକ୍ତିଗତ ରଖନ୍ତୁ ଏବଂ ଆକାଶବାଣୀ ସହିତ ସୁନ୍ଦର ସମ୍ପର୍କ ରଖନ୍ତୁ। ଶ୍ରୋତା ଆମ ପାଇଁ ସବୁବେଳେ ସ୍ୱାଗତ ଯୋଗ୍ୟ, ନମସ୍ୟ, ଏବଂ ଶ୍ରୋତାଙ୍କ ସହିତ ସବୁବେଳେ ଆମର ସମ୍ପର୍କ ଅତି ସୁନ୍ଦର। ତେଣୁ ଆଶା କରୁଛୁ ଯେ ଆଗକୁ ଆପଣ ଏହିସବୁ କଥାକୁ ଭୁଲିବେ ଏବଂ ଅଭିମାନ କରିବେ ନାହିଁ। ଆକାଶବାଣୀ ଶ୍ରୋତାଙ୍କ ସେବାରେ ଅଛି, ଆପଣ ଅନୁରୋଧ କରିଥିବା ଗୀତ ଯଦି ଆମ ପାଖରେ ଗଚ୍ଛିତ ଥାଏ ତାହେଲେ ଆମେ ନିଶ୍ଚିତ ଭାବରେ ଶୁଣେଇବୁ।
1: ସେ ବିନୀତ ଅନୁରୋଧ କରିଛନ୍ତି ଯେ ଆପଣ ଏହି ବିଷୟରେ ବିଚାର କରି ଭବିଷ୍ୟତରେ ଯେପରି ସମସ୍ତ ଶ୍ରୋତାଙ୍କ ସହ ସମାନ ଓ ସୌଜନ୍ୟପୂର୍ଣ୍ଣ ବ୍ୟବହାର କରାଯାଏ ଏବଂ ଅନୁରୋଧ ଗୀତ ଠିକ୍ ଭାବରେ ପ୍ରସାରିତ ହୁଏ ସେଥିପ୍ରତି ଧ୍ୟାନ ଦେବେ। ପୁଣି ଲେଖିଛନ୍ତି ଯେ ଗତ 1 ତାରିଖରେ ଏହିପରି ଏକ ଅଭିଯୋଗ କରିଥିଲି, ଏହା ମୋର ଦ୍ୱିତୀୟ ଅଭିଯୋଗ।
0: ଯାହା ସବୁ ବର୍ତ୍ତମାନ ଆପଣ ଲେଖିଛନ୍ତି ତାର ଉତ୍ତର ତ ଆମେ ଦେଇସାରିଲୁଣି। ଯଦି ଆପଣ ଚିଠି ପାଇଛୁ କାର୍ଯ୍ୟକ୍ରମ ଆଜି ଶୁଣୁଥିବେ ତାହେଲେ ନିଶ୍ଚିତ ଭାବରେ ଆପଣ ଆପଣଙ୍କର ଭ୍ରାନ୍ତ ଧାରଣାରୁ ଦୂରେଇ ଯିବେ। କୌଣସି ଶ୍ରୋତାଙ୍କୁ ଆମେ ପାତର ଅନ୍ତର କରୁନା, ପୁଣି ଥରେ ଆମେ କହି ରଖୁଛୁ ଯେ ଶ୍ରୋତା ହିଁ ଆମର ସମ୍ପତ୍ତି, ଶ୍ରୋତାଙ୍କ ସହିତ ସମ୍ପର୍କ ଆମ ଭଲ, ତେଣୁ ଶ୍ରୋତା ତାଙ୍କର ବ୍ୟକ୍ତିଗତ ଜୀବନର କାହାଣୀ ସବୁ ଆକାଶବାଣୀ ମାଧ୍ୟମରେ ନ କହିକି ତାକୁ ବ୍ୟକ୍ତିଗତ ଭାବରେ ରଖନ୍ତୁ ଏବଂ ଆକାଶବାଣୀ ସହିତ ଆପଣଙ୍କର ସୁନ୍ଦର ସମ୍ପର୍କ ଟିକକ ଆପଣ ବଞ୍ଚାଇ ରଖନ୍ତୁ। ଆମେ ଆଗକୁ ଚେଷ୍ଟା କରିବୁ ଆପଣଙ୍କର ଅନୁରୋଧ ଭରା ଗୀତଗୁଡ଼ାକ ଆପଣଙ୍କୁ ପରଷି ଦେବା ପାଇଁ। ତାହେଲେ ଆଶ୍ୱସନା

0: ଆଜି ଶ୍ରୋତାବନ୍ଧୁମାନଙ୍କର ହ୍ୱାଟ୍ସଆପ୍ ମାଧ୍ୟମରେ ଯେତିକି ଚିଠିପତ୍ର ଯେତିକି ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ସବୁ ଶ୍ରୋତାଙ୍କୁ ଆମର ବିନମ୍ର ଅନୁରୋଧ ଯେ କାର୍ଯ୍ୟକ୍ରମ ଶୁଣିକି କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ହିଁ ଆମକୁ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ପଠାନ୍ତୁ। ଆମକୁ ଚିଠି ପଠାଇବା ପାଇଁ ଆମର ଠିକଣା ଆପଣମାନେ ଟିପି ରଖନ୍ତୁ।
1: ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉ ଥରେ କହି ରଖୁଛୁ 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ସବୁକୁ ନେଇ, ଚିଠିପତ୍ର ସବୁକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।
1: ମୁଁ ଆଶ୍ୱସନା ପଟ୍ଟନାୟକ।
0: ଏବେ ଆମକୁ ବିଦାୟ ଦିଅନ୍ତୁ।
1: ନମସ୍କାର।
2: ପ୍ରଚାର କଲୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଓ ଆଶ୍ୱସନ ପଟ୍ଟନାୟକ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ତେବେ ତା ପୂର୍ବରୁ କିଛି ସୂଚନା।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ
7: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
9: ଅପା
10: ହଁ,
9: ଦେଖ,
10: ହାପି ବର୍ଥଡେ ଭାଇ।
9: ଦେଖ, ବାଃ, ମୋର ଫେଭରେଟ୍ କଲର୍।
10: ସବୁବେଳେ ସପିଂ,
9: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ୍?
11: ସେଭିଂ କରିବାର ବି ବୟସ ଏଇଟା।
12: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା। RBI କହେ,
13: କର ସଠିକ ଆରମ୍ଭ, ହୁଏ ଫାଇନାନ୍ସିଆଲି ସ୍ମାର୍ଟ।
9: ବାପା, ଦିଅ 3000।
14: କାହିଁକି?
9: ମୋର ପକେଟ୍ ମନି।
14: ଆରେ ଏବେ ମାତ୍ର 2000 କ୍ୟାଶ୍ ଅଛି।
9: ଆରେ ବାପା, ବୁଲେଟ୍ ଟ୍ରେନ୍ ଯୁଗରେ ସଗଡ଼ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
14: ଆରେ ବା, ମତେ ବି ଶିଖା, ନିଜର 1000 ନେଇଯା,
9: ତମ ମୋବାଇଲ ଦିଅ,
14: ନେଇଯା।
15: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
16: ସହଜ ଅଟେ ପ୍ରତିଦିନ ନେଣ ଦେଣ।

ନମସ୍କାର, ଶୁଭ ସନ୍ଧ୍ୟା। ଆମ ପ୍ରିୟର ଶ୍ରୋତା ବନ୍ଧୁମାନଙ୍କୁ ଏହି ଗୋଧୂଳି ବେଳାର ମନୋରମ ମନ ମତାଣିଆ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ଯୁବବନ୍ଧୁ, ରବିବାରର ସନ୍ଧ୍ୟା ବିଶ୍ରାମର ସନ୍ଧ୍ୟା। ଏହି ସନ୍ଧ୍ୟା ମନରେ ଫୁର୍ତ୍ତି, ଶରୀରରେ ଶକ୍ତି ଭରିଦେବାର ସନ୍ଧ୍ୟା। ଏମିତି ଏକ ସନ୍ଧ୍ୟାରେ ମନ ଖୋଜି ମନୋରଞ୍ଜନଟିଏ, ସେହି ମନୋରଞ୍ଜନକୁ ପୂରଣ କରିବା ପାଇଁ ଆମ ଯୁବବାଣୀ ପରସିଦିଏ ମନୋରଞ୍ଜନର କାର୍ଯ୍ୟକ୍ରମ, ଯେଉଁଥାଏ ନାନା ଗୀତ ସଙ୍ଗୀତ, ସୂଚନା, ତଥ୍ୟ ଓ କାହାଣୀ। ତେଣୁ ତ ଏହି ମନ ମତାଣିଆ କାର୍ଯ୍ୟକ୍ରମ ଆପଣମାନଙ୍କ ପାଇଁ ଯୁବବାଣୀର ପ୍ରସ୍ତୁତି ମନୋରଞ୍ଜନୀ।

0: ସାରି କିଛି ମନୋରଞ୍ଜନ ସମ୍ପର୍କରେ, କିଛି ଆମ ଆଧୁନିକତା ସମ୍ପର୍କରେ, କେବେ ଗୀତର କଥା, କେବେ ସିନେମାର କଥା, ପୁଣି କେବେ ହୋଇଥାଉ ଆମ ଶୃଙ୍ଗାରର କଥା। ହେଲେ ଆଜି କଥା ଅଲଗା, ଆଜିର ବିଷୟବସ୍ତୁ ଅଲଗା। ଯୁବବନ୍ଧୁ, ଆଜିର କଥାକୁ ଆରମ୍ଭ କରିବା ପୂର୍ବରୁ ଆସନ୍ତୁ ଟିକେ ଯିବା ରାସ୍ତା କଡ଼ ଆଡ଼କୁ। ରାସ୍ତା କଡ଼ରେ ବସିଥିବା ସେହି ମଳିନ ଆଖିଗୁଡ଼ିକୁ କେବେ କିଛି ମୁହୂର୍ତ୍ତ ପାଇଁ ସ୍ଥିର ହୋଇ ଅନାଇଛନ୍ତି? ସେହି ଆଖିରେ ନା କୌଣସି ଅଭିଯୋଗ ଥାଏ, ନା ଥାଏ କୌଣସି ଦାବି, ଥାଏ କେବଳ ଅସହାୟତା ଏବଂ ଟିକିଏ ଆଦର ପାଇବାର ନୀରବ ଆକୁଳତା। ଆମେ ଯେଉଁମାନଙ୍କୁ ବୁଲା ଜୀବଜନ୍ତୁ ବୋଲି ଆଖି ଏଡ଼ାଇ ଦେଇଥାଉ, ସେମାନଙ୍କ ପ୍ରତିଦିନ ଆମ ସହରର ଗଳିକନ୍ଦିରେ କଟିଥାଏ। ପ୍ରତିଦିନ ସେମାନେ କରନ୍ତି ଜୀବନ ଓ ମୃତ୍ୟୁର ସଂଘର୍ଷ, ଏକ ଏମିତି ଅଦୃଶ୍ୟ ଯୁଦ୍ଧ ଯେଉଁଠାରେ ନିଜ ଖାଇବା ପାଇଁ, ନିଜ ରହିବା ପାଇଁ ଆଉ ନିଜ ଜୀବନ ବଞ୍ଚାଇବା ପାଇଁ ସେମାନେ କରୁଥାନ୍ତି ସଂଘର୍ଷ। ଗୋଟିଏ ବୁଲା କୁକୁର ଯେତେବେଳେ କାହା ପାଖକୁ ଲାଙ୍ଗୁଡ଼ ହଲାଇ ହଲାଇ ଆସିଥାଏ, ସେ କେବଳ ଖାଦ୍ୟ ମାଗେ ନାହିଁ, ସେ ମାଗିଥାଏ ବିଶ୍ୱାସର ସେତୁ ବାନ୍ଧିବାର ଆଶା। କିନ୍ତୁ ତା ବଦଳରେ ତାକୁ ଅନେକ ସମୟରେ ମିଳେ ଏକ ଶକ୍ତ ଗୋଇଠା କିମ୍ବା ପଥରର ମାଡ଼। ସେମିତି ମା ବୋଲି ପୂଜା କରୁଥିବା ଆମେ ଗୋମାତାକୁ ଅନେକ ସମୟରେ ଶକ୍ତ ବାଡ଼ିରେ ପିଟିଥାଉ, କାଢ଼ି ଦେଇଥାଉ, ଖେଦି ଦେଇଥାଉ ଆମ ଘର ବାରଣ୍ଡାରୁ। ପ୍ରକୃତିର ପ୍ରକୋପ ମଧ୍ୟ ସେମାନଙ୍କୁ ଅଗ୍ନି ପରୀକ୍ଷା ଦେବା ପାଇଁ ବାରମ୍ବାର ବାଧ୍ୟ କରିଥାଏ। ପ୍ରବଳ ବର୍ଷା, ପ୍ରବଳ ଶୀତରେ ଯେଉଁ ସମୟରେ ମଣିଷ ଗରମ କମ୍ବଳ ଘୋଡ଼େଇ ହୋଇ ନିଜ ଘର ମଧ୍ୟରେ ଶୋଇଥାଏ, ସେ ସମୟରେ ବୁଲା ମା କୁକୁରଟି ରାସ୍ତା କଡ଼ରେ, କୌଣସି ଦୋକାନ ପିଣ୍ଡାରେ ବା କାହାର ଛାତ ତଳେ ନିଜ ନବଜନ୍ମିତ ଶିଶୁମାନଙ୍କୁ ଢାଙ୍କି ରଖିବା ପାଇଁ, ଖାଦ୍ୟ ଯୋଗାଇ ଦେବା ପାଇଁ ଚେଷ୍ଟା କରୁଥାଏ। ସେହି ସମୟରେ ତାର ଆଖିର ମମତା ଓ ଭୟ ଯେକୌଣସି ପାଷାଣ ହୃଦୟକୁ ତରଳାଇ ଦେଇପାରେ। ବୈଶାଖ ଜ୍ୟେଷ୍ଠର ସେହି ଡହ ଡହ ଖରାବେଳର କଥା ହେଉ ବା ପ୍ରବଳ ବର୍ଷାର ସନ୍ଧ୍ୟା, କି ହେଇଥାଉ ହାଡ଼ଭଙ୍ଗା ଶୀତର ରାତି, ସବୁ ସମୟରେ ସେମାନେ ସେହି ରାସ୍ତା କଡ଼ରେ ପଡ଼ି ରୁହନ୍ତି, ଟିକେ ଖାଦ୍ୟ ପାଇଁ ଏପଟ ସେପଟ, ଏ ଦ୍ୱାର ସେ ଦ୍ୱାର ହୁଅନ୍ତି। ସେମାନେ ପ୍ରତିଦିନ ଆମରି ସହରରେ, ଆମ ଗାଁରେ, ଗଳିକନ୍ଦିରେ ଜୀବନ ଓ ମୃତ୍ୟୁ ସହ ଏକ ଅଦୃଶ୍ୟ ଯୁଦ୍ଧ ଲଢ଼ୁଥାନ୍ତି, କେବେ ଖାଦ୍ୟ ପାଇଁ, କେବେ ସ୍ନେହର ପ୍ରତୀକ୍ଷାରେ, ପୁଣି କେବେ ପ୍ରକୃତିର ପ୍ରକୋପରୁ ବଞ୍ଚିବା ପାଇଁ, ପୁଣି ଏକ ମାର ସଂଘର୍ଷରେ। ଖାଇବା ଟିକେ ପାଇଁ, ସ୍ନେହ ଟିକେ ପାଇଁ ସେମାନେ ଦୌଡ଼ି ଆସନ୍ତି ମଣିଷ ପାଖକୁ। ହେଲେ ପୃଥିବୀର ସବୁଠାରୁ ଶ୍ରେଷ୍ଠ ଜୀବ ମଣିଷ, ଯା ମନରେ ଅନେକ କ୍ଷମା, ଦୟା, ଚିନ୍ତା କରିବାର ଶକ୍ତି ଅଛି, ସେ ବେଳେବେଳେ ଭୁଲିଯାଏ ତାର ଶ୍ରେଷ୍ଠତାକୁ। ଶକ୍ତ ଚାପୁଡ଼ା ବା ଗୋଇଠା ବା ପଥର ମାଡ଼ରେ ଖେଦି ଦେଇଥାଏ ସେହି ନିରୀହ ନିଷ୍ପାପ ବୁଲା ଜୀବଜନ୍ତୁଙ୍କୁ। ଶ୍ରୋତାବନ୍ଧୁ, ଆମ ଦେଶର, ଆମ ଜାତିର, ଆମ ପରିବେଶର, ଆମ ଗାଁ ଗହଳିର, ଆମ ରାସ୍ତାଘାଟର ଏହି ବୁଲା ଜୀବଜନ୍ତୁ ଏକ ଅଭିନ୍ନ ଅଂଶ। ଏମାନଙ୍କ ବିନା କେବେ ମଧ୍ୟ ଆମ ପରିବେଶ ପୂର୍ଣ୍ଣ ହୋଇପାରିବ ନାହିଁ। ସେମାନେ ନିଜର ଆହାର ଓ ଆଶ୍ରୟସ୍ଥଳୀ ପାଇଁ ରାସ୍ତାଘାଟ ଉପରେ ନିର୍ଭର କରନ୍ତି, ଆମ ଉପରେ ନିର୍ଭର କରନ୍ତି। ସେମାନଙ୍କ ପ୍ରତି କ୍ରୋଧ ନୁହେଁ, ବରଂ ଦୟା ଓ ସହାନୁଭୂତି ଦେଖାଇବା ଆମର କର୍ତ୍ତବ୍ୟ। ସରକାରୀ ପ୍ରଶାସନ ଏବଂ ଜନସାଧାରଣର ମିଳିତ ଭାବରେ ଚେଷ୍ଟା କଲେ ହିଁ ଆମେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜିପାରିବା। ଆମ ଶାସ୍ତ୍ରରେ ଲେଖା ହୋଇଛି, ଦୟା ହିଁ ଧର୍ମର ମୂଳଦୁଆ। ଭଗବାନଙ୍କ ପ୍ରତୀକ ଭାବରେ ପୂଜା କରୁଥିବା ଜୀବଜନ୍ତୁମାନଙ୍କୁ ସତରେ ନିଜ ମନରୁ ଟିକେ ଦୟା ଦେଖାଇବା, ଟିକେ ସ୍ନେହ ଯୋଗାଇଦେବା, ସେମାନଙ୍କୁ କିଛି ସମୟ, କିଛି କ୍ଷଣ ପାଇଁ ଆଶ୍ରୟ ଦେଇଦେବା, ଘରେ ବଳିଥିବା ଖାଦ୍ୟକୁ ବାହାରେ ଫୋପାଡ଼ି ନ ଦେଇ ସେମାନଙ୍କୁ ଖାଇବାକୁ ଦେବା, ଖରାଦିନରେ ବାହାରେ ସେମାନଙ୍କ ପାଇଁ ପିଇବାର ପାଣିର ବ୍ୟବସ୍ଥାଟିଏ କରିବା। ସେହି ନିରୀହ ମୂକ ଜୀବଜନ୍ତୁଙ୍କ ପାଇଁ ଟିକେ ସମ୍ବେଦନଶୀଳ ହେବା ଆମ ମାନବିକ କର୍ତ୍ତବ୍ୟ। ଆମର ସାମାନ୍ୟ ଦୟା ସେମାନଙ୍କ ଅନ୍ଧକାର ଜୀବନରେ ଆଲୋକ ଭରିଦେଇପାରେ। ଆମେ ସମସ୍ତେ ମନେ ରଖିବା ଯେ ବୁଲା ଜୀବଜନ୍ତୁମାନେ ମଧ୍ୟ ଏହି ପ୍ରକୃତିର ଏକ ଅଂଶ, କେବଳ ମଣିଷ ଦ୍ୱାରା ପରିବେଶ ସୃଷ୍ଟି ହୁଏ ନାହିଁ। ତେଣୁ ଏହି ପରିବେଶର ସୁରକ୍ଷା ପାଇଁ ଆମେ ଆମ ଆଖପାଖର ଜୀବଜନ୍ତୁ, ବୃକ୍ଷ, ଲତା ସବୁକିଛିକୁ ସମାନ ଭାବରେ ବଞ୍ଚାଇ ରଖିବାକୁ ଚେଷ୍ଟା କରିବା।
1: ଜିନ୍ଦଗୀ ଏକ

0: ଗୀତ ପରେ ପରେ ଆସନ୍ତୁ ଆଜିର ସାକ୍ଷାତ କାଟି ଶୁଣିବା, ଆମ ଗହଣରେ ଥିବା ଯୁବ ଅତିଥିଙ୍କୁ ଭେଟିବା। ଆଜିର ସମୟରେ ଯେଉଁଠି ମଣିଷ ଅନ୍ୟ ମଣିଷର ମନକୁ ବୁଝିପାରେ ନା, ସେଠାରେ ଆମ ଗହଣରେ ଥିବା ଆଜିର ଅତିଥି ବୁଝିପାରନ୍ତି ଶବ୍ଦବିହୀନ ଜୀବଜନ୍ତୁମାନଙ୍କ ଯନ୍ତ୍ରଣାକୁ। ଆଗକୁ ପାଦ ବଢ଼ାଇ ନିଅନ୍ତି ଅନେକ ନେତୃତ୍ୱ। ପେଶାରେ ଜଣେ ଆଇନଜୀବୀ ହେଲେ ମଧ୍ୟ ନିଶା ତାଙ୍କର ଜୀବେଦୟା। ତାଙ୍କ ସହ କଥା ହେବା, କିଛି ଅନୁଭୂତି ଶୁଣିବା ଆଉ ଜାଣିବା ବୁଲା ଜୀବଜନ୍ତୁଙ୍କ ଥଇଥାନରେ ଯୁବ ନେତୃତ୍ୱ ତଥା ଯୁବପିଢ଼ିର ଦାୟିତ୍ୱ। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମ ମନୋରଞ୍ଜନୀ ସନ୍ଧ୍ୟାକୁ ସହୃଦୟ ସ୍ୱାଗତ ଜଣାଉଛୁ।
1: ଧନ୍ୟବାଦ।
0: ଆଜିର ସାକ୍ଷାତକାରକୁ ଆରମ୍ଭ କରିବା ଆଗରୁ ଆପଣ ନିଜ ସମ୍ପର୍କରେ କିଛି କୁହନ୍ତୁ।
1: ମୋର ନାମ ଶିବାନନ୍ଦ ପ୍ରଧାନ। ମୋର ଘର ଭବାନୀପାଟଣା। ପେଶାରେ ମୁଁ ଜଣେ ଆଇନଜୀବୀ। କଳାହାଣ୍ଡି ଜିଲ୍ଲା ଓ ଦୌରାଜଜ କୋର୍ଟରେ ମୁଁ ଆଇନଜୀବୀ ଭାବରେ କାର୍ଯ୍ୟରତ ଅଛି। ଏହା ବ୍ୟତୀତ ମୁଁ ମୋର ଖାଲି ସମୟରେ ଯେତେ ହେଇପାରେ ମୋ ଦ୍ୱାରା ମୁଁ ଚେଷ୍ଟା କରେ ବୁଲା ଜୀବଜନ୍ତୁ, ବୁଲା କୁକୁର ହଉ, ଗାଈ ହଉ, ଷଣ୍ଢ ହଉ, ବଳଦ ହୁଅନ୍ତୁ, ସେମାନଙ୍କ ପ୍ରତି ମୁଁ କିଛି କେମିତି କରିପାରିବି ସେଭଳିଆ ମୁଁ ଚେଷ୍ଟାରତ ରୁହେ ସବୁବେଳେ।
0: ଆଜିର ସମୟରେ ତ ମଣିଷ ମଣିଷ ଭିତରେ ବି ଅନେକ ତିକ୍ତତା ଦେଖିବାକୁ ମିଳୁଛି। ସେମିତି ଏକ ସମୟରେ ଆପଣଙ୍କ ମନରେ ବୁଲା ଜୀବଜନ୍ତୁଙ୍କ ପାଇଁ ଏତେ ସେବା ମନୋଭାବ, ଏତେ ସ୍ନେହ, ଭଲ ପାଇବା କେମିତି ଘର କରି ନେଇଛି?
1: ମୁଁ ଗୋଟିଏ ସାଧାରଣ ଚାଷୀ ପରିବାରରୁ ଆସେ, ତ ଏଇଟା ଗୋଟିଏ ସାଧାରଣତଃ ଭାବରେ ଛୁଆବେଳୁ ହିଁ ମୁଁ ଦେଖି ଆସୁଛି। ଆମ ଘରେ ଗାଈ କୁକୁର ସବୁବେଳେ ଆଖପାଖରେ ରହୁଛନ୍ତି। ସେଇ ଯେଉଁ ଛୁଆବେଳୁ ବର୍ତ୍ତମାନ ଯେଉଁ ଦେଖି ଆସିଛି, ତ ତାଙ୍କ ପ୍ରତି ଗୋଟିଏ ଭଲ ପାଇବା ଆସିବା, ତାଙ୍କ ପ୍ରତି ଗୋଟେ ମମତା ଆସିବା, ସ୍ନେହ ଆସିବା, ଏଇଟା ଗୋଟେ ସ୍ୱାଭାବିକ। ତ ମୋର ଛୁଆବେଳୁ ହିଁ ତାଙ୍କ ପ୍ରତି ଗୋଟେ ଭଲ ପାଇବା ଅଛି, ଆକର୍ଷଣ ଅଛି, ଆଉ ଦୁର୍ବଳତା ରହିଆସିଛି ସବୁବେଳେ। ଦେଖନ୍ତୁ, ଆମେ ଯେତେବେଳେ ଘରେ କୌଣସି ଜୀବଜନ୍ତୁକୁ ପାଳନ କରୁଛେ, ଆମେ ତା ମାଆଠୁ ନେଇ ଆସିକି ଗୋଟେ ନିଜର ପୋଷ୍ୟ ସନ୍ତାନ ଭାବରେ କରୁଛେ, ତ ଏଇଟା ଗୋଟେ ବାସ୍ତବିକ ଆଉ ସ୍ୱାଭାବିକ ଜିନିଷ କି ଆମର ତାଙ୍କ ପ୍ରତି ଭଲ ପାଇବା ରହିବ, ଗୋଟେ ଦାୟିତ୍ୱବୋଧ ରହିବ। କିନ୍ତୁ ଯେତେବେଳେ ଆମେ ଦେଖୁଛେ କୌଣସି ବୁଲା କୁକୁରଟିଏ ବାହାରେ ବୁଲୁଛି, ବୁଲା ଗାଈଟିଏ ବାହାରେ ବୁଲୁଛି, ତାଙ୍କର ଦାୟିତ୍ୱ ନେବା ପାଇଁ କେହି ନାହିଁ, ତ ଯେତେବେଳେ ମୁଁ ସେମାନଙ୍କର ପାଇଁ କିଛି କାମ କରେ ମୋତେ ଖୁସି ଲାଗେ, ଭିତରୁ ଗୋଟେ ତୃପ୍ତି ଅନୁଭବ ହୁଏ।
0: ତାହା ତ

0: ସ୍ୱାଭାବିକ କଥା। ହେଲେ ଅନେକ ସମୟରେ ଦେଖାଯାଏ ଯେ ଭାଇ ପୋଷା ଜୀବଜନ୍ତୁମାନଙ୍କୁ ଘରର ସଦସ୍ୟ ଭଳି ରଖାଯାଏ, ହେଲେ ବୁଲା ଗାଈ କି କୁକୁର ଘର ବାରଣ୍ଡାରେ ଆଶ୍ରୟ ନେଲେ ସେମାନଙ୍କୁ ତଡ଼ି ଦିଆଯାଏ, ଏ ପ୍ରତି ଆପଣଙ୍କର କ'ଣ ମତାମତ ରହିଛି?
1: ମୁଁ ତ ମୋର ବ୍ୟକ୍ତିଗତ ମତରେ ଏଇଟା ହେଉଛି ଗୋଟେ ରୁଗ୍ଣ ମାନସିକତା ଯେ ଆପଣ ଘରେ ପାଳିତ ପଶୁପକ୍ଷୀ ପ୍ରତି ଯତ୍ନବାନ ହେଉଛନ୍ତି, ଦାୟିତ୍ୱବାନ ହେଉଛନ୍ତି, କିନ୍ତୁ ବାହାରେ ଯେତେବେଳେ ବୁଲୁଛନ୍ତି ସେଇ କୁକୁରଟା ବୁଲା କୁକୁର କିମ୍ବା ବୁଲା ଗାଈ ହେଲେ ଆପଣ ତା ପ୍ରତି ଗୋଟେ ଘୃଣ୍ୟ ବ୍ୟବହାର କରୁଛନ୍ତି, ଅଥବା ବହୁତ କ୍ଷେତ୍ରରେ ଦେଖାଯାଏ କି ସେମାନେ ତାଙ୍କ ପ୍ରତି ଶାରୀରିକ ଅତ୍ୟାଚାର ବି କରୁଛନ୍ତି। ଏଇଟା ହେଉଛି ମୋର ମତରେ ଗୋଟେ ରୁଗ୍ଣ ମାନସିକତା ଯେଉଁଟାକି ବିଲକୁଲ ମଧ୍ୟ ହେବା କଥା ନୁହଁ।
0: ଭାଇ ଆପଣ ଯେଉଁ କହିଲେ ଯେ ମାନସିକତା ହିଁ ହେଉଛି ଏହା ପଛରେ ପ୍ରଥମ କାରଣ, ତେବେ ଏହି ମାନସିକତାକୁ ରୋକିବା ପାଇଁ ଜୀବଜନ୍ତୁମାନଙ୍କୁ ସୁରକ୍ଷିତ କରିବା ପାଇଁ ସେମାନଙ୍କୁ ଏହି ଅତ୍ୟାଚାରରୁ ବଞ୍ଚାଇବା ପାଇଁ ଆମ ଭାରତୀୟ ସମ୍ବିଧାନରେ କ'ଣ ସବୁ ନିୟମ ବା ଅଧିନିୟମ ଗୁଡ଼ିକ ଅଛି? ଯେହେତୁ ଆପଣ ପେସାରେ ଜଣେ ଆଇନଜୀବୀ, ସେ ଉପରେ ଟିକେ ଆଲୋକପାତ କରନ୍ତୁ ଯାହାଦ୍ୱାରା ଜୀବଜନ୍ତୁଙ୍କୁ ସୁରକ୍ଷିତ କରିହେବ।
1: ନିଶ୍ଚିତ ଭାବରେ ଦେଖନ୍ତୁ, ଯେତେବେଳେ ବି ଆମେ ମାନବମାନଙ୍କର ଅଧିକାର ଉପରେ କହୁ, ଆମେ ସମ୍ବିଧାନକୁ ସବୁବେଳେ ଆଗରେ ରଖିକି କରୁ କି ଏଇଟା ହେଉଛି ମନୁଷ୍ୟମାନଙ୍କର ଅଧିକାର, ଗୋଟେ ନାଗରିକ ହିସାବରେ ମୋର ଅଧିକାର, କିନ୍ତୁ ଯେତେବେଳେ ଦାୟିତ୍ୱ ଜିନିଷଟା ପଳେଇ ଆସେ ସେତେବେଳେ ଆମେ ପଛଘୁଞ୍ଚା ଦେଉ। ଆପଣ ଯେଉଁ ପ୍ରଶ୍ନଟା ପଚାରିଲେ ବର୍ତ୍ତମାନ କି ଭାରତୀୟ ସମ୍ବିଧାନରେ କିଛି ସେଭଳିଆ ବ୍ୟବସ୍ଥା ଅଛି କି ସେଭଳିଆ କିଛି ନିୟମ ଅଛି କି, ନିଶ୍ଚିତ ଭାବରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 51 ଜି ଆର୍ଟିକଲ 51 ଜି ରେ ସେଇଠି ଉଲ୍ଲେଖ ଅଛି କି ଦିସ୍ ଇଜ୍ ଦ ଫଣ୍ଡାମେଣ୍ଟାଲ ଡ୍ୟୁଟିଜ୍ ଅଫ୍ ଏଭ୍ରି ସିଟିଜେନ୍ ଟୁ ସୋ କମ୍ପେସନ୍ ଟୁୱାର୍ଡ଼ସ୍ ଦି ଆନିମଲ୍। ଏଇଟା ହେଉଛି ପ୍ରତ୍ୟେକ ନାଗରିକର ମୌଳିକ ଦାୟିତ୍ୱ ରହିବା କଥା କି ସେମାନେ ପଶୁପକ୍ଷୀ ପ୍ରତି ଯତ୍ନବାନ ହେବେ, ତାଙ୍କ ପ୍ରତି ସହନଶୀଳ ହେବେ ଏବଂ ତାଙ୍କୁ ଭଲ ପାଇବା ଦେବେ। ଏହା ବ୍ୟତୀତ ତାଙ୍କର ସୁରକ୍ଷା ପାଇଁ ବି ଗୋଟେ ଆମର ଆକ୍ଟ ଅଛି, ପ୍ରିଭେନ୍ସନ୍ ଅଫ୍ କ୍ରୁଏଲିଟି ଟୁ ଆନିମଲ୍ 1960, ଯେଉଁଟାକି ବହୁତ ପୁରୁଣା ଅଧିନିୟମଟା, ଆଜିକି 60-64 ବର୍ଷ ପୁରୁଣା ଅଧିନିୟମ, କିନ୍ତୁ ସେଇ ଅଧିନିୟମଟା ବର୍ତ୍ତମାନ ମଧ୍ୟ କାର୍ଯ୍ୟରତ, ଯେଉଁଥିରେ କି ଆପଣ ନିକଟସ୍ଥ ଥାନାରେ ଯଦି କୌଣସି ପଶୁପକ୍ଷୀ ପ୍ରତି ଅତ୍ୟାଚାର ହେଉଛି ଆପଣଙ୍କ ନଜରରେ ଆସୁଛି ତାହେଲେ ଆପଣ ଅଭିଯୋଗ କରିପାରିବେ।
0: ବହୁତ ବହୁତ ଧନ୍ୟବାଦ ଭାଇ ଯେ ଏତେ ଭଲ ତଥ୍ୟଟି ଆପଣ ଆମକୁ ଦେଇଛନ୍ତି। ଏବେ ଟିକେ କଥା ହେବା ଆପଣଙ୍କ ଅନୁଭୂତି ସମ୍ପର୍କରେ। ଆପଣ ତ କହିଲେ ଆପଣ ଅନେକ ସମୟରେ ବୁଲା ଜୀବଜନ୍ତୁମାନଙ୍କ ପାଇଁ କାର୍ଯ୍ୟ କରନ୍ତି, ସେ ମଧ୍ୟରୁ ଆପଣଙ୍କର ମନେ ଥିବା ଗୋଟିଏ ସୁନ୍ଦର ସ୍ମୃତି ଆମ ସହ ବାଣ୍ଟି ନିଅନ୍ତୁ।
1: ମୁଁ ବୁଲା ଜୀବଜନ୍ତୁ ମାନଙ୍କ ପାଇଁ ଯେତେ ହୁଏ ସବୁବେଳେ କାର୍ଯ୍ୟ କରିବା ପାଇଁ ଚେଷ୍ଟିତ ରୁହେ। ମୋର ଘର ପାଖରେ ବି ରୁହନ୍ତି 8-10 ଜଣ ବୁଲା କୁକୁର ରୁହନ୍ତି, ମୁଁ ଚେଷ୍ଟା କରିକି ସେମାନଙ୍କୁ ଆଶ୍ରୟ ଦେବା, ମୋ ପାଖରେ ସହଜ ହୁଏନି କାରଣ ମୁଁ ଯେଉଁ ଜାଗାରେ ରହୁଛି ସେଇଟା ହେଉଛି ସରକାରୀ ଘରଟା, ତ ମୋ ପାଖରେ ହୁଏନି କି ମୁଁ ସେମାନଙ୍କୁ ଆଶ୍ରୟ ଦେଇପାରେ, କିନ୍ତୁ ଯେତେବେଳେ ବର୍ଷା ହୁଏ ମୁଁ ଚେଷ୍ଟା କରେ ଘରର କବାଟଟା ଖୋଲିଦେବି କିଛି ସମୟ ପାଇଁ ସେମାନେ ରହିଯାଆନ୍ତୁ ବୋଲି। ସବୁଦିନ ରାତିରେ ହେବ ସେମାନଙ୍କୁ ଖାଇବାକୁ ଦିଏ, ପ୍ରତିଦିନ ଟିକେ ଗାଈ ମୋ ଘର ଦେଇ ଯାଆନ୍ତି, ସେମାନେ ମୋ ଘରର ଠିକଣା ଜାଣିଛନ୍ତି, ସେ ମୋ ଘର ପାଖରେ ରହିଯାଆନ୍ତି, ସେମାନଙ୍କର ଅଭ୍ୟାସ ବି ହେଇଯାଇଛି କି ସେମାନେ ଆମର ଘର ଦୁଆର ପାଖରେ ଛିଡ଼ା ହେଇକି ଗେଟ୍ ପାଖରେ ଛିଡ଼ା ହେଇଗଲେ ଡାକିବେ, ସେମାନେ ତାଙ୍କର ଗୋଟେ ଅଭ୍ୟାସ ଅଛି, ସେମାନେ ଡାକନ୍ତି, ଆମେ ଘରୁ ବାହାରିକି ମୋ ଦ୍ୱାରା ଯଥାସମ୍ଭବ ହୁଏ, ଏମିତି ନୁହଁ କି ବହୁତ ଦେଇଦିଏ ୟା କମ୍ ଦେଇଦିଏ, ଯଥାସମ୍ଭବ ହୁଏ ମୁଁ ସବୁବେଳେ ତାଙ୍କୁ ଖାଇବାକୁ ୟା ପିଇବାକୁ ଦେବାକୁ ଚେଷ୍ଟା କରେ। ମୁଁ ଗୋଟିଏ ଛୋଟ ଘଟଣାବଳୀ ଯେଉଁଟା ମୋର ବ୍ୟକ୍ତିଗତ ମୁଁ ନିଭେଇଛି ସେ ଜିନିଷ ମୁଁ ଆପଣଙ୍କୁ କହୁଛି। ଏଇଟା ହେଉଛି ଭୁବନେଶ୍ୱରର କଥା, 2-3 ମାସ ତଳର କଥା। ମୁଁ ଏମିତି ବାଇକ୍ରେ ଯାଉଥାଏ, ଦେଖିଲି ଗୋଟେ କୁକୁର ଗୋଟେ ସେ ପାଖାପାଖି ବୁଲୁଛି, ତାର ପେଟ ତଳେ 3-3.5 କିଲୋ ଓଜନର ଗୋଟେ ଟ୍ୟୁମର ଝୁଲିକି ରହିଥାଏ, ଯେଉଁଟାକି ତାର ଚଲାବୁଲା କରିବା, ବସା ଉଠା କରିବା ତା ପାଇଁ ବହୁତ କଷ୍ଟକର ହୋଇଥାଏ। ଗୋଟେ ସଂସ୍ଥା ସହିତ ଜଡ଼ିତ ଅଛି ଭୁବନେଶ୍ୱରରେ, ଯେଉଁମାନେ ବୁଲା ପଶୁପକ୍ଷୀମାନଙ୍କର ଯତ୍ନ ନିଅନ୍ତି, ତାଙ୍କର ଚିକିତ୍ସା କରାନ୍ତି, ତାଙ୍କୁ ସେ ସମୟରେ ଯୋଗାଯୋଗ କଲି, ସ୍ପିକ୍ ଫର୍ ଆନିମଲ୍ ବୋଲି ସେ ସଂସ୍ଥାର ନାଁ, ମୁଁ ତାଙ୍କ ସହିତ ଯୋଗାଯୋଗ କଲି, ତାଙ୍କ ସହାୟତାରେ ସେଇ ଯେଉଁ ବୁଲା କୁକୁରଟାକୁ ଆମେ ରେସ୍କ୍ୟୁ କରିକି ନେଲୁ, ସେଇଠି ତାର ଅପରେସନ୍ ହେଲା, ସର୍ଜରୀ ହେଲା ଏବଂ ସେଇଠି ସେ ରିକଭରି ହେଲା। 2-3 ମାସ ରିକଭରି ହେଲା ପରେ ତାକୁ ଆଣିକି ଆମେ ଯେଉଁ ଜାଗାରୁ ରେସ୍କ୍ୟୁ କରିଥିଲୁ ତାକୁ ସେଇ ଜାଗାରେ ଆମେ ପୁଣି ଥରେ ଛାଡ଼ିଲୁ। ତ ସବୁବେଳେ ଆମର ମୁଖ୍ୟ ଉଦ୍ଦେଶ୍ୟ ରୁହେ, ଆମେ ଯଦି କୌଣସି ଜାଗାରୁ କୌଣସି ପଶୁପକ୍ଷୀକୁ ଉଦ୍ଧାର କରୁଛୁ ତାର ଚିକିତ୍ସା ପାଇଁ କିମ୍ବା ଅନ୍ୟ କୌଣସି ଜିନିଷ ପାଇଁ, ତାର ଚିକିତ୍ସା ପରେ ଆମେ ସବୁବେଳେ ଧ୍ୟାନ ଦେଉ କି ଯେଉଁ ଜାଗାରୁ ସେ ରେସ୍କ୍ୟୁ ହେଇଛି ସେଇ ଜାଗାରୁ ଆମେ ତାକୁ ରିଲୋକେଟ୍ ଆଉ ଥରେ କରିବା ପାଇଁ।
0: ତେବେ ଏମିତି କାହିଁକି କରାଯାଏ?
1: ଏହାର କାରଣ ହେଉଛି ଯେତେ ବି ବୁଲା ପଶୁପକ୍ଷୀ ଅଛନ୍ତି, ମୁଖ୍ୟତଃ କରିକି ବୁଲା କୁକୁର, ଏମାନେ ହେଉଛନ୍ତି ଗୋଟେ ଟେରିଟୋରିଆଲ ଏନିମଲ। ତ ଆପଣ ବି ଗୋଟିଏ ଜିନିଷ ନଜର କରିଥିବେ, ସେମାନେ ଗୋଟିଏ ଅଞ୍ଚଳରେ ହିଁ ନିଜକୁ ଘର କରିକି ରୁହନ୍ତି, ସେମାନେ ନା କୌଣସି ଅଞ୍ଚଳରେ ଯାଇକି ରହନ୍ତି କିମ୍ବା ଅନ୍ୟ କୌଣସି ଅଞ୍ଚଳରେ ଯଦି ବୁଲା କୁକୁର କିମ୍ବା ଅନ୍ୟ କୌଣସି ଜୀବଜନ୍ତୁ ଆସିଲେ ସେମାନେ ତାଙ୍କୁ ପଶେଇ ଦିଅନ୍ତିନି। ତ ଆମେ ଯଦି ଅନ୍ନେସେସରୀ ଭାବରେ ତାଙ୍କର ରହିବା ଜାଗାଟାକୁ ଆମେ ଯଦି ଡିଷ୍ଟର୍ବ କରୁଛେ ତ ସେମାନେ କମ୍ଫର୍ଟେବୁଲ ଫିଲ୍ କରିବେନି, କାରଣ ଏମାନେ ସବୁବେଳେ ଗୋଟେ ଟେରିଟୋରି କରିକି ହିଁ ରୁହନ୍ତି।
0: ସତରେ ଆପଣଙ୍କ ଅନୁଭୂତି ଶୁଣି ତ ଖୁବ୍ ଭଲ ଲାଗିଲା। ହେଲେ ଏବେ ମନରେ ଗୋଟେ ପ୍ରଶ୍ନ ଆସୁଛି ଭାଇ, ଯେ ଆମେ ମଣିଷ ଆମ ପାଖରେ ତ ପରିପ୍ରକାଶର ମାଧ୍ୟମ ଅଛି, ଆମେ ଆମ କଥାକୁ ଆମ ଭାବନାକୁ ପରିପ୍ରକାଶ କରିପାରୁ। ହେଲେ ସେହି ମୂକ ଜୀବଜନ୍ତୁ ଯେଉଁମାନେ ନିଜ

0: ତାକୁ କହିପାରନ୍ତିନି, ସେମାନଙ୍କ ଆବଶ୍ୟକତା, ସେମାନଙ୍କ ଯନ୍ତ୍ରଣାକୁ ଆପଣ କେମିତି ବୁଝନ୍ତି?
1: ମୁଁ ବ୍ୟକ୍ତିଗତ ଭାବରେ କହିବି, କାରଣ ପଶୁପକ୍ଷୀଙ୍କର ନିଜର ତ ଶବ୍ଦ ନାହିଁ କହିବା ପାଇଁ, ତ ଆପଣ ତା'ର ବ୍ୟବହାରରୁ ତା'ର ଚାଲିଚଳନରୁ ଆପଣ କିଛିଟା ଜିନିଷ ମାନେ ମାର୍କ କରିପାରିବେ। ଦ୍ୱିତୀୟ ଜିନିଷ ହେଉଛି ଫୁଡ଼ ଆଉ ସେଲ୍ଟର, ଯେଉଁଟା ଆମେ କହୁଛୁ ଖାଇବା ଆଉ ରହିବା, ଗୋଟେ ମଣିଷର ମୌଳିକ ଆବଶ୍ୟକତା। ତ ସେ ଜିନିଷ ଗୋଟେ ବୁଲା କୁକୁର ହେଉ କିମ୍ବା ବୁଲା ଗାଈ ହେଉ, ତାଙ୍କୁ ମଧ୍ୟ ଭୋକ ଲାଗେ, ତାଙ୍କୁ ମଧ୍ୟ ବର୍ଷା ହେଲେ ସେମାନେ ବି ଗୋଟେ ଛାତ ଖୋଜୁଛନ୍ତି ବା କୌଣସି ଆଶ୍ରୟସ୍ଥଳେ ଖୋଜୁଛନ୍ତି, ଅଥବା ଖରା ହେଲେ କୌଣସି ଗୋଟେ ଗଛ ତଳ ଖୋଜୁଛନ୍ତି। ତ ଖାଇବା ଏବଂ ରହିବା, ଫୁଡ଼ ସେଲ୍ଟର, ଏଇଟା ହେଉଛି ଗୋଟେ ବୁଲା ପଶୁମାନଙ୍କର ମଧ୍ୟ ଆବଶ୍ୟକତା, ଯେଉଁଟାକି ଗୋଟେ ଆମେ ସାଧାରଣ ମଣିଷ ଭାବରେ ଗୋଟେ ଆମର ଗୋଟେ ହେଉଛି ମୋରାଲ ଦାୟିତ୍ୱ, ଗୋଟେ ଆମର ସାମାଜିକ ଦାୟିତ୍ୱ, ଏସବୁ ଜିନିଷ ବୁଝିବା କଥା। ଆମେ
0: ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଚିନ୍ତା ହେଲା ଯେ ବୁଲା ପଶୁ ପକ୍ଷୀମାନଙ୍କ ଠାରୁ ଅନେକ ରୋଗ ବ୍ୟାପୁଛି, ଯେମିତି କୁକୁର କାମୁଡ଼ିବାରୁ ରେବିସ୍ ବା ଜଳାନ୍ତକ ରୋଗ ହୋଇଥାଏ, ସେମିତି ଅନେକ ରୋଗ ହେଉଛି। ତ ସେଥିପାଇଁ ହିଁ ଦେଖାଯାଏ ଯେ ସେଇ ଭୟ ପାଇଁ ଲୋକମାନେ ବୁଲା ଜୀବଜନ୍ତୁମାନଙ୍କୁ ଆଶ୍ରୟ ଦେବା ପାଇଁ ବା ଖାଦ୍ୟ ଦେବା ପାଇଁ ଟିକେ କୁଣ୍ଠା କରନ୍ତି। ଏହି ସମ୍ପର୍କରେ ଆପଣ କ'ଣ କହିବେ?
1: ଆପଣ ପ୍ରଶ୍ନଟା ପଚାରିଲେ ରେବିସ୍ ବା ଜଳାତଙ୍କ ରୋଗ, ଏଇଟା ନିଶ୍ଚିତ ଭାବରେ ବିଗତ କିଛି ବର୍ଷ ମଧ୍ୟରେ ୟାର ସଂଖ୍ୟା ବି ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ତ ଏଇଥିପାଇଁ ଆମକୁ ପ୍ରଥମେ ସଜାଗ ହେବାକୁ ପଡ଼ିବ। ମୁଁ ମନେକର କୌଣସି 5-6 କୁକୁରଙ୍କୁ ଖାଇବାକୁ ଦେଉଛି, ଏଇଟା ହେଉଛି ମୋର ବ୍ୟକ୍ତିଗତ ଦାୟିତ୍ୱ କି ମୁଁ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସହିତ ଯୋଗାଯୋଗ କରି ସେମାନଙ୍କର ଷ୍ଟେରିଲାଇଜେସନ୍ ବନ୍ଧ୍ୟାକରଣ ବ୍ୟବସ୍ଥା କରାଇବା କଥା। ଦ୍ୱିତୀୟ ଜିନିଷ, ପ୍ରତିବର୍ଷ ତାଙ୍କର ଭ୍ୟାକ୍ସିନେସନ୍ ବା ଟୀକାକରଣ, ଯେଉଁଟା ଆଣ୍ଟିରେବିସ୍ ଭ୍ୟାକ୍ସିନ୍ ଯେଉଁ ଦିଆହେଉଛି କୁକୁରମାନଙ୍କୁ, ସେ ଜିନିଷ ଦେବାର ବ୍ୟବସ୍ଥା ମୁଁ କରିବା କଥା। ସେଥିପାଇଁ ଜନସାଧାରଣ ବି ସଚେତ ହେବାକୁ ପଡ଼ିବ, ତା ସହିତ ସେହି ଅଞ୍ଚଳର ପୌରପାଳିକା କିମ୍ବା ମ୍ୟୁନିସିପାଲିଟି ତାଙ୍କର ସହଯୋଗର ସହିତ ହିଁ ଏଇ ଜିନିଷଟା ଆମେ ଆଗକୁ ବଢ଼ାଇ ପାରିବା।
0: ଆପଣ କହିଲେ ପୌରପାଳିକାର କଥା, ପୌରପାଳିକାର କଥାରୁ ମନେ ପଡ଼ିଲା ଯେ ଅନେକ ବର୍ଷ ଆଗରୁ ଆମ ସହରରେ, ଆମ ପୌରାଞ୍ଚଳରେ କାଞ୍ଜିଘର ସବୁ ରହୁଥିଲା, ଯେଉଁମାନେ ବୁଲା ପଶୁପକ୍ଷୀ ବା ଗାଈଗୋରୁକୁ ଆଶ୍ରୟ ଦେଉଥିଲେ, କିନ୍ତୁ ଆଜି ସେହି ବୁଲା ଗାଈଗୋରୁମାନେ ରାସ୍ତାଘାଟରେ ବୁଲି ବୁଲୁଛନ୍ତି। ଗାଈଗୋରୁ ହୁଅନ୍ତୁ ବା ବୁଲା କୁକୁର ହୁଅନ୍ତୁ, ସେମାନଙ୍କ ପାଇଁ ରାସ୍ତାରେ ଅନେକ ଅଘଟଣ ମଧ୍ୟ ଘଟୁଛି, ଅନେକ ଉପଦ୍ରବ କରୁଛନ୍ତି ସେହି ଗାଈଗୋରୁମାନେ। ଏହାର ସମାଧାନ କେମିତି କରିହେବ?
1: ତା'ର ସମାଧାନ ଆମକୁ ତୃଣମୂଳ ସ୍ତରରୁ କରିବାକୁ ପଡ଼ିବ। ଯେଉଁ ବୁଲା ଗାଈ, ବଳଦ ଏବଂ ଷଣ୍ଢ ରାସ୍ତା ଉପରେ ବୁଲୁଛନ୍ତି, ତା'ର ସମାଧାନ ପାଇଁ ଆମେ ପ୍ରଥମତଃ ତା'ର ମୁଖ୍ୟ କାରଣ ବୁଝିବା। ପ୍ରଥମତଃ ହେଉଛି, ଆଗରୁ ଆମେ ଯେତେବେଳେ 20-25 ବର୍ଷ ପଛକୁ ଦେଖିବା, ପ୍ରତି ଗାଁ ପ୍ରତି ସହରରେ ଚାରଣଭୂମି ଯଥେଷ୍ଟ ଥିଲା, ଯେଉଁଥିପାଇଁ କି ବୁଲା ଗାଈ ହୁଅନ୍ତୁ ବା ବଳଦ ହୁଅନ୍ତୁ, ଷଣ୍ଢ ହୁଅନ୍ତୁ, ସେମାନେ ସହରରେ ସେତିକି ଦୃଷ୍ଟିଗୋଚର ହେଉନଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଜମିର ଅଭାବ, ସହରୀକରଣର ବୃଦ୍ଧି ହେଇ ଚାଲୁଛି, ତ ସେଇଥିପାଇଁ ଚାରଣଭୂମିଟା ବହୁତ ଧୀରେ ଧୀରେ ସୀମିତ ହେବାକୁ ଆସୁଛି। ତା ଫଳରେ କ'ଣ ହେଉଛି, ଗାଈ ବଳଦ ଷଣ୍ଢ ଯେଉଁମାନେ ଅଛନ୍ତି, ସେମାନେ ଖାଦ୍ୟ ଅନ୍ୱେଷଣରେ ସହର ଆଡ଼କୁ ହେଉଛନ୍ତି, ପ୍ରଥମ ଜିନିଷ। ଆଉ ଗୋଟେ ଜିନିଷ ଏ ଜାଗାରେ ମୁଁ କହିବାକୁ ଚାହିଁବି, ଆଗରୁ କ'ଣ ନା ହେଉଥିଲା, ଗାଈ ଗୋରୁକୁ ସେମାନେ ଗୋଟେ ଗୃହପାଳିତ ପଶୁ ହିସାବରେ ତାଙ୍କର ଯତ୍ନ କରିକି ସେମାନେ ଘରେ ରଖୁଥିଲେ, କିନ୍ତୁ ଆଜି ତା'ର ଗୋଟେ ବହୁତ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଗାଈ ଯେତେ ଦିନ ଦୁଗ୍ଧ ଦେଉଛି, ମା ଦୁଗ୍ଧ ଦେବାର କ୍ଷମତା ରହୁଛି, ଆମେ ଗାଈର ଯତ୍ନ କରୁଛେ, କିନ୍ତୁ ଯେତେବେଳେ ଗାଈଟା ବୃଦ୍ଧା ହେଇଯାଉଛି ବା ଦୁଗ୍ଧ ଦେବାର କ୍ଷମତା ତା'ର ରହୁନାହିଁ, ଆମେ ତାକୁ ଛାଡ଼ି ଦେଉଛେ। ଏଇଟା ମଧ୍ୟ ହେଉଛି ଦ୍ୱିତୀୟ କାରଣ, ଯେଉଁଥିପାଇଁ କି ରାସ୍ତାଘାଟରେ ବହୁତ ସଂଖ୍ୟକ ଗାଈ ଗୋରୁ ଦେଖିବାକୁ ମିଳୁଛନ୍ତି। ତ ତା'ର ସମାଧାନ ଉପରେ ଯଦି ଆମେ ଦେଖିବା, ପ୍ରଥମେ ଆମେ ସମସ୍ତେ ଏକଜୁଟ ହେଇକି ଗୋଶାଳାର ବ୍ୟବସ୍ଥା କରିପାରିବା, ଏବଂ ଦ୍ୱିତୀୟ ସ୍ତରରେ ସରକାରଙ୍କର ସହାୟତାରେ ଆମେ ସେଲ୍ଟର ହୋମ୍, କାଉ ସେଲ୍ଟର ହୋମ୍ ବା ଗାଈମାନଙ୍କର ଥଇଥାନ ପାଇଁ ବ୍ୟବସ୍ଥା କରିପାରିବା।
0: ଆପଣଙ୍କର ଏସବୁକୁ ନେଇ ଭବିଷ୍ୟତର ଆଉ କ'ଣ କ'ଣ ଚିନ୍ତା ରହିଛି ସେ ସମ୍ପର୍କରେ କୁହନ୍ତୁ।
1: ଦେଖନ୍ତୁ, ବ୍ୟକ୍ତିଗତ ଭାବରେ ତ ମୁଁ ଆଇନଜୀବୀ, ମୋର ପେଶାଟା ଆଇନ, କିନ୍ତୁ ସବୁବେଳେ ବୁଲା ଜୀବଜନ୍ତୁଙ୍କ ପାଇଁ ମୋର ସବୁ ଗୋଟେ ଭଲ ପାଇବା ଆଉ ଦୁର୍ବଳତା ରହିଆସିଛି। ତ ଭବିଷ୍ୟତରେ ମୋର ଏହା ଲକ୍ଷ୍ୟ ଅଛି କି ମୁଁ ଗୋଟେ ପ୍ରପର ସେଲ୍ଟର ହୋମ୍, ଯେଉଁଟା କହୁଛନ୍ତି, ଯେଉଁଠି ଆମେ ବୁଲା ଜୀବଜନ୍ତୁମାନଙ୍କୁ ଥଇଥାନ ଦେଇପାରିବି, ତାଙ୍କର ଚିକିତ୍ସା ହେଇପାରିବ। ଏଭଳିଆ ଯଦି କୌଣସି ବୁଲା କୁକୁର କିମ୍ବା ଗାଈ ରହୁଛନ୍ତି, ଯେଉଁମାନେ ବହୁତ କ୍ଷେତ୍ରରେ ହୁଅନ୍ତି ନା, ସେମାନେ ବୁଲି ପାରନ୍ତିନି, ଚାଲିପାରନ୍ତି, କେଉଁ କ୍ଷେତ୍ରରେ ଦେଖିବେ ତାଙ୍କର ଗୋଡ଼ ଭାଙ୍ଗି ଯାଇଛି କି ପାରାଲାଇଜ୍, ଏଭଳିଆ ମୁଁ ଗୋଟେ ସେଲ୍ଟରର ଲକ୍ଷ୍ୟରେ ରଖିଛି କି ଯେଉଁଥିରେ ସେମାନଙ୍କର ମୁଁ ଚିକିତ୍ସା କରିପାରିବି, ସେମାନଙ୍କର ପ୍ରପର ଥଇଥାନ ହେଇପାରିବ, ଖାଇବା ପିଇବା ସହିତ ସେମାନେ ଗୋଟେ ଭଲ ଜୀବନ ବଞ୍ଚିପାରିବେ।
0: ତେବେ ଆପଣଙ୍କ ସହ ତ ଅନେକ କିଛି କଥା ହେଲୁ, ହେଲେ ଆଜିର ସାକ୍ଷାତକାରଟି ଶେଷ କରିବା ପୂର୍ବରୁ ଆପଣ ଆମ ଯୁବ ସମାଜ ପାଇଁ କେଉଁ ବାର୍ତ୍ତାଟି ଦେବେ ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ବୁଲା ପଶୁ ପକ୍ଷୀମାନଙ୍କ ପ୍ରତି ଯତ୍ନଶୀଳ ହେବା, ଏଇଟା ହେଉଛି ଗୋଟେ ସାମାଜିକ ଦାୟିତ୍ୱ, ସାମ୍ବିଧାନିକ ଦାୟିତ୍ୱ, ଏବଂ ସର୍ବୋପରି ଏଇଟା ହେଉଛି ଆମର ଗୋଟେ ମୋରାଲ ଡ୍ୟୁଟି। ତ ମୋର ଅନୁରୋଧ ସବୁ ଯୁବପିଢ଼ି ତଥା ଶ୍ରୋତାମାନଙ୍କୁ ରହୁଛି, ଯେତେବେଳେ ବି ଆପଣ ଦେଖୁଛନ୍ତି କୌଣସି ବୁଲା ଜୀବଜନ୍ତୁ, ବୁଲା କୁକୁର ହେଉ, ବୁଲା ଗାଈ ହେଉ, ସେମାନେ ଶାରୀରିକ ରୂପରେ କଷ୍ଟ ଅଛନ୍ତି ବା ଭୋକିଲା ଅଛନ୍ତି,

0: ଚେଷ୍ଟା କରନ୍ତୁ ତାଙ୍କର ସେବା କରିବା ପାଇଁ। ଆପଣ ଯଦି ଦେଖୁଛନ୍ତି କୌଣସି ଜାଗାରେ କୌଣସି ଦୁର୍ଘଟଣା ହୋଇକି କୁକୁରଟିଏ ପଡ଼ିଛି କିମ୍ବା ଗାଈଟିଏ ପଡ଼ିଛି, ତ ତତ୍କ୍ଷଣାତ୍ ସରକାରଙ୍କର ଆମର ବୁଲା ପଶୁ ପକ୍ଷୀମାନଙ୍କର ଆମ୍ବୁଲାନ୍ସ ସେବା 1962 ନମ୍ବର, ସେ ନମ୍ବରରେ ଆପଣ କଲ୍ କଲେ ତୁରନ୍ତ ଆମ୍ବୁଲାନ୍ସ ଆସିବ, ସେ ଯେଉଁ ଦୁର୍ଘଟଣାରେ ଶିକାର ହୋଇଛନ୍ତି ତାଙ୍କର ଚିକିତ୍ସା କରିବ। ଏବଂ ଶେଷରେ ମୁଁ ଗୋଟିଏ ଜିନିଷ କହିବି, ଆମର ଭାରତୀୟ ସଂସ୍କୃତିରେ ସବୁବେଳେ ପଶୁପକ୍ଷୀ ଆମର ସଂସ୍କୃତିର ଆମର ସଭ୍ୟତାର ଗୋଟେ ଅଭିନ୍ନ ଅଙ୍ଗ ହିସାବରେ ରହିଆସିଛନ୍ତି। ସିଏ ଆମର ପୂଜାପାଠରେ ହୁଅନ୍ତୁ, ଦେବୀ ଦେବତାଙ୍କର ଗୋଟେ ପାର୍ଶ୍ୱ ହିସାବରେ ହୁଅନ୍ତୁ, ସବୁବେଳେ ସେମାନେ ପୂଜନୀୟ ହୋଇକି ଆସିଛନ୍ତି। ସେ ଆମେ ଗୋମାତାଙ୍କୁ ଦେଖିବା ଅଥବା କୌଣସି ରାସ୍ତାରେ ଦେଖିଲେ ନନ୍ଦୀଙ୍କୁ ଶିବଙ୍କର ବାହନ ହିସାବରେ ଆମେ ପୂଜା କରୁଛୁ, କୌଣସି ଶ୍ୱାନଙ୍କୁ ଦେଖିଲେ କାଳ ଭୈରବଙ୍କର ରୂପରେ ପୂଜା କରୁଛୁ। କିନ୍ତୁ ଆଜିର ସମୟରେ ତାଙ୍କୁ ପୂଜା କରିବା ସହିତ ଆମର ସବୁଠୁ ବଡ଼ ଦାୟିତ୍ୱ ରହୁଛି ସେମାନେ କେଉଁଭଳିଆ ଗୋଟିଏ ସୁନ୍ଦର ଜୀବନ ବଞ୍ଚିପାରିବେ। ଆମେ ଯେହେତୁ ଗୋଟିଏ ମନୁଷ୍ୟ, ଗୋଟିଏ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ଏଇଟା ହେଉଛି ଆମର ଗୋଟିଏ ମାନବିକ ଦାୟିତ୍ୱ ରହୁଛି କି ପ୍ରତ୍ୟେକ ପଶୁପକ୍ଷୀ, ମୁଖ୍ୟତଃ ବୁଲା ପଶୁପକ୍ଷୀ ଯେଉଁମାନେ ବହୁତ ସମୟରେ ଖାଇବାକୁ ପାଆନ୍ତିନି, ବିଭିନ୍ନ ଅତ୍ୟାଚାରର ଶିକାର ହୁଅନ୍ତି, ସେମାନଙ୍କୁ କେଉଁଭଳିଆ ଗୋଟିଏ ଆମେ ବଞ୍ଚିବାର ଅଧିକାର ଦେବା, ଯେଉଁଭଳିଆ ଆମେ ସବୁବେଳେ ଗୋଟିଏ ଜିନିଷ କହିଆସୁଛେ ହ୍ୟୁମାନ୍ ରାଇଟ୍ସ ବୋଲି, ମାନବ ଅଧିକାର ବୋଲି କହିଆସୁଛେ, କେମିତି କେଉଁଭଳିଆ ଏନିମଲ୍ ରାଇଟ୍ସ ପଶୁପକ୍ଷୀମାନଙ୍କର ବି କେଉଁଭଳିଆ ଜୀବନଟା ସରଳ ହେବ, ଖୁସିରେ ରହିବେ ସେମାନେ, ତାଙ୍କୁ ଗୋଟେ ବଞ୍ଚିବାର ଅଧିକାର ଦିଆଯାଇପାରିବ, ସେ ଜିନିଷ ପ୍ରତି ଯୁବପିଢ଼ି ଆମେ ଚେଷ୍ଟିତ ହେବା।
1: ଆପଣଙ୍କ ସହ କଥା ହେଇ ତ ଖୁବ୍ ଭଲ ଲାଗିଲା, ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଲେ ଆଉ ଅନେକ ନିୟମ ସମ୍ପର୍କରେ ମଧ୍ୟ ଜାଣିବାକୁ ମିଳିଲା, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କ ଭଳି ମନୋଭାବ ରଖି ଆମ ଯୁବ ସମାଜ ଆଗେଇ ଆସିଲେ ଆମ ଆଖପାଖରେ ରହୁଥିବା ସେହି ବୁଲା ଜୀବଜନ୍ତୁମାନେ କେତେ ସୁନ୍ଦର ଜୀବନଟିଏ ବଞ୍ଚିପାରିବେ। ତେବେ ଆଜି ତ ସମୟ ହୋଇଗଲାଣି, ଆଜିର ଏହି ସାକ୍ଷାତକାରଟିକୁ ଶେଷ କରିବାକୁ ପଡ଼ିବ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା, ଆପଣଙ୍କର ପ୍ରତ୍ୟେକଟି ଆଶା ପୂରଣ ହେଉ। ଅନେକ ଅନେକ ଧନ୍ୟବାଦ ଭାଇ, ଆମକୁ ଏତେ ସମୟ ଦେଇଥିବାରୁ, ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ ଆଉ ନିଜର ଅନୁଭୂତି ବାଣ୍ଟିଥିବାରୁ। ଆଜି ପାଇଁ ଆପଣଙ୍କ ଠାରୁ ବିଦାୟ ନେଉଛୁ, ନମସ୍କାର।
0: ଧନ୍ୟବାଦ, ନମସ୍କାର।

ଗୀତ ତାଳିତାଳିତ ଆଜି ସମୟ ହୋଇଗଲାଣି ଆପଣମାନଙ୍କଠାରୁ ବିଦାୟ ନେବାର, ଏହି ମନୋରଞ୍ଜନୀ ସନ୍ଧ୍ୟାକୁ ଏଠାରେ ବିରାମ ଦେବାର। ଆଶା କରୁଛି ଆଜିର କାର୍ଯ୍ୟକ୍ରମ ତଥା ସାକ୍ଷାତକାରଟି ଆପଣଙ୍କ ମନକୁ ଛୁଇଁ ପାରିଥିବ। କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆପଣମାନଙ୍କଠାରେ ଛୋଟ ଅନୁରୋଧଟିଏ ରହିଲା। ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଲା ମତାମତ ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ତା ସହ ମତାମତରେ ଲେଖି ଜଣାଇବେ ଆଉ କେଉଁ କେଉଁ ପଦକ୍ଷେପ ନେଇ ହେବ ଆମ ଆଖପାଖରେ ରହୁଥିବା ସେହି ବୁଲା ଜୀବଜନ୍ତୁଙ୍କ ପାଇଁ। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7 6

6001 ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ପଠାଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ପୁଣି ଥରେ ଦେଖା ହେବା ଆଉ ଏକ ମନୋରମ ସନ୍ଧ୍ୟାରେ କିଛି ମନମତାଣିଆ କଥା ଓ ମନୋରଞ୍ଜନ ଭରା ଗୀତ ସାଥିରେ। ସେ ପର୍ଯ୍ୟନ୍ତ ଆପଣମାନଙ୍କ ପ୍ରିୟ ଯୁବାସାଥୀ ସେଫାଳିକୁ ବିଦାୟ ଦିଅନ୍ତୁ। ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ନମସ୍କାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10 ପ୍ରଚାର କରିବ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସ୍ୱର୍ଣ୍ଣପ୍ରଭା ମିଶ୍ର, ଗୁପ୍ତ ପ୍ରସାଦ ପାଢ଼ୀ, ରମେଶ ପଟ୍ଟନାୟକ, ଶର୍ମିଳା ସାମନ୍ତରାୟ ଏବଂ ପ୍ରସଞ୍ଜିତ ମହାନ୍ତି। ଚେତନା ଚିନ୍ତନ ସକାଳ 6:35 ଶୁଣିବେ ଅତିବଡ଼ି ଜଗନ୍ନାଥ ଯାଶ୍ମୀ ରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ସ୍ୱଚ୍ଛ ଜୀବନ ସକାଳ 7:25 ସକାଳ 7:30 ଶ୍ରୀ ରାମଚରିତ ମାନସ। ଚାଷର କଥା ପ୍ରଚାର କରିବୁ ସକାଳ 7:40 ସକାଳ 7:45 ପୁରାତନୀ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଶୀ, ଶିଳ୍ପୀ ହେଲେ ଅଲେଖ ଚନ୍ଦ୍ର ସାମଲ। ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ ସକାଳ 8:30 ଶିଳ୍ପୀ ହେଲେ ନମିତା ଅଗ୍ରୱାଲ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ ସକାଳ 8:45। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00 ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ।

ଛରକା ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନ ଦିନ 12ଟାରେ ରହିଛି ହିନ୍ଦୀ କଥାଚିତ୍ରର ଗୀତ କେତୋଟି ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30ରେ ଶିଳ୍ପୀମାନେ ହେଲେ ଅସୀମା ପଣ୍ଡା ବିଭୁଦତ୍ତ ନାୟକ ପ୍ରଦୀପ କୁମାର ଦଳାଇ ଏବଂ ଚନ୍ଦ୍ରିକା ଦାସ ଚାଷର କଥା ଦିନ 1:10ରେ ଦିନ 1:20ରେ ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45ରେ ଆସନ୍ତାକାଲି ଆମର ତୃତୀୟ ଅଧିବେଶନ ଅପରାହ୍ନ 5ଟାରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ ଯୁବବାଣୀରେ ସାହିତ୍ୟାନ ପ୍ରଚାର କରିବୁ ଅପରାହ୍ନ 5:30ରେ ସନ୍ଧ୍ୟା 6:30ରେ ୟୁବାଶକ୍ତି ଓ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲିକ୍ରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆସନ୍ତାକାଲି ରାତି 7:30ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ଚାଷବାସ ରାତି 8:00ରେ ଗୀତ ଗଜଲର କାର୍ଯ୍ୟକ୍ରମ ଶିଳ୍ପୀ ହେଲେ କବିତା ସେଠ କେତୋଟି ସମ୍ବଲପୁରୀ ଗୀତ ପ୍ରଚାର କରିବୁ ରାତି 8:15ରେ ଶିଳ୍ପୀମାନେ ହେଲେ ବିଭୂତିଭୂଷଣ ପଟ୍ଟନାୟକ ଓ ତପସ୍ୱିନୀ ପଟେଲ ସ୍ପୋର୍ଟସ୍ କେନ୍ ରାତି 8:30ରେ ରାତି 9:15ରେ ସ୍ପଟ୍ଲାଇଟ୍ ଓ ରାତି 9:30ରେ ପବ୍ଲିକ୍ ସ୍ପିକ୍ ଏ ସମସ୍ତ କାର୍ଯ୍ୟକ୍ରମ ରିଲିକ୍ରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଆସନ୍ତାକାଲି ରାତି 10:00ରେ ପ୍ରଚାର କରିବୁ ନାଟକ ଅନ୍ୟ ଏକ ଅଭିମନ୍ୟୁ ରଚନା ସନ୍ତୋଷ କୁମାର ପ୍ରଧାନ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ଶ୍ରୋତାବନ୍ଧୁ ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା 248 ମିଟର ତଥା 1206 କିଲୋହର୍ଜ ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର୍ ମାଧ୍ୟମରେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଆଦିବାସୀ ଗୀତ କ୍ରମରେ ପ୍ରଚାର କଲୁ ମୁଣ୍ଡାରୀ ଗୀତ ପରିବେଷଣ କରିଥିଲେ ଦୀନବନ୍ଧୁ ମୁଣ୍ଡା ଓ ସାଥୀ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମର ଗୋଟେ ସଲ୍ୟୁସନ୍ ଆସୁଛି, ମାନେ ଟାୟାର ଟ୍ୟୁବ୍ ସଲ୍ୟୁସନ୍, ସେଇଟା ବି ଲୋକ ପିଲାମାନେ ଶୁଙ୍ଗୁଛନ୍ତି, ନିଶା ନେଉଛନ୍ତି। ଆମର କେତେ ମେଡ଼ିସିନ୍ ଆସୁଛି ତାକୁ ବି ସେମାନେ ନିଶା ହିସାବରେ ନେଉଛନ୍ତି। ତ ଆମର ସବୁବେଳେ ଗୋଟିଏ ଜିନିଷ ହେଲା, ଔଷଧ ହିସାବରେ ଆମେ କେତେ ଜାଗାରେ ନିଶା ଆସୁଛି ତାକୁ ବି ଛୁଟା ପିଲାମାନେ ନେଇକରି ଖାଉଛନ୍ତି। ତାକୁ ଆମର ମାନେ ଯେତେବେଳେ ଦୋକାନମାନଙ୍କର ବି ଯେଉଁ ସେଲ୍ ହେଉଛି ସେ ଟାଇମ୍ ଦେଖିବା ପ୍ରେସ୍କ୍ରିପ୍ସନ୍ ଦେଖିକିରି କିମ୍ବା ଯେଉଁ ପିଲା ଆସୁଛି ତାକୁ ମାନେ ଏଫୋର୍ଡ କରିବା କଥା। ଆମର କାଉନ୍ସିଲିଂ ଏ କରିକିରି ଆୟୁର୍ବେଦର ଗୋଟେ ମୁଁ କେତେ ଯେଉଁମାନେ କି ତାଙ୍କର ଅଜାଣତରେ ମେଡ଼ିସିନ୍ ଦିଆହେଉଛି ଆଉ ସେମାନେ ମଦ ଛାଡ଼ିଛନ୍ତି ଆଜି, ତ ଇଆର ବି ତାର ପ୍ରମାଣ ରହିଛି। ଗୋଟିଏ ଜିନିଷ ହେଲା ମେଡ଼ିସିନ୍ ତ ଆମେ ଦେବା, ମେଡ଼ିସିନ୍ରେ ଛାଡ଼ିବ, କିନ୍ତୁ ତାର ନିଜର ବି ଇଚ୍ଛା ଶକ୍ତି ଥିବାର ଅଛି କି ମୁଁ ନିଶା ଛାଡ଼ିବି ବୋଲିକରି, ତ ସେଇଟା ସେ ଉପରେ ବି ରହୁଛି। ନିଶା ଛାଡ଼ିପାରିବ ଜଣେ, ମାନେ ଏ ନୁହଁ କି ଜଣେ ନିଶା ନେଲା ମାନେ ବିଲକୁଲ ଛାଡ଼ି ନପାରିବ, ତା ନୁହଁ, ନିଶା ଛାଡ଼ିପାରିବ।
1: ତ ଶେଷରେ ଗୋଟେ କଥା କହନ୍ ଯେ ଆଜ୍ଞା, ଏ ନିଶା ନିବାରଣ ଲାଗି ଆପଣ ସମାଜକେ କାଣ ବାର୍ତ୍ତା ଦେବେ?
0: ମୁଁ ଗୋଟିଏ ଜିନିଷ କହିବି ଯେ ନିଶା ଯାହା ବି ଆସୁଛି ତାର ଗୋଟେ ସାମାଜିକ ସ୍ତରରେ ତାକୁ ବିରୋଧ କରିବା ଦରକାର, କ୍ୟାମ୍ପେନିଂ ଦରକାର ସମସ୍ତଙ୍କ ସାମାଜିକ, ଯେ ସବୁ ଏନ୍ଜିଓ ମାନେ ହେଲେ କି ମାନେ ଆମର ଯେତେ ଅର୍ଗାନାଇଜେସନ୍ ରହୁଛନ୍ତି ସମସ୍ତେ ଏହାର ବିରୋଧ କରିବା ଦରକାର। ସବୁଥିର ମୂଳ ହେଲା ସଚେତନ, ପବ୍ଲିକ ସଚେତନ ହେଲେ ଏ ନିଶା ନିବାରଣ ନିଶ୍ଚିତ ରୂପେ ସକ୍ସେସ ହେବ।
1: ତ ଆଜ୍ଞା, ଆପଣଙ୍କୁ ଭବାନୀପାଟଣାରେ ଭେଟିକରି ବହୁତ ଖୁସି ଲାଗିଲା, ଆପଣ ଆମ ସଙ୍ଗେ କଥାବାର୍ତ୍ତା ହେବାର ଲାଗି ସମୟ ଦେଲେ। ତ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ।
2: ତମାଖୁ ମନେ ଯଦି ନେଇ ଖେତୁ ବେଲେ ଆମର ଶରୀର ବି ବନେ ରହିତା ରେ ଭେ, ଆରୁ ଆମର ପରିବାର ବି ସୁସ୍ଥ ନେ ରହିତୁ।
1: ମୁଇଁ ତ ଧନ୍ୟବାଦ ଦେଇଛେ ନା ଆଜ୍ଞା, କେ ବୋଲନୁ ତୁଇ ଗୋଟେ ବି ଧନ୍ୟବାଦ ଦେଇ ଦେ।
2: ହଁ, ମୁଇଁ ବି ଗୋଟେ ଧନ୍ୟବାଦ ଦେଲି ରେ ଭେ। ତାର ସଙ୍ଗେ ସଙ୍ଗେ ଚାଷୀ ଭାଇ ଭଉଣୀ ମାନଙ୍କର ସାଙ୍ଗେ କଥା ହେବାର ସମୟ ହେଲା। ଚାଷୀ ଦଦା ଉଠକେ ମୁଇଁ ସକାଳେ ଭେଟି ଥିଲି, କଥାବାର୍ତ୍ତା ହେଇ କରି ଆସିଛେ, କେ କଥା ହେଇଛେ ଶୁନ।
3: ଆଜ୍ଞା ନମସ୍କାର।
4: ନମସ୍କାର
3: ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦିଅନ୍।
4: ମୁଁ ପଙ୍କଜ କୁମାର ମୁନ୍, ସୋସିଆ କୁମାର ହଲଦି ଜିପି, ଗୋଲାମୁଣ୍ଡା ବ୍ଲକ।
3: ଆପଣ କିନ୍ କିନ୍ ପ୍ରକାର ଚାଷ କରୁଛନ୍? ଆଜ୍ଞା,
4: ମୁଁ ମାଛ ଚାଷ କରୁଛେ, ଆଉ ମାଛ ଚାଷ ସହିତ ବତକ ଚାଷ ବି ମିଶେଇଛେ। ବି ବର୍ତ୍ତମାନ ମାଛ ଚାଷ ମୋର ପ୍ରାୟ 30 ବର୍ଷ ଖଣ୍ଡେ ମାଛ ଚାଷ ହେଲା। ମାଛ ଚାଷ ଭିତରେ ନା ଆଗରୁ ବଡ଼ ମାଛ କରିକରି ବିକ୍ରି କରୁଥିଲି, ଏବେ ବି କରୁଛେ। ତଥାପି ଯେତେବେଳେ ମୋତେ ଜଣେ ଲୋକ ସହିତ ମୋର ଭେଟ ହେଲା, ସେ ମୋତେ ଆଡ଼ଭାଇସ୍ କଲେ ଯେ ସିଫା ଯାଇକରି କିଛି ଟ୍ରେନିଂ ନିଅ, ଆଉ ତୁମେ 200 ଟଙ୍କା 150 ଟଙ୍କାରେ ମାଛ ବିକିବା ବଦଲା କେଜିକେ ତୁମେ 5000 ଟଙ୍କା କେଜିରେ ବିକ, ଆଉ ନୂତନ ଜ୍ଞାନ କୌଶଳ ଅର୍ଜନ କର ବୋଲିକରି ମୋତେ କହିଲେ। କହିଲା ପରେ ତାଙ୍କର କଥାରେ ମୁଇଁ 3-4 ଥର ଖଣ୍ଡେ ଗଲି ସେନେ, ବଡ଼ ବଡ଼ ପ୍ରଫେସର ଅଛନ୍ ସେ ପାଖରେ, ଆଉ ସାଇଣ୍ଟିଷ୍ଟ ମାନେ ବି ଅଛନ୍। ଏଇଟା ଭୁବନେଶ୍ୱର ସିଫା, ଭଲ ଭଲ ବିଶେଷଜ୍ଞ ମାନଙ୍କ ସହିତ ମୋର ସେନେ ଦେଖା ହେଲା, ତାଙ୍କ ଆଦେଶ ଉପଦେଶ ମାନେ ମୋତେ ବହୁତ ଭଲ ଲାଗିଲା। ସେନେ ମୁଁ ଟ୍ରେନିଂ ନେଲି,
3: କେତେ ମାସର?
4: ମୁଇଁ ସେନେ ବୋଲେ ଛାଡ଼ି ଛାଡ଼ି କରି ନେଇଛେ ଟ୍ରେନିଂ, କେତେବେଳେ 8 ଦିନର କେତେବେଳେ 10 ଦିନର ଏନ୍ତା ଟ୍ରେନିଂ ନେଇଛେ। ସେନେ ରହିବା ଖାଇବାର ସବୁ ସୁବିଧା ଥିଲା, ଆଉ ବହୁତ ଭଲ ହିସାବରେ ସେ ପାଖରେ ମୋତେ ଟ୍ରେନିଂ ଦେଲେ। ଇନର ସବୁ ଫାର୍ମର ମାନକେ, ମୋର ରିୟରିଙ୍ଗ ଫାର୍ମର ମାନକେ ବି ନେଇଥିଲି, ହେଚାରୀ ଫାର୍ମର ବି ମୋର ସାଙ୍ଗରେ ଯାଇଥିଲେ, ସବୁ ଆମେ ମିଶିକରି ଆମେ ଟିମ୍ ୱାର୍କ କଲୁ। କଲା ପରେ ଗତ ବର୍ଷ ଆମେ 4.5 କୋଟି ଯାଆଁଲା ଆମେ ନିଜେ ପ୍ରଡକ୍ସନ କରିପାରିଲୁ। ସେ ଯାଆଁଲା ତ ମୋତେ ଆଜି ଭଲ ହିସାବରେ ମାଛ ଚାଷ ପାଇଁ ନିଜର ପରିଚୟ ନିଜେ ସୃଷ୍ଟି କରିପାରିଛେ। ଆମେ ମୋର ପାଖରୁ ଯେନ୍ ଚାଷୀମାନେ ନେଉଛନ୍, ସେମାନଙ୍କୁ ବି ମୋର ସବୁ ଜ୍ଞାନ କୌଶଳ ସେମାନଙ୍କୁ ବି କିଛି ବିତରଣ କରୁଛେ। ଚାଷୀ ଲାଞ୍ଜଗଡ଼ ବ୍ଲକରୁ ଆସିକରି ନେଇଥିଲେ, ତାପରେ ଭବାନୀପାଟଣା ବ୍ଲକରୁ ନେଇଥିଲେ, ଗୁଲାମୁଣ୍ଡା ବ୍ଲକର ପ୍ରାୟ 40-50% ଚାଷୀ ମୋ ନୁନ ଯାଆଁଲା ନେଉଛନ୍, ଆଉ ଧରମଗଡ଼ ବ୍ଲକରୁ ବି ଭଲ ଭଲ ଚାଷୀମାନେ ଆସିକରି ନେଇଛନ୍, ଆଉ ସେମାନେ ସକ୍ସେସ ବି ହେଇଛନ୍ ଏଇ ବର୍ଷେ। ଯାଆଁଳା ମାନେ ଏବେ ଆମେ ସବୁ ସରେଇ କରି 5ଟା ପୋଖରୀ ନିଜସ୍ୱ ପୋଖରୀ ଅଛି।
3: ହଁ,
4: ମୋର ଗାଁରେ ଏକା 5ଟା ପୋଖରୀ ମୁଁ ନିଜେ କରିଛେ, 5 ଏକଡ଼ରେ 5ଟା ପୋଖରୀ କରିଛେ। ସେନେ ଏବେ ତ ପୋଖରୀ ପ୍ରସ୍ତୁତି ଚାଲିଛେ, ସବୁ ପାଣି ଫାଣି ସବୁ ସଫା କରିଦେଇକିରି, ଆଉ ଏବେ କିଛି ଦିନ ପରେ ମନସୁନ ଆସିଗଲା ପରେ ଆମେ ଷ୍ଟାର୍ଟ କରମୁ ଯାଆଁଳା ଚାଷ, ଫେର ଆରମ୍ଭ କରମୁ ଯାଆଁଳା ଚାଷ ସହିତ ବଡ଼ ମାଛ ବି ମୁଁ କିଛି କରୁଛି। ମାଛ ଆମର ରହୁଛେ ଯେନ୍ଟାକି ଇଣ୍ଡିଆନ ମେଜର କ୍ରପ୍ ଯେନ୍ଟା ବୋଲୁଛନ୍ ଆପଣ, ରୋହି ଭାକୁର ମିର୍କାଲି, ଆଉ ବିଲାତି ରୋହି, ଗ୍ରାସ କ୍ରପ, ସିଲଭର କ୍ରପ, ଏଟା ସବୁ ଯାଆଁଳା ଦଉଛୁ। ବଡ଼ ମାଛ ବି ରଖିଛୁ, କିଛି SHG ଗ୍ରୁପ ମାନେ ବି ଆମ ନୁନ ଆସିକରି ଯାଆଁଳା ନଉଛନ୍, ଗତ ବର୍ଷ ଭଲ ହିସାବରେ ବିକ୍ରି କରିଛୁ। ବଡ଼ ମାଛ ବି ଆମର ବାହାରକେ ଯାଉଛେ, ଏଇ ପାଖରେ ଛତିଶଗଡ଼କେ ଆମେ ପଠଉଛୁ, ଆଉ ମାର୍କେଟ ମାନେ ଯେତେ ଅଛି ସବୁ ମାର୍କେଟକେ ଦେଶୁ। ବିବାହ ଫଙ୍କସନ୍ ପାତି ଯେତିକି

0: ସେନ ଆମେ ବଡ଼ ମାଛ ବି ବିକୁଛୁ।
1: ଆପଣଙ୍କର 5ଟା ବନ୍ଦ ଜିନ୍ ଅଛି ବୋଇଲେ ଆଜ୍ଞା, ସେନେ କେତେ ଜାଁଳା ଛାଡୁଛନ୍ ଆର ସେ ହିସାବରେ କେତେ ମାଛ ହଉଛି ଆପଣଙ୍କର, କେତେ ମାସ ସେନେ ମାଛ ମାନେ ବଢୁଛନ୍?
0: ସେନେ ତ ଆମେ 1.5 କୋଟି ସ୍ପୁନ୍ ଛାଡ଼ବା କଥା, କିନ୍ତୁ ପଇସା ପତ୍ରର ଅଭାବରୁ ଆମେ ଟିକେ କମ୍ ବେଶି ଛାଡି କରି ବି ଆଡଜଷ୍ଟ କରୁଛୁ ସବୁକେ। ଏତେ ଗୁଡ଼ା ବିହନ ଯୋଗାବାର ପାଇଁ ତ ମୋର ତ ଆଜି ପର୍ଯ୍ୟନ୍ତ କୌଣସି ଋଣ ନେଇ କରବାର, ମୁଇଁ ସରକାରୀ ଋଣ ନେଇ କରବାର। ଯେନ୍ ଋଣ ଆମକେ ଦିଆ ହେଇଛେ 1 ଲକ୍ଷ ଟଙ୍କା ଗୋଟେ, ସେଟା ସାଧାରଣ କଥା, ମାଛ ଚାଷରେ ବହୁତ ପଇସା ଲଗାବାର ପଡ଼ୁଛି। ତ ନିଜସ୍ୱ ହିସାବରେ ଧୀରେ ଧୀରେ ଧୀରେ ଧୀରେ ଚାଷକେ ବଢାବାରଟା ବଢେଇ କରି ପରିବାର ପୋଷଣ ବି କରୁଛୁ।
1: ଆପଣଙ୍କର ପରିବାରରେ କିଏ କିଏ ଅଛନ୍ ଆଜ୍ଞା?
0: ମୋର ଗୋଟେ ଝିଅ ଆଉ ମୋର ୱାଇଫ। ତ ପରିବାର ଭିତରେ ଝିଅକେ ପାଠ ପଢଉଛେ, ତ ଏଇ ମାଛ ଚାଷରେ ଏକା।
1: ଝିଅ କାଣା ପଢୁଛନ୍?
0: MSc କରୁଛେ ସମ୍ବଲପୁରରେ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜରେ, ବୁଡନିରେ ପଢୁଛେ ସେ।
1: ଯାହା ହଉ ଆଜ୍ଞା, ଆପଣ ଆପଣଙ୍କର ଏକମାତ୍ର ଝିଅକେ ତ ଉଚ୍ଚ ଶିକ୍ଷା ଦେଲେ, ବହୁତ ଖୁସି ଲାଗିଲା ଆଜ୍ଞା। ତ ବର୍ତ୍ତମାନ କୁହନ ଆଜ୍ଞା, ଆପଣଙ୍କର ଏଇ ମାଛ ଚାଷ ଯେନ୍ ପୋଖରୀ ପ୍ରସ୍ତୁତି କଥା କହିଲେ, ଏବେ କେନ୍ତା କରି ମାଛ ମାନଙ୍କର ଯତ୍ନ ନଉଛନ୍ ସେ ବିଷୟରେ କିଛି କହନ ଆଜ୍ଞା।
0: ମାଛର ଯତ୍ନ ନେବାଟା ହଉଛେ, ପୋଖରୀ ପ୍ରସ୍ତୁତି ହଉଛେ ସବୁଠାରୁ ବହୁତ ବଡ ଜିନିଷ। ଆମେ ଯେନ୍ଟା ପୋଖରୀକେ ଆମେ ହଲ କରିକିରି, ତାପରେ ଚୁନ ଫୁନ ଦେଇକିରି ଆମେ ସଫା କରିକିରି, ତାପରେ ପାଣି ଠିକ ହିସାବରେ ଆମେ ରଖିକରି, ତାର ପାଣିର pH ଦେଖିକରି, ତାର ପାଣିର ହାର୍ଡନେସ୍ଟା ଟେଷ୍ଟ କରିକରି ଆମେ ସ୍ପଞ୍ଜ ଛାଡ଼ୁଛୁ। ସ୍ପଞ୍ଜ ଛାଡ଼ି ସାରିଲା ପରେ ଅଧିକ ଆମେ ରାସାୟନିକ ପଦ୍ଧତିକେ ନେଇ ଯାଇକରି ଅର୍ଗାନିକ ଯଦି ଆମେ ଯଦି ଯିବୁ ବେଲେ ଆମକୁ ବହୁତ ବଢିଆ ଫଳାଫଳଟା ଭଲ ମିଳିବା। ମାଛକେ ଆଉ ରୋଗ ଫୋଗ ନେଇ ହୁଏ ନା, ଜାଁଳାଟା ବହୁତ ବଢିଆ ଆକ୍ଟିଭ ରହିବା, ବହୁତ ସୁନ୍ଦର କରି ଟ୍ରାନ୍ସଫର ବି ହେଇପାରବା। ଆମେ ଭଲ କରି ପ୍ୟାକିଂ କରିକରି ଦେଲେ ବି ଲୋକ ଠିକ ହିସାବରେ ପହଞ୍ଚି ପାରବା, 100 କିଲୋମିଟର 200 କିଲୋମିଟର ବି ଯାଇପାରବା।
1: ମାଛର ଖାଦ୍ୟ ହିସାବରେ କାଣ ଦଉଛନ୍ ଆଜ୍ଞା?
0: ମାଛର ଖାଦ୍ୟ ହିସାବରେ ଆମେ ବାଦାମ ପିଡ଼ିଆ ଦଉଛୁ, ତାପରେ ତାକେ ଗୋଟେ ମେନୋରିଂ କରାହେସି, ବିଭିନ୍ନ ପ୍ରକାର ଜିନିଷ ମିଶେଇ କରି ତାକେ ଗୋଟେ ମେନୋରିଂ କରୁଛୁ, ଆରୁ ସେଟା ଆଗରୁ ଦଉଛୁ। ତାପରେ ମାଛର ସୁଷମ ଖାଦ୍ୟ ନିଜେ ବି ବନାବାର ପଡୁଛି ଆର୍ ଦେବାର ପଡୁଛି, ତାକେ ସୋରିଷ ପିଡ଼ିଆ ବି ଦେବାର ପଡୁଛି ମାଛର ବୋଲେ ଷ୍ଟ୍ରଙ୍ଗ ହେବା ପାଇଁ, ଦେଖଭାଲ କରବାର ପଡୁଛି। ଆଉ ମାଛ ଚାଷ ଗୋଟେ ଏମିତି ଚାଷ ଯେ ପଇସାର ଅଭାବ ନାହିଁ, ମାଛର ଯେନ୍ ସାଇଜରେ ବିକିବି ବେଲେ ବି ଚାଷୀଟା ବିକି ପାରବା। ତାର ଗୋଟେ ଅମଲର ଦିନଟା ଧାର୍ଯ୍ୟ ନେଇ ହୁଏ, ଅମଲ କରୁଛୁ ଅଙ୍କା ଦିନେ ଅମଳ କର୍ମ ବୋଲିକରି ଗୋଟେ ଚାଷୀ ନେଇ କହେ, ତାକେ ଯେନ୍ ଦିନ ଅଭାବ ହେଲା ପଇସାର ଦରକାର ହେଲା ସେ ସାଙ୍ଗେ ସାଙ୍ଗେ ବିକି ପାରବା। ସେ ସ୍ପଞ୍ଜ ଠାରୁ ଧାନୀ ଠାରୁ ଫ୍ରାଏ ଠାରୁ ଫିଙ୍ଗର ଠାରୁ ଇୟରଲିଂ ଠାରୁ ମାର୍କେଟେବୁଲ ମାଛ ପର୍ଯ୍ୟନ୍ତ ବିକ୍ରି କରିପାରବା, ସେ ଆର୍ ନିଜର ପଇସା ସେ ନିଜେ କାଢି ଦେଇପାରବା। ସେ ମାର୍କେଟ ପାଇଁ କଳାହାଣ୍ଡି ମାର୍କେଟ ବହୁତ ବଢିଆ ଅଛେ, ପାଖେ ଆମର ଛତିଶଗଡ଼ ମାର୍କେଟ ଆମେ କ୍ୟାଚ କରୁଛୁ। ନୂଆପଡ଼ା ବି ଆମେ କିଛି ଦଉଛୁ, ନୂଆପଡ଼ା କେବେ କିଛି ଆଣି ଆସୁଁ ଦେଶୁଁ, ଗଲା ବର୍ଷ ବି ଦେଇଥିଲୁ, ତାର ଆଗର ବର୍ଷେ ବି ଦଉଥିଲୁ। ଧୀରେ ଧୀରେ ଆମ ପ୍ରଡକ୍ସନ ବଢୁଛେ ସିନା ନେଇ କମ।
1: ଆପଣ ମାଛ ଚାଷ କରି ଖୁସିରେ ଅଛନ୍ ଆଜ୍ଞା?
0: ହଁ ହଁ, ମୁଁ ନିଜକେ ନିଜେ ମାଛ ଚାଷଟା ଆଜି ମୋର ପରିଚୟ ଦେଇଛେ, ନିଜର ପରିଚୟ ମୁଁ ନିଜେ ସୃଷ୍ଟି କରିପାରିଛେ ମାଛ ଚାଷ ଭିତରକୁ ପଶିକରି, ସେଥିପାଇଁ ମୁଁ ବହୁତ ଖୁସି।
1: ତ ଆମର ଅଞ୍ଚଳର ଯେନ୍ ଯୁବକ ଯୁବତୀ ମାନେ ଅଛନ୍, ସେମାନେ ଇନେ କାମ ଧନ୍ଦା ନେଇ କରି ବାହାରକେ କାମ କରି ଯିବା ଲାଗି ଚାହୁଁଛନ୍, ତାଙ୍କର ଲାଗି କିଛି କୁହନ ଆଜ୍ଞା? ଆପଣ ତ ସମାଜର ଗୋଟେ ଦିଗ୍ଦର୍ଶନ ସାଜିଛନ୍, ଇନେ ଗୋଟେ ଯୁବକ ଚାଷୀ ଭାଇ ହିସାବରେ ଆପଣଙ୍କର ସମାଜରେ ପ୍ରତିଷ୍ଠା ମିଳିଛି ଆପଣଙ୍କେ, ତ ଆପଣ ଆମର ଯୁବକ ଯୁବତୀ ମାନେ ଯେନ୍ ମାନେ ଇନେ କାମ କରବା ଲାଗି ନେଇ ଚାହିଁବାର ବାହାରକେ ଯାଉଛନ୍, ତାଙ୍କର ଲାଗି କିଛି କୁହ?
0: ଆମର ଇନର ଯୁବକ ଯୁବତୀ ବେଲେ ସେମାନଙ୍କର ଚିନ୍ତାଧାରାଟା ଅଲଗ ହେଇଯାଇଛେ, ସାଙ୍ଗେ ସାଙ୍ଗେ ପଇସା କରମୁ, ସାଙ୍ଗେ ସାଙ୍ଗେ ପଇସା କମେଇମୁ, ଆଗେ ନିଜେ କୁଶଳୀ ହେବାକୁ ପଡ଼ବା। ସେମାନେ ଅଣକୁଶଳୀ ହେଇକରି ସେମାନେ ବାହାରକେ ଯାଇକରି ଲେବର କାମ ଯେନ୍ କରୁଛନ୍, ଏଇଟା ଦୁଃଖଦାୟକ ଜିନିଷଟା। ଏ ଜିନିଷକେ ସେମାନଙ୍କେ ସମସ୍ତେ ମିଶିକରି ସଚେତନ କରବାର ପଡ଼ବା। କିଛି ଭଲ ଚାଷୀ ପାଖରେ ଯଦି ସେମାନେ ଖାଲି ମାଛ ଚାଷ ନେଇ ଅନ୍ୟ ଚାଷ ବି ଆମର ପାଖରେ ବହୁତ ବଢିଆ ଜ୍ଞାନ କୌଶଳୀ ଚାଷୀ ଅଛନ୍, ସେମାନେ ସମସ୍ତଙ୍କେ ନା କେ ଦିଗ୍ଦର୍ଶନ ଦେଇପାରିବେ, ଆମେ ବି ଦେଇପାରମୁ। ଇନୁ ସେମାନେ କିଛି ଶିଖିବେ ବୋଲେ ଆମଠାରୁ ଆର୍ ବହୁତ ପଇସା ସେମାନେ କରିପାରିବେ, କାହିଁକି ସେମାନଙ୍କର ବ୍ରେନ୍ ବହୁତ ବଢିଆ ସୁନ୍ଦର ବ୍ରେନ୍ ଅଛେ, ଏବର୍ ଯେନ୍ ନୂଆ ପିଢ଼ି ଆସୁଛନ୍। କିନ୍ତୁ ସେମାନଙ୍କର ଚିନ୍ତାଧାରାକେ ବଦଳେଇବାର ପଡ଼ବା ଆମକେ, ଖାଲି ସେମାନେ ବାହାରକେ ଯିମୁ ପଇସା କମାମୁ ଏ ଜିନିଷଟା ନେଇ ରହିବାର ଅଛେ। ଆମେ ଇନ୍ନେ ଥାଇକରି ଆମେ ଇନ୍ନେ ଗୋଟେ ଏମିତି ହିସାବର ଗୋଟେ ତମାନେ ଷ୍ଟ୍ରକ୍ଚର୍ ତିଆରି କରମୁ, ନିଜଟା ନିଜେ ପରିଚୟ ତିଆରି କରିକରି, ଆର୍ 10 ଲୋକ 12 ଲୋକ ଆମକେ ଡିପେଣ୍ଡେଣ୍ଟ ରହିବେ ବୋଲିକରି ଯଦି ଚିନ୍ତା କରିବେ, ସେମାନେ ଆମ ସଙ୍ଗେ ମିଶିକରି କାମ କରିବେ, ସେମାନେ ଆର୍ ତଲେ ନା ଆର୍ 10 ଲୋକକେ ମିଶାବେ ଆଉ ସେମାନେ କାମ କରିବେ ବୋଲିକରି ଯଦି ଭାବିବେ, ବେଲେ ନାକେ ଆମର କଳାହାଣ୍ଡିରେ କୌଣସି ଲୋକ ବେରୋଜଗାର ନେଇ ରହ। ଖାଲି ଯେ ଆମେ ସରକାରୀ ଚାକିରି ପେମୁ ଆଉ ସରକାରୀ ଚାକିରିରେ ଏକା ଆମର ପରିଚୟ ଦେମୁ ଲୋକକେ, ଇସବୁ ଜିନିଷ ମାନକେ ମତେ ଟିକେ ପସନ୍ଦ ନେଇ ଲାଗେ। ଆମେ ନିକା ସ୍ୱାଧୀନ ରହିମୁ, ଏବେ ଆମେ ଚାହିଁମୁ ଆମର ମାଛକେ ସଫା କରିଦେଇକରି ଆମେ ଆରାମସେ କିଏ ନାଡ଼େ ବୁଲି ଯାଇପାରମୁ, କିନ୍ତୁ ଗୋଟେ

0: ଏରିଆ ସେସବୁ ଗୋଟେ ସର୍କିଲ ଭିତରେ ରହିଯାଇଛି, ଆଉ ତାର ରୋଜଗାରଟା ସେ ସୀମିତ ଭିତରେ ସେତିକି ଭିତରେ ନା ସେ ରହିଯାଇଛି ଜୀବନ ସାରା। ଏମିତି ଏମିତି ଚାଷ ଅଛି ଯେ ସବୁ ଚାଷରେ ପଇସା ବେଶୀ ଅଛି, ଆର ସରକାରର ପ୍ରୋତ୍ସାହନ ବି ମାନେ ବି ଅଛି, ବହୁତ ବଢିଆ ବଢିଆ ପ୍ରୋତ୍ସାହନ ଅଛି। ହଁ, ଆମେ ସବୁ ଜାଣିକରି ସେଟା ସବୁ ସଚେତନତା ରହିବାର ଅଛି ଆମକେ ସବକେ, ନୂଆ ଯୁବପିଢ଼ିକେ, ଆଉ ସେ ଜିନିଷ ମାନକେ ସେମାନେ ଗ୍ରହଣ କରି ନେବାର ଅଛି, ବେଲେ ଯାଇକରି ବେରୋଜଗାରଟା କମିଯିବ।
1: ଯା ହଉ ଆଜ୍ଞା, ଏ ଆପଣଙ୍କର ସାଙ୍ଗେ କଥା ହେଇକରି ବହୁତ ଖୁସି ଲାଗିଲା, ଆପଣ ଆମକେ ସମୟ ଦେଲେ। ଆପଣ ତ ଆମର ଅନ୍ୟ ଚାଷୀ ଭାଇ ବହିନ ମାନଙ୍କର ଲାଗି ଗୋଟେ ଦିଗ୍ଦର୍ଶନ ହେ, ଆପଣ ଏତେ ସୁନ୍ଦର ଭାବେ ନେ ଚାଷ କରୁଛନ୍। ଗୋଲାମୁଣ୍ଡା ବ୍ଲକର ଗୋଟେ ଗାଁରେ ଆପଣ ନିଜେ ଚାଷ କରି କରି ଆପଣଙ୍କର ଗୋଟେ ପରିଚୟ ସୃଷ୍ଟି କରିପାରିଛନ୍, ଆମକେ ଜାଣିକରି ବି ବହୁତ ଖୁସି ଲାଗିଲା। ଇତାର ଦ୍ଵାରା ଆମର ଅନ୍ୟ ଚାଷୀ ଭାଇ ବହିନ ମାନେ ବି ନିଶ୍ଚୟ ଆପଣଙ୍କର କଥା ଶୁଣିକରି ଆଗେଇ ଆସିବେ ମାଛ ଚାଷ କରିବାର ଲାଗି। ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
2: ଶୁଣିଲି ନାନୀ, ଯେନ୍ ହିପାସେ ଇ ଚାଷୀ ଦଦା ଇ ଚାଷ କାମରେ ଭିଡ଼ିଛନ୍, ଆମେ ମନେ ବି ଯଦି ଭିଡ଼ମୁ ବେଲେ ନାନୀ ଆମର ହାତେ ବି ଦୁଇ ପଇସା ନେଇ ଛାଡ଼େ।
3: ହଁ ସତ କଥା ରେ ଭେ, ପରିଶ୍ରମର ଫଲ ନିଶ୍ଚେ ମିଲ୍ସି,
2: ସବୁଥିର ମୂଲ ହେଲା ପରିଶ୍ରମ।
3: ହଁ ଯେ ଶୁନୁ, ଏ କଥା ମନେ ତ ହେଲୁ ବନେ ବନେ କଥା ବୈଠକ ନୁ ଶୁନି କରି ଯାଇଛୁ, କାମେନେ ଲଗାଲେ ଖୁବ ବନେ ହେତା ବୋଲତୁ, ମାତର କ ସମିଆ ବି ହେଇଗଲା,
2: ବେଲ ତ ହେଲା ବୋଲନୁ,
3: ବେଲ ହେଲେ ବୈଠକ ଛାଡ଼ବାକେ ପଡ଼ବା। ତ ଯିବା ଆଗନୁ ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁ ଆମର ଚାଷୀ ଭାଇ କକା ଦଦା ମା ଭଇନ ମାନେ ସବକେ ଗୁଲାପି ନାନୀ
2: ଆର ମୁଇଁ ଗୁରୁବାରୁ ଦଦାର
3: ଜୁହାର।

ଆଜିର ଚାଷବାସ କାର୍ଯ୍ୟକ୍ରମ ଏଠି ଶେଷ ହେଲା। 248 ମିଟର ତଥା 1206 କିଲୋହର୍ଟ୍ସ ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ, ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ, ଉପରେ ପରେ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି

0: ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ମିଟର ରେସ୍, 100 ମିଟର ଦୌଡ଼ ପ୍ରତିଯୋଗିତା। ମାତ୍ର 2 ଦିନ ମଧ୍ୟରେ ପୁରୁଷ 100 ମିଟର ଦୌଡ଼ ପ୍ରତିଯୋଗିତାରେ 3 ଥର ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
1: ନମସ୍କାର ସାର୍।
2: ନମସ୍କାର ସାର୍।
0: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
1: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ମିଟର ଓ 400 ମିଟର ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021ରେ ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ୍ ଲେଭେଲ୍ ପାଇଁ ସିଲେକ୍ସନ୍ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲ୍କୁ ସିଲେକ୍ସନ୍ ହେଲି ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
0: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
2: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 ମିଟରରେ 10.09 ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1 ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲ୍ଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି। ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ୍ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି, ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ୍ ମେଡାଲ୍ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି। ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମଧ୍ୟ ଖୁସି ଲାଗେ।
0: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
2: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ, ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏ।

0: ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହାକୁ ରବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦି ଥିଲା, କ'ଣ ଭାବିଥିଲେ ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
0: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ। ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
2: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ। କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି, କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ। କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ। ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ଼ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ଼ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ଼ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ଼ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
0: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼୍ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ

0: କର୍ମ ଠିକ୍ ହେବ ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍ ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ। ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
0: ଧନ୍ୟବାଦ ସାର୍,
2: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଫୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ, ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜରାଟରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧ ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡ୍ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା

କରନ୍ତୁ। ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଓଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି, ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000 ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21 ବଡ଼ ଓ 3 ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜ ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3 ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ 6ଠ-7ମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣି, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୁରୁ ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ୍ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି

କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ ୱାଇଟ୍ ନେଟ୍ୱାର୍କ ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍କର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ୍ଡିତୋଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ।

0: ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୋଡିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ ଗୋଟିଏ ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତରଣ।

जटिल कर्म पथ पर थर थर थर कांप लगे रुकने पग।